ଆକାଶବାଣୀ ବାରିପଦା, ଆଜି ରବିବାର 1948 ଶତାବ୍ଦ, ଭାଦ୍ରବ ମାସ 8 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ 30 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58

ନୀରବ କିମ୍ବା ନିରୁତ୍ତର ରହିବା ଦୁର୍ବଳତା ନୁହେଁ, ବରଂ ଏହା ବୁଦ୍ଧିମାନର ଲକ୍ଷଣ, କାରଣ ଏହା ଅନ୍ୟର କ୍ରୋଧ ହିଂସାକୁ ପ୍ରତିହତ କରେ ଏବଂ ପ୍ରତିପକ୍ଷକୁ କିଛି ସମୟ ଚିନ୍ତା କରିବାକୁ ବାଧ୍ୟ କରିଦିଏ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଶିଳ୍ପୀ ନମିତା ଅଗ୍ରୱାଲ ଗାଇଥିବା ଭକ୍ତିଗୀତଟି, ରଚନା ବସନ୍ତରାଜ ସାମଲ।

ବନ୍ଦନାର ଶେଷ ଭକ୍ତିଗୀତଟି ଗାଇଛନ୍ତି ଶିଳ୍ପୀ ବିନୋଦିନୀ ସାହୁ ଏବଂ ସାଥୀମାନେ। ରଚନା ଅଲେଖ ବିଶ୍ୱାଳ।

ଏଇଠି ଶେଷ କରୁଛୁ ଆଜିର ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ।

କାହାକୁ କହିବେ, ଶୁଣିବ ବା କିଏ? ସମସ୍ତେ ତ ଏକାକାର। ଯିଏ କହିବ ତାଙ୍କ କଥାକୁ ପୁରୁଣାକାଳିଆ କହି ହସରେ ଉଡ଼େଇଦେବେ, ନହେଲେ ଅସମ୍ମାନ କରି କଥା କହିବେ। ଆଖି ବନ୍ଦ କଲା ଭଳି କାନ ବନ୍ଦ ପାଇଁ କିଛି ଭଗବାନ ଉପାୟ ଦେଇଥାନ୍ତେ, ହେଲେ କିଛି ବି ଉପାୟ ନାହିଁ। ତେଣୁ କଷ୍ଟ ହେଉ ପଛେ ଶୁଣିବାକୁ ପଡ଼ିବ ସନ୍ଧ୍ୟା ପର୍ଯ୍ୟନ୍ତ। ସନ୍ଧ୍ୟା ପରେ ଖୁଦୁରୁକୁଣୀ ଓଷା ବହି ପଢ଼ାଯିବ, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ, ଭୋଜିଭାତ ହେବ। ଏବେ ଏବେ ଦେଖାଯାଉଛି ଗାଁ ଗହଳିରେ ବି ଖୁବ୍ ଜାକଜକମରେ ପାଳନ କରାଯାଉଛି ଭାଲୁକୁଣୀ ଭସାଣି। ଗାଁ ଦାଣ୍ଡରେ ଝିଅମାନେ ଯେମିତି ନାଚି ନାଚି ଯାଉଛନ୍ତି, ସେ ଦୃଶ୍ୟ ଆଖିକୁ ନ ରୁଚିଲେ ବି କିଛି କହିବାର ସାମର୍ଥ୍ୟ ନାହିଁ କାହାର। ସେହି ଭସାଣି ଯାତ୍ରାରେ ଯେ ମଙ୍ଗଳାଙ୍କ ପ୍ରତି କିଛି ଭକ୍ତି ଥାଇପାରେ, ମା'କୁ ବିସର୍ଜନ ଦେବାକୁ ଝିଅମାନେ ଯାଉଛନ୍ତି କି ସେମାନଙ୍କ ମନରେ ଠାକୁରାଣୀଙ୍କ ପ୍ରତି ସେବା ସମର୍ପଣର ଭାବ ଅଛି, ଏ କଥା ମୋଟେ ମନକୁ ଆସେନା। ଖୁଦୁରୁକୁଣୀ ଠାକୁରାଣୀଙ୍କ ମୂର୍ତ୍ତି ଭିତରେ ଯେ ଦେବୀ ସତ୍ତାଟିଏ ରହିଛି, ଯାହାକୁ ଆମେ ମାସଟିଏ ଧରି ପୂଜା କରିଥିଲେ, ମା ଆମ ଘରେ ବିଜେ କରିଥିଲେ, ତାଙ୍କ ଆଗମନରେ ଆମ ଜୀବନ ମଙ୍ଗଳମୟ ହେବ, ଏ କଥା ଜମାରୁ ଭାବୁନାହାନ୍ତି ଝିଅମାନେ। ଆମମାନଙ୍କ ମନରେ ସେବା ସମର୍ପଣ ଭକ୍ତି ଭଲ ପାଇବା ଶାନ୍ତି ଶୃଙ୍ଖଳାର ଭାବ ଉଦୟ ହେଉ। ମଙ୍ଗଳମୟୀ ମା ମଙ୍ଗଳା ସମସ୍ତଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତୁ, ଏତିକି ହେଉ ତାଙ୍କ ପଦ୍ମପାଦରେ ଆମର ପ୍ରଭାତୀ ନିବେଦନ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ସସ୍ମିତା ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 142ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ସଂସାର ହେଉଛି ଅରଣ୍ୟ ସଦୃଶ, ଜୀବ ସମୂହ ସେଥିରେ ବ୍ୟବସାୟୀ ଦଳ, ଇନ୍ଦ୍ରିୟମାନେ ଦସ୍ୟ ସ୍ୱରୂପ, ସେମାନେ ଜୀବର ଧର୍ମଧନ ଉପଭୋଗ ଛଳରେ ହରଣ କରିଥାନ୍ତି। ସଂସାରରେ ଜୀବ ସମୂହର ବ୍ୟବହାର ସହିତ ଅରଣ୍ୟରେ ବ୍ୟବସାୟୀଙ୍କ ବ୍ୟବହାରର ସମାନ୍ତରାଳ ଚିତ୍ର ପ୍ରଦାନ କରି ଭରତ ବିଦାୟ ନେଇଛନ୍ତି। ଏବେ ଏହି ଦୁର୍ବୋଧ୍ୟ ରୂପକଟିକୁ ଦୃଷ୍ଟାନ୍ତ ସହିତ ବୁଝାଇ ଦେବାକୁ ଶ୍ରୀ ଶୁକମୁନିଙ୍କୁ ଅନୁରୋଧ କରିଛନ୍ତି ପରୀକ୍ଷିତ।

କରିଥିଲେ ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ୍ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ତଳିରୁଆ ଶୀଘ୍ର ଶେଷ କରନ୍ତୁ। ମଧ୍ୟମ ଓ ବିଳମ୍ବ କିସମ ପାଇଁ ଏକର ପିଛା 4 କିଲୋଗ୍ରାମ ୟୁରିଆ ସହିତ 35 କିଲୋଗ୍ରାମ ଡିଏପି ଓ 37 କିଲୋଗ୍ରାମ ଏମ୍ଓପି ସାର ପ୍ରୟୋଗ କରନ୍ତୁ, କିମ୍ବା 18 କିଲୋଗ୍ରାମ ୟୁରିଆ ସହିତ 100 କିଲୋଗ୍ରାମ ଏସ୍ଏସ୍ପି ଓ 27 କିଲୋଗ୍ରାମ ଏମ୍ଓପି ସାର ଶେଷଓଡ଼ କାଦୁଅ କରିବା ସମୟରେ ମୂଳ ସାର ଭାବେ ପ୍ରୟୋଗ କରନ୍ତୁ। ସରଳ କିସମ ପାଇଁ ଏକର ପିଛା 21 କିଲୋଗ୍ରାମ ୟୁରିଆ, 35 କିଲୋଗ୍ରାମ ଡିଏପି ଓ 27 କିଲୋଗ୍ରାମ ଏମ୍ଓପି ସାର ପ୍ରୟୋଗ କରନ୍ତୁ, କିମ୍ବା 27 କିଲୋଗ୍ରାମ ୟୁରିଆ ସହିତ 100 କିଲୋଗ୍ରାମ ଏସ୍ଏସ୍ପି ଏବଂ 27 କିଲୋଗ୍ରାମ ଏମ୍ଓପି ମୂଳ ସାର ଭାବେ ପ୍ରୟୋଗ କରନ୍ତୁ। ଶଙ୍କର ଜାତୀୟ ଧାନ କିସମ ପାଇଁ 32 କିଲୋଗ୍ରାମ ୟୁରିଆ ସହିତ 53 କିଲୋଗ୍ରାମ ଡିଏପି ଓ 40 କିଲୋଗ୍ରାମ ଏମ୍ଓପି କିମ୍ବା 52 କିଲୋଗ୍ରାମ ୟୁରିଆ ସହିତ 150 କିଲୋଗ୍ରାମ ଏସ୍ଏସ୍ପି ସହିତ 40 କିଲୋଗ୍ରାମ ଏମ୍ଓପି ମୂଳ ସାର ଭାବେ ଶେଷଓଡ଼ କାଦୁଅ କରିବା ସମୟରେ ପ୍ରୟୋଗ କରନ୍ତୁ। ଯେଉଁ ଜମିରେ ବୋରନ୍ର ଅଭାବ ରହୁଛି ସେଠାରେ ଏକର ପିଛା ବୋରାକ୍ସକୁ 4 କିଲୋଗ୍ରାମ ଶେଷଓଡ଼ ଜମି ପ୍ରସ୍ତୁତି ସମୟରେ ପ୍ରୟୋଗ କରନ୍ତୁ। ଅଧିକ ଅମଳକ୍ଷମ ଧାନ 25-30 ଦିନର ତଳି 20-15 ସେଣ୍ଟିମିଟର ବ୍ୟବଧାନରେ ବୁଦା ପ୍ରତି 2-3 ତଳି ରୁହନ୍ତୁ ଏବଂ ଶଙ୍କର ଜାତୀୟ ଧାନ ବୁଦା ପ୍ରତି 1-2 ତଳି ରୁହନ୍ତୁ। ବିଳମ୍ବରେ ଧାନ ତଳି ରହୁଥିଲେ ଚାଷୀ ଭାଇମାନେ କମ୍ ଦିନିଆ ମଧ୍ୟମ କିସମର 25-30 ଦିନିଆ ତଳି କିମ୍ବା ଅଧିକ ଦିନିଆ କିସମର 45-50 ଦିନିଆ ତଳି ବ୍ୟବହାର କରିପାରିବେ। ଅଧିକ ଦିନିଆ ତଳିକୁ 15-15 ସେଣ୍ଟିମିଟର ବ୍ୟବଧାନରେ 4-5 ତଳି ଅଳ୍ପ ଗଭୀରରେ ରୁହନ୍ତୁ। ଘାସ ନିୟନ୍ତ୍ରଣ ପାଇଁ ଏକର ପିଛା 4 କିଲୋଗ୍ରାମ ଘାସମରା ଦାନାଧର ବେନ୍ ସଲ୍ଫ୍ୟୁରାନ୍ ମିଥାଇଲ 0.6% ସହିତ ପ୍ରେଟିଲାକ୍ଲୋର 6% ଜିଆର୍ ସହିତ 4 କିଲୋଗ୍ରାମ ବାଲି ମିଶାଇ ଧାନ ତଳି ରୋଇବାର 5-10 ଦିନ ପରେ ପ୍ରୟୋଗ କରନ୍ତୁ, କିମ୍ବା ଘାସ ଗଜା ହେବାର 8-10 ଦିନ ପରେ ଅର୍ଥାତ୍ ଘାସ 2-3 ପତ୍ର ହୋଇଥିବା ଅବସ୍ଥାରେ 120 ମିଲିଲିଟର ବିସ୍ପାଇରିବାକ୍ ସୋଡିୟମ 10% ଏସି 16 ଲିଟର କ୍ଷମତା ବିଶିଷ୍ଟ ସ୍ପ୍ରେୟରେ 8 ଟାଙ୍କି ଦ୍ରବଣ ପ୍ରସ୍ତୁତ କରନ୍ତୁ, କିମ୍ବା ଏକର ପିଛା 900 ମିଲିଲିଟର ପେନୋସ୍କୁଲମ ସହିତ ସାଇ ହାଲୋଫ ବ୍ୟୁଟାଇଲ ଏକର ପିଛା 240 ଗ୍ରାମ ଧାନ ବୁଣିବାର 15-20 ଦିନରେ 16 ଲିଟର କ୍ଷମତା ବିଶିଷ୍ଟ ସ୍ପ୍ରେୟରେ 8 ଟାଙ୍କି ଦ୍ରବଣ ପ୍ରସ୍ତୁତ କରି ପ୍ରୟୋଗ କରନ୍ତୁ। ଯଦି ତଳିଘେରାରେ ଉଙ୍କୁଣିଆ ପୋକ ଦେଖାଯାଏ ତେବେ ଏକର ପ୍ରତି ନିମ୍ବ ମଞ୍ଜିରୁ ତିଆରି 1 ଲିଟର ଆଜା ଡିରାକ୍ଟିନ କିମ୍ବା ଲାମ୍ବଡ଼ା ସାଇ ହାଲୋଥ୍ରିନ 5% ଇସି 100 ମିଲିଲିଟର କିମ୍ବା ଥାୟୋମେଥୋକ୍ସାମ 25% WG 40 ଗ୍ରାମ ପ୍ରୟୋଗ କରନ୍ତୁ। କାଣ୍ଡବିନ୍ଧା ପୋକ ଏବଂ ପତ୍ରମଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ ଏକର ପ୍ରତି ତଳିଘେରା ପିଛା 4-5 ଫେରୋମନ ଜନ୍ତା ଲଗାନ୍ତୁ। ଯଦି ଗୋଟିଏ ଜନ୍ତା ପିଛା 4-5 ପୁରୁଷ ପୋକ ଗୋଟିଏ ଦିନରେ ପଡ଼ନ୍ତି ତେବେ ଏକର ପିଛା 800 ମିଲିଲିଟର ଆଜା ଡିରାକ୍ଟିନ 0.15% ଇସି କିମ୍ବା 4 କିଲୋଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ 0.4% DR ବାଲି ସହିତ ସମାନ ଭାବରେ ମିଶାଇ ପ୍ରୟୋଗ କରନ୍ତୁ, କିମ୍ବା 60 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସି 200 ଲିଟର ପାଣିରେ କିମ୍ବା 10 କିଲୋଗ୍ରାମ କାଟ୍ରାଫ ହାଇଡ୍ରୋକ୍ଲୋରାଇଡ 4G କିମ୍ବା 100-120 ମିଲିଲିଟର ଟେଟ୍ରାନିଲିପ୍ରୋଲ 200 ଏସି କିମ୍ବା 50 ଗ୍ରାମ ଫ୍ଲୁବେଣ୍ଡିଆମାଇଡ 20 WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଏହି ପୋକର ପ୍ରାଦୁର୍ଭାବ ସମ୍ଭାବନା ଥିବା ଅଞ୍ଚଳରେ 20,000 ଅଣ୍ଡା ଥିବା 3 ଟ୍ରାଇକୋଡ୍ରମା ଜାପୋନିକମ୍ କାର୍ଡରୁ 7-10 ଦିନ ଅନ୍ତରରେ ପ୍ରୟୋଗ କରନ୍ତୁ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 142ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମହାପ୍ରସାଦ କର ଦୁଃଖିସାମ ତ୍ରିପାଠୀ, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭମ ମହାପାତ୍ର। ବେତାର ସମ୍ପାଦନା

ଆଜି ସକାଳ 7:25ରେ ପ୍ରଚାର କରିବୁ କାକଳୀ କାର୍ଯ୍ୟକ୍ରମ। ହ୍ୟାଲୋ ବାରିପଦା, ସକାଳ 8:15ରେ ଆଜି ପୂର୍ବାହ୍ନ 11ଟାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍, ପରେ ପରେ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ଭାଷାନ୍ତର ଶୁଣିବେ ଏବଂ ଏହାର ପୁନଃପ୍ରସାରଣ କରାଯିବ ରାତି 8ଟାରେ। ଝୁମର ଗୀତ ଶୁଣିବେ ଦିନ 12ଟାରେ। ଭକ୍ତିଗୀତ ସନ୍ଧ୍ୟା 6ଟାରେ 6:15ରେ ସୁଗମ ସଙ୍ଗୀତ। ସୂଚନା ଓ ସମ୍ବାଦ ସନ୍ଧ୍ୟା 6:30ରେ। ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ ଶୁଣିବେ ମୁଣ୍ଡାରୀ ଗୀତ। ଚାଷୀ ଭାଇମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ରାତି 7:30ରେ। ଏଥିରେ ଆଜି ରହିଛି ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ, ଆମକୁ କୁହନ୍ତୁ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେବାକୁ ଥିବା ଭାରତ ଏବଂ ଥାଇଲାଣ୍ଡ ମଧ୍ୟରେ ମହିଳା ଏସିଆ ବିଶ୍ୱ 2020 କପ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରି ଶୁଣାଇବୁ ରାତି 8:30ରେ। ଖେଳ ଶେଷ ପର୍ଯ୍ୟନ୍ତ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି। ବନ୍ୟା ହେଉ ବା
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶାକୁ ବିଶ୍ୱର କ୍ରୀଡ଼ା ରାଜଧାନୀ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆହ୍ୱାନ ଦେଇଛନ୍ତି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର 314 ବ୍ଲକରେ ଅତ୍ୟାଧୁନିକ ଷ୍ଟାଡିୟମ୍ ଓ କ୍ରୀଡ଼ା ହବ୍ ନିର୍ମାଣ କରାଯାଉଥିବା କହିଛନ୍ତି।
2: ଆମ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା, କ୍ରୀଡ଼ାର ଭିତ୍ତିଭୂମିକୁ ପ୍ରାଧାନ୍ୟ ଦେବାକୁ ଯାଇ ପ୍ରତ୍ୟେକ ବ୍ଲକ ସ୍ତରରେ ଷ୍ଟାଡିୟମ୍ ନିର୍ମାଣ କରିବା ଏବଂ ଗାଁରେ ଥିବା ସେ ପ୍ରତିଭାମାନଙ୍କୁ ସାମ୍ନାକୁ ନେଇକରି ବିଶ୍ୱସ୍ତରୀୟ ସୁବିଧା କେମିତି ପହଞ୍ଚି ପାରିବ ତା ପାଇଁ କାମ କରୁଛନ୍ତି। ଭୁବନେଶ୍ୱର ରାଜଧାନୀରେ ମଧ୍ୟ ଆମେ ଯେଉଁ ଏକ ହାଇଟେକ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ କରୁଛୁ ତାହାର
1: ରାଜ୍ୟରେ ଉର୍ବରକ ନବସୃଜନ କେନ୍ଦ୍ର ଏଫ୍ଆଇସିର ଏକ ୟୁନିଟ୍ ପ୍ରତିଷ୍ଠା ହେବ। ଲୋକସେବା ଭବନରେ ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏଫ୍ଆଇସି ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି। ରାସାୟନିକ ସାରର ବ୍ୟବହାର ହ୍ରାସ କରିବା, ଜୈବିକ ଓ ନିରନ୍ତର କୃଷିକୁ ପ୍ରୋହାହନ, ମୃତ୍ତିକାର ଗୁଣବତ୍ତା ଓ କୃଷି ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଆଲୋଚନା ହୋଇଛି। ଓଡ଼ିଶାରେ ଏଫ୍ଆଇସିର ୟୁନିଟ୍ ପ୍ରତିଷ୍ଠା ହେଲେ ଏହା ବିଶ୍ୱର ଦ୍ୱିତୀୟ କେନ୍ଦ୍ର ହେବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଉପକୂଳ ଅବକ୍ଷୟ ରୋକିବା, ଜଳବାୟୁ ପରିବର୍ତ୍ତନ ଜନିତ ବିପଦର ମୁକାବିଲା ଏବଂ ଉପକୂଳବାସୀଙ୍କ ଜୀବିକା ସୁରକ୍ଷା ନେଇ ଆଲୋଚନା ହୋଇଛି। ବୈଠକରେ ଏସୀୟ ଉନ୍ନୟନ ବ୍ୟାଙ୍କ ଓ ଓସ୍ଡମର ମିଳିତ ଉଦ୍ୟମରେ ରାଜ୍ୟର 573 କିଲୋମିଟର ସମୁଦ୍ର ତଟର ପ୍ରାଥମିକ ଅଧ୍ୟୟନ କରାଯାଇଛି। ଉପକୂଳ ସୁରକ୍ଷା, ପଟୁମାଟି ପରିଚାଳନା, ନୀଳ ଅର୍ଥନୀତି ଓ ଜଳବାୟୁ ସହନଶୀଳ ପର୍ଯ୍ୟଟନ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସାମାଜିକ କ୍ଷେତ୍ରରେ ତଥ୍ୟଭିତ୍ତିକ ସମୀକ୍ଷା, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ପ୍ରୟାସ ବୈଠକରେ ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ଶିଶୁ ଓ ମାତୃପୋଷଣ, ପ୍ରାଥମିକ ସ୍ତରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ଏବଂ ସଂକ୍ରମଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର 1 ଆରମ୍ଭ ହେଉଥିବା ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନକୁ ସଫଳ କରିବାକୁ ମୁଖ୍ୟ ଶାସନ ସଚିବ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ମ୍ୟାଲେରିଆ ନିରାକରଣ ଓ ଅନ୍ୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ ପାଇଁ ପ୍ରତିରୋଧ, ନିରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ଖାରବେଳ ଭବନରେ ଅନୁଷ୍ଠିତ ବୈଷୟିକ ଟାସ୍କଫୋର୍ସ ବୈଠକରେ ମ୍ୟାଲେରିଆ ପ୍ରଭାବିତ ମାଲକାନଗିରିର ସମସ୍ତ ବ୍ଲକ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦନ୍ତ ଚିକିତ୍ସା ସେବାକୁ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ସ୍ନାତକୋତ୍ତର ଯୋଗ୍ୟତା ହାସଲ କରି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କୁ ମାସିକ 20,000 ପ୍ରୋତ୍ସାହନ ଅର୍ଥ ପ୍ରଦାନ କରାଯିବ। ଗତକାଲିଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କହିଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓସିଏସ୍ ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା 28 ନଭେମ୍ବର 7 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 2 ସିଟିଂରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ 22 ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଅତିରିକ୍ତ 1 ସମୟ ଦିଆଯିବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଗତ ଜୁନ୍ ମାସରେ ହୋଇଥିବା ପ୍ରିଲିମିନାରୀ ପରୀକ୍ଷାରେ 5,690 ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ଦେବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ।

0: ସମୁଦ୍ରକୂଳର ପ୍ରାଚୁର୍ଯ୍ୟତାକୁ ଉପଭୋଗ କରିବା ଏବଂ ସମୁଦ୍ରକୂଳକୁ ପରିଷ୍କାର ରଖିବା ନେଇ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ବେଳାଭୂମି ଦିବସ ପାଳନ କରାଯାଉଛି। ସମୁଦ୍ରକୂଳକୁ ସଫା ରଖିବା, ସମୁଦ୍ରକୂଳର ସଂରକ୍ଷଣ ଏବଂ ସାମୁଦ୍ରିକ ଜୀବଙ୍କର ସୁରକ୍ଷା ସମ୍ବନ୍ଧରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ଓ ସଚେତନ ସୃଷ୍ଟି କରିବା ପାଇଁ 2014 ଏହି ଦିବସ ପାଳନ କରାଯାଇ ଆସୁଛି। ପାଣିପାଗ। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ 3 ବିପଦ ସଙ୍କେତ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ଆଖି ଲାଲ ହେବାର କାରଣ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମାଧୁରୀ ବେହେରା।
2: ସୁସ୍ଥ ଚକ୍ଷୁର କଳା ଡୋଳାଟିକୁ ବାଦ ଦେଲେ ବାହାରକୁ ଦେଖାଯାଉଥିବା ଅଂଶଟି ପ୍ରାୟତଃ ଧଳା ଦେଖାଯାଏ। ଏହାକୁ କଞ୍ଜକ୍ଟାଇଭା ବା ଶ୍ୱେତ ଝିଲ୍ଲି କୁହାଯାଏ। ଆଉ ଟିକିଏ ପାଖରୁ ଅନୁଧ୍ୟାନ କଲେ ଏହି ଧଳା ଅଂଶଟିରେ ଛୋଟ ଛୋଟ ରକ୍ତନଳୀ ଦେଖାଯାଏ। ସାଧାରଣତଃ କୌଣସି କାରଣରୁ ଏହି ରକ୍ତନଳୀଗୁଡ଼ିକ ଉତ୍ତେଜିତ ବା ଆଘାତପ୍ରାପ୍ତ ହେଲେ ଚକ୍ଷୁଟି ଲାଲ ଦେଖାଯାଏ। କେତେକ ବ୍ୟକ୍ତିଙ୍କର କଞ୍ଜକ୍ଟାଇଭା ଧଳା ନ ହୋଇ ଟିକିଏ ଧୂସର ରଙ୍ଗର ହୋଇଥାଏ। ଏହାକୁ ମଡ଼ି କଞ୍ଜକ୍ଟାଇଭା କୁହନ୍ତି। ଏହା ଏକ ସାଧାରଣ ଅବସ୍ଥା ଓ ଚିନ୍ତାର କାରଣ ନୁହେଁ। ବେଶୀ ମଳିଲେ ବା କନ୍ଦାକଟା କଲେ ଚକ୍ଷୁ ଲାଲ ପଡ଼ିଥାଏ, କିନ୍ତୁ କିଛି ସମୟ ପରେ ଏହା ଠିକ୍ ହୋଇଯାଏ। କୌଣସି କାରଣରୁ ଯଦି ଗୋଟିଏ ବା ଦୁଇଟି ଚକ୍ଷୁ ଲାଲ ପଡ଼ିଯାଏ ଓ ବିନା ଚିକିତ୍ସାରେ ଭଲ ହୁଏ ନାହିଁ ବା ସାଧାରଣ ଚିକିତ୍ସା ସତ୍ତ୍ୱେ ବାରମ୍ବାର ଲାଲ ପଡ଼େ, ତାହେଲେ ତାହାର କାରଣ ନିରୂପଣ କରି ଚିକିତ୍ସା କରିବା ଉଚିତ। ଚକ୍ଷୁ ଲାଲ ହେବା ଏକ ସାଧାରଣ ଲକ୍ଷଣ। ଏହା ଅନେକ ପ୍ରକାର ଚକ୍ଷୁ ରୋଗର ଏକ ପ୍ରଥମ ବାହ୍ୟ ପ୍ରକାଶ। ଚକ୍ଷୁ ଲାଲ ହେବାର ସାଧାରଣ କାରଣଗୁଡ଼ିକ ହେଲା ପ୍ରଦାହ ବା ଇନଫେକ୍ସନ୍। ଚକ୍ଷୁର ଯେକୌଣସି ଅଂଶରେ ଇନଫେକ୍ସନ୍ ହେଲେ, ଧୂଳିମଳି ବା କୌଣସି ଫରେନ୍ ବଡି ପଡ଼ିଲେ, ୱେଲ୍ଡିଂ ଆଦି କଲା ସମୟରେ ଲୌହଗୁଣ୍ଡ, କରତଗୁଣ୍ଡ ଆଦି ପଡ଼ି, କଳକାରଖାନାରେ ଗ୍ୟାସ୍ ଗୁଣ୍ଡ ଆଦି ପଡ଼ିଲେ ଚକ୍ଷୁ ଲାଲ ହୁଏ। ଗ୍ରୀଷ୍ମ ଓ ବସନ୍ତ ଋତୁ ସମୟରେ ବିଶେଷ ଭାବରେ ପିଲାମାନଙ୍କର ଏଲର୍ଜି କଞ୍ଜକ୍ଟିଭାଇଟିସ୍ ହୋଇ ଚକ୍ଷୁ ଲାଲ ହୋଇଥାଏ। ଛୋଟ ଶିଶୁମାନଙ୍କ ନଖ ଦ୍ୱାରା ଆଘାତ ହୋଇ ମଧ୍ୟ ଚକ୍ଷୁ ଲାଲ ପଡ଼ିଥାଏ। କେଶ କଳା କରିବା ରଙ୍ଗ ବ୍ୟବହାର କଲେ ଆଖି ଲାଲ ପଡ଼ି ପତା ଫୁଲି ଯାଇଥାଏ। ଏହିପରି ସାଧାରଣ ଆଖିଧରା ବା କଞ୍ଜକ୍ଟିଭାଇଟିସ୍ ଭଳି ସାଧାରଣ ରୋଗରୁ ଆରମ୍ଭ କରି ଏକ୍ୟୁଟ୍ କଞ୍ଜେଷ୍ଟିଭ୍ ଗ୍ଲୋକୋମା, ଏକ୍ୟୁଟ୍ ୟୁଭିଆଇଟିସ୍ ଆଦି ଅନେକ ଗୁରୁତର ରୋଗରେ ମଧ୍ୟ ଚକ୍ଷୁ ଲାଲ ପଡ଼ିଥାଏ। ଆଖି ଲାଲ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ଚକ୍ଷୁ ରୋଗ ଅନୁଯାୟୀ ଚକ୍ଷୁରେ କେତେକ ଆନୁଷଙ୍ଗିକ ଲକ୍ଷଣମାନ ଦେଖାଯାଏ, ଯେପରିକି ଲୁହ ବା ପୁଜ ବାହାରିବା, ଆଖିପତା ଫୁଲିଯିବା, ଚକ୍ଷୁ ଖୁଞ୍ଚି ଖୁଞ୍ଚି ହେବା, ଚକ୍ଷୁରେ ପୀଡ଼ା ହେବା, ଲାଇଟ୍କୁ ଦେଖିଲେ ତା ଚାରିପଟେ ହ୍ୟାଲୋଜ୍ ବା ବଳୟ ଦେଖାଯିବା, ସର୍ବୋପରି ଚକ୍ଷୁର ଦୃଷ୍ଟିଶକ୍ତି ହଠାତ୍ ବା ଧୀରେ ଧୀରେ ହ୍ରାସ ପାଇବା ଇତ୍ୟାଦି। ତେଣୁ ଚକ୍ଷୁ ଲାଲ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନେବା ଆଗରୁ ଆମକୁ କେତେକ ତଥ୍ୟ ପ୍ରତି ଦୃଷ୍ଟି ଦେବା ଉଚିତ, ଯେପରିକି ଏକ ସମୟରେ ଗୋଟିଏ ବା ଦୁଇଟି ଯାକ ଚକ୍ଷୁ ଲାଲ ପଡ଼ିଛି କି, ଚକ୍ଷୁ କେବଳ ଲାଲ ପଡ଼ିଛି ନା ତାର ଅନ୍ୟାନ୍ୟ ଲକ୍ଷଣମାନ ଯେପରିକି ଆଖି ଖୁଞ୍ଚି ହେବା, ଆଖିପତା ଫୁଲିବା, ବେଶୀ ଲୁହ ବା ପୁଜ ବାହାରିବା ଇତ୍ୟାଦି ଲକ୍ଷଣମାନ ଅନୁଭୂତ ହେଉଛି କି, ସେହି ସମୟରେ ପାଖପାଖ ଲୋକଙ୍କର ଆଖି ଲାଲ ପଡ଼ିଛି କି, ଦିନର ସବୁ ସମୟରେ ଆଖି ଲାଲ ରହୁଛି ନା ଏକ ନିର୍ଦ୍ଦିଷ୍ଟ ସମୟରେ ଚକ୍ଷୁ ଲାଲ ପଡ଼ୁଛି, ଆଗରୁ ଆପଣଙ୍କର ଏଲର୍ଜି, ଡାଇବେଟିସ୍, ଆଜମା, ଉଚ୍ଚ ରକ୍ତଚାପ ଆଦି ରୋଗ ଅଛି କି, ଆଖିରେ କିଛି ମାଡ଼ ବା ଆଘାତ ହୋଇଛି କି, ଚକ୍ଷୁ ଲାଲ ହେବା ସଙ୍ଗେ ସଙ୍ଗେ ଦୃଷ୍ଟିଶକ୍ତିରେ କିଛି ପ୍ରଭାବ ପଡ଼ୁଛି କି, ଯେପରିକି ଦୃଷ୍ଟିଶକ୍ତି ହଠାତ୍ ବା ଧୀରେ ଧୀରେ କମିଯାଉଛି କି, ଏହିସବୁ ତଥ୍ୟଗୁଡ଼ିକ ଠିକ୍ ଭାବରେ ଜଣେଇ ଡାକ୍ତରଙ୍କ ପରାମର୍ଶ ନେଲେ ରୋଗର କାରଣ ସଠିକ୍ ଭାବରେ ଜଣାପଡ଼ିଥାଏ ଓ ଚିକିତ୍ସା ମଧ୍ୟ ସୁଚାରୁ ରୂପେ ପରିଚାଳିତ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଖି ଲାଲ ହେବାର କାରଣ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ମାଧୁରୀ ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ।

0: କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ୍ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ତାସ୍କେଣ୍ଟଠାରେ ପ୍ରଧାନମନ୍ତ୍ରୀ ଓ ଉଜ୍ବେକିସ୍ତାନର ରାଷ୍ଟ୍ରପତିଙ୍କ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିପାକ୍ଷିକ ଆଲୋଚନା। ନେପାଳ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଭାରତର 11 ଜଣିଆ ବୈଷୟିକ ଦଳ। ଡିଜିଟାଲ୍ ଗିରଫ ସ୍କାମ୍ ଭଳି ସମସ୍ୟା ସମାଧାନର ପନ୍ଥା ବାହାର କରିବାକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି କହିଲେ ପ୍ରଧାନ ବିଚାରପତି। ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ତାଙ୍କର 137ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରାଯିବ। ହିନ୍ଦୀ ପ୍ରସାରଣ ପରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାସ୍କେଣ୍ଟଠାରେ ଉଜ୍ବେକିସ୍ତାନ ରାଷ୍ଟ୍ରପତି ସାଭକାତ ମିର୍ଜିୟୋୟେଭ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ। ଏହା ପୂର୍ବରୁ ସେଠାକାର ଯୋଗ ମହାସଂଘ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ। ରାଷ୍ଟ୍ରପତି ଭବନରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା, ଡିଜିଟାଲ୍ ସଂଯୋଗୀକରଣ, ଶକ୍ତି, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହେବ। ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିରଳ ଖଣିଜ ପଦାର୍ଥ, ଖଣିକ୍ଷେତ୍ର, ଅନ୍ୟାନ୍ୟ ଉପଯୋଗୀ ଖଣିଜ ପଦାର୍ଥ, ଔଷଧ, କୃଷି ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୁକ୍ତ କରିବା ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 300% ବୃଦ୍ଧି ପାଇଛି। ଭବିଷ୍ୟତରେ ଉଭୟ ଦେଶ ମିଳିତ ଭାବେ ବାଣିଜ୍ୟ କାରବାରକୁ ବର୍ତ୍ତମାନର $1 ବିଲିୟନ୍ରୁ 2 ଗୁଣକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଲୋଚନା ପରିପ୍ରେକ୍ଷୀରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ନେପାଳର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳବିଦ୍ୟୁତ୍ ସୁଡ଼ଙ୍ଗ ସ୍ଥଳରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ନେଇ ଭାରତର 11 ଜଣିଆ ବୈଷୟିକ ଦଳ ଇତିମଧ୍ୟରେ କାଠମାଣ୍ଡୁରେ ପହଞ୍ଚିଛନ୍ତି। ଡାକ୍ତର, ଅନ୍ୟ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ସୁଡ଼ଙ୍ଗ କ୍ଷେତ୍ର ସହ ଜଡ଼ିତ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏହି ଦଳ ସେଠାରେ କାର୍ଯ୍ୟ ଆରମ୍ଭ କରିଛି। ନୂଆକୋଟ ଜିଲ୍ଲାର ତ୍ରିଶୁଳିରେ ପହଞ୍ଚି ଏହି ଦଳ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ପ୍ରଥମେ ଚିଲିମେ ଏବଂ ଲ୍ୟାଙ୍ଗଟକ୍ ଅଞ୍ଚଳର ଆକାଶମାର୍ଗରୁ ସର୍ଭେ କରିବା ପରେ ଭାରତୀୟ ଦଳ ସୁଡ଼ଙ୍ଗ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ନେପାଳ ସେନା, ସଶସ୍ତ ପୁଲିସ୍ ବାହିନୀ ଏବଂ ନେପାଳର ପୁଲିସ୍ ସୁରକ୍ଷା କର୍ମଚାରୀଙ୍କୁ ନେଇ ଗଠିତ ଏକ 82 ଜଣିଆ ଦଳ ଗତ ରାତିରେ ଭଗ୍ନାବଶେଷ ସଫା କରିବା ଏବଂ ସୁଡ଼ଙ୍ଗ ଭିତରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନେପାଳ ସେନା ଦେଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ଜଳବିଦ୍ୟୁତ୍ ସୁଡ଼ଙ୍ଗ ପ୍ରକଳ୍ପରୁ ଏପର୍ଯ୍ୟନ୍ତ 191 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ସେଠାକାର କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା 675 ବୃଦ୍ଧି ପାଇଛି। ପ୍ରାୟ 2400 ଲୋକ ନିଖୋଜ ଅଛନ୍ତି, ସେମାନଙ୍କ ମଧ୍ୟରେ 320 ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ। 261 ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ 4400ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ 15,000ରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ହେଲିକପ୍ଟର ମାଧ୍ୟମରେ ଉଦ୍ଧାର ଏବଂ ରିଲିଫ୍ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ୱିତ କରାଯାଇଛି। ତେବେ କେତେକ ଅଞ୍ଚଳରେ ବର୍ଷା ଏବଂ କୁହୁଡ଼ି ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ରାସୁଆ ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି। ଇତିମଧ୍ୟରେ ମୁଗଲିଂ କାଠମାଣ୍ଡୁ ରାଜପଥ ଉନ୍ମୁକ୍ତ ହୋଇଛି। ତେବେ ବିଭିନ୍ନ ଅଞ୍ଚଳରେ ଏବେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ଥିବା ଜଣାପଡ଼ିଛି। ପ୍ରଭାବିତ ଅଞ୍ଚଳରେ ବର୍ଷା ଏବଂ ବଜ୍ରପାତ ଯୋଗୁଁ ନେପାଳ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଭୋଟେକୋଶୀ ନଦୀରେ ପୁନର୍ବାର ବନ୍ୟା ଆସିବା ନେଇ ନେପାଳ ସରକାର ନଦୀକୂଳ ବାସିନ୍ଦାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଜାତୀୟ ବିପର୍ଯ୍ୟୟ ଆହ୍ୱାନ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷ ଭୋଟେକୋଶୀ ନଦୀରେ ଜଳସ୍ତର

ବୃଦ୍ଧି ପାଉଥିବା ନେଇ ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ଦୁଇଦିନିଆ କେରଳମ୍ ଗସ୍ତରେ ଯିବେ। କେରଳମ୍ର ଆଲାପୁଝାଠାରେ ପ୍ରକାଶିତ ହେଉଥିବା ମାଲାୟାଲମ୍ ଦୈନିକ ପ୍ରମୁଖ ଖବରକାଗଜ କେରଳ କୌମୁଦୀର 115ତମ ବାର୍ଷିକ ସମାରୋହରେ ଯୋଗଦେବେ। ପରେ ଉପରାଷ୍ଟ୍ରପତି ପଥନମ୍ଥିଟ୍ଟା ସ୍ଥିତ ବହୁ ପୁରାତନ ଏବଂ ମର୍ଯ୍ୟାଦାଜନକ ଅରନମୁଲ୍ଲା ୱାଟର ଫେଷ୍ଟିଭାଲ୍ର ଉଦ୍ଘାଟନ କରିବେ। ସ୍ଥାନୀୟ ଫମ୍ପା ନଦୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବାର୍ଷିକ ଜଳକ୍ରୀଡ଼ାରେ 51ଟି ସ୍ନେକ୍ ବୋଟ୍ ଅଂଶଗ୍ରହଣ କରିବେ। ଉପରାଷ୍ଟ୍ରପତି ଥିରୁବନନ୍ତପୁରମ୍ରେ ଓନମ୍ ପର୍ଯ୍ୟଟନ ସପ୍ତାହ ସମାପନ ସମାରୋହ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଆସନ୍ତାକାଲି ଲାକ୍ଷାଦ୍ୱୀପର ଅଗସ୍ତି ଗସ୍ତ କରିବେ। ସେଠାରେ ମତ୍ସ୍ୟ ପ୍ରାଣୀ ସମ୍ପଦ ଏବଂ ଗୋପାଳନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତ କାର୍ଯ୍ୟକ୍ରମ ଶେଷ କରି କେରଳମ୍ ପ୍ରତ୍ୟାବର୍ତ୍ତନ କରି କୋଚି ରାଜଗିରି ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଆୟୋଜିତ ରୌପ୍ୟ ଜୟନ୍ତୀ ଉତ୍ସବରେ ସେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଭାରତୀୟ ନ୍ୟାୟପାଳିକା ଡିଜିଟାଲ୍ ଗିରଫ ସ୍କାମ୍ ଭଳି କ୍ଷେତ୍ର ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ଲଣ୍ଡନରେ ଆର୍ଥିକ ଅପରାଧ ଆଧାରିତ 43ତମ ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଯୋଗଦେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ ଭାବରେ ଡିଜିଟାଲ୍ ଗିରଫ ସ୍କାମ୍ ଉପରେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିଛନ୍ତି। ପୁଲିସ୍ ବିଚାର ବିଭାଗ ଅଧିକାରୀ କିମ୍ବା କୂଟନୈତିଜ୍ଞଙ୍କ ମିଥ୍ୟା ପରିଚୟ ଦେଇ କେତେକ ବ୍ୟକ୍ତିବିଶେଷ ଭିଡ଼ିଓ କଲ୍ ମାଧ୍ୟମରେ ଜନସାଧାରଣଙ୍କୁ ଠକୁଥିବାର ଦୃଷ୍ଟାନ୍ତ ପରିପ୍ରେକ୍ଷୀରେ କୋର୍ଟ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମସ୍ୟାର ସମାଧାନ ପନ୍ଥା ବାହାର କରିବାକୁ କୋର୍ଟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଏଥିପାଇଁ ସଂସଦରେ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ କୋର୍ଟ ଅପେକ୍ଷା କରି ନାହାନ୍ତି ବୋଲି ସେ ସ୍ୱଷ୍ଟ କରିଛନ୍ତି। ଭାରତରେ ଆଇନ ଏବଂ ବିଚାର ବିଭାଗୀୟ ବ୍ୟବସ୍ଥା ପ୍ରତ୍ୟେକ ଅଂଶୀଦାରଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିବାକୁ ବାଧ୍ୟ କରିଥାଏ। ଏହି ଅବସରରେ ବେଆଇନ ଆର୍ଥିକ କାରବାର ଆଇନ, ଅର୍ଥନୈତିକ ପଳାତକ ଅପରାଧୀ ଆଇନ ଆଦି ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଲୋକପାତ କରିଛନ୍ତି। ଲକ୍ଷ୍ନୌଠାରେ ଆୟୋଜିତ ଶିଳ୍ପ ସମ୍ମିଳନୀକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ସେତୁ ଯୋଜନା ଅଧୀନରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଦକ୍ଷତା ବିକାଶ, ଉଦ୍ୟୋଗ କ୍ଷେତ୍ର ଏବଂ ବୃତ୍ତିଗତ ଶିକ୍ଷା ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା ହେବ। ଲକ୍ଷ୍ନୌକୁ ତିନିଦିନିଆ ଗସ୍ତ ଅବସରରେ ଶ୍ରୀ ଗତକାଲି ଫ୍ରାଗନାନ୍ସ ପାର୍କ ଉଦ୍ଘାଟନ କରିଥିଲେ। ସମାବେଶକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସାମାଜିକ ବନ୍ଧନକୁ ମଜବୁତ କରିବାରେ ଏହି ପାର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ଅବସରରେ ଲାଲା ଲଜପତ ରାୟ ଏବଂ ଶହୀଦ ଭଗତ ସିଂଙ୍କ ପ୍ରତିମୂର୍ତ୍ତିକୁ ପ୍ରତିରକ୍ଷା ମନ୍ତ୍ରୀ ଉନ୍ମୋଚନ କରିଛନ୍ତି। 43,13,00,000 ଟଙ୍କାର ବିଭିନ୍ନ ପ୍ରକଳ୍ପର ମନ୍ତ୍ରୀ ଶ୍ରୀ ସିଂ ଶିଳାନ୍ୟାସ କରିଛନ୍ତି। ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର 11ଶ ସମାବର୍ତ୍ତନ ସମାରୋହରେ ମଧ୍ୟ ସେ ଯୋଗ ଦେଇଥିଲେ। ନୂଆଦିଲ୍ଲୀରେ ଗତକାଲି ବୟନଶିଳ୍ପ ଗବେଷଣା ସଂଘଗୁଡ଼ିକର ଦ୍ୱିତୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଛି। ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ଦେଶରେ ବୟନଶିଳ୍ପ ଗବେଷଣା ଏବଂ ବିକାଶ କାର୍ଯ୍ୟର ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ସହ ଫଳାଫଳ ଆଧାରିତ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରିବ। ଜାତୀୟ ପ୍ରାଥମିକତା ଏବଂ ବୟନଶିଳ୍ପ ବିକାଶ ନେଇ ବୈଠକରେ ମତ ବିନିମୟ ହୋଇଛି। ଷ୍ଟାର୍ଟଅପ୍ ଏବଂ ନବସୃଜନ ପରିବେଶକୁ ସୁଦୃଢ଼ କରିବା, ପାଣ୍ଠି ସଂଗ୍ରହ ଏବଂ ଜାତୀୟ ବୈଷୟିକ ମିଶନ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ଦକ୍ଷତା ବିକାଶ ଏବଂ ସଂସ୍କାର ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରତ୍ୟେକ ମଣିଷର ମର୍ଯ୍ୟାଦା ରହିଛି ଏବଂ ସେମାନଙ୍କ ମଧ୍ୟରେ ଭିନ୍ନତା ନଥାଏ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭଗବତ କହିଛନ୍ତି। ନ୍ୟୁୟର୍କରେ ଏକ ବିଶ୍ୱ ଏକ ମାନବିକତା ଶୀର୍ଷକ ଧାର୍ମିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଭଗବତ କହିଛନ୍ତି ସବୁ ପ୍ରକାର ଭିନ୍ନତା ପ୍ରକୃତି ଦ୍ୱାରା ସୃଷ୍ଟ ଏବଂ ଆମକୁ ତାହାକୁ ଗ୍ରହଣ କରିବାକୁ ପଡ଼ିବ। ତେବେ ବାସ୍ତବତା ହେଉଛି ଆମେ ସମସ୍ତେ ଏକ। ହିନ୍ଦୁତ୍ୱ ପ୍ରତ୍ୟେକ ମଣିଷର ମର୍ଯ୍ୟାଦାକୁ ସ୍ୱୀକାର କରିବା ସହ ପ୍ରକୃତ ସତ୍ୟ ପାଇଁ ଭିନ୍ନ ଭିନ୍ନ ପଥ ଆପଣେଇଥାଏ ବୋଲି ସେ କହିଛନ୍ତି। ଭାରତରେ ମୁସଲମାନଙ୍କର କୌଣସି ସ୍ଥାନ ରହିବା ଉଚିତ ନୁହେଁ ବୋଲି ଚିନ୍ତାଧାରା ରଖୁଥିବା ବ୍ୟକ୍ତି ହିନ୍ଦୁ ନୁହେଁ ବୋଲି ଶ୍ରୀ ଭଗବତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସମାଜକୁ ଶିକ୍ଷା ଦେବା ପାଇଁ ଧାର୍ମିକ ନେତୃତ୍ୱ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଭଗବତ ଆହ୍ୱାନ ଦେଇଛନ୍ତି। ମହିଳା ଟି ଟ୍ୱେଣ୍ଟି ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଭାରତ ଥାଇଲାଣ୍ଡକୁ ଭେଟିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଶ୍ରୀଲଙ୍କା ସଂଯୁକ୍ତ ଆରବ ଏମିରେଟ୍ସକୁ 9 ପରାସ୍ତ କରିଛି। ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ

0: କରିବେ ପ୍ରଧାନମନ୍ତ୍ରୀ। ତାସ୍କେଣ୍ଟଠାରେ ପ୍ରଧାନମନ୍ତ୍ରୀ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିପାକ୍ଷିକ ଆଲୋଚନା। ନେପାଳ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଭାରତର 11 ଜଣିଆ ବୈଷୟିକ ଦଳ। ଡିଜିଟାଲ୍ ଗିରଫ ସ୍କାମ୍ ଭଳି ସମସ୍ୟାର ସମାଧାନର ପନ୍ଥା ବାହାର କରିବାକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି କହିଲେ ପ୍ରଧାନ ବିଚାରପତି। ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ ସକାଳ 7:25। ଆରମ୍ଭ କରୁଛୁ କାକଳୀ କାର୍ଯ୍ୟକ୍ରମ। ଉପସ୍ଥାପନା କରୁଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

0: ତେବେ ନିବେଦିତା ଅପୂର୍ବ ସୌନ୍ଦର୍ଯ୍ୟର ଅଧିକାରୀ ହେଉଛନ୍ତି ଏ ବିଶ୍ୱର ସ୍ରଷ୍ଟା, ଯିଏକି ଜଗତର ନାଥ ଜଗନ୍ନାଥ। ଭକ୍ତମାନେ ତାଙ୍କୁ ବିଭିନ୍ନ ନାମରେ ଡାକନ୍ତି, କିଏ କହେ ଶ୍ରୀରାମ ତ କିଏ କହେ ଶ୍ରୀକୃଷ୍ଣ। ସେ ପରା ଆମ ସଂସ୍କୃତିର ମୌଡ଼ମଣି। ଆମ ସଂସ୍କୃତି ତ ବହୁ ପ୍ରାଚୀନ, ଆଉ ଆମ ପରମ୍ପରା ମଧ୍ୟ ବହୁ ଯୁଗର। ଆମ ପର୍ବପର୍ବାଣୀ କଥା ତ କହିଲେ ନ ସରେ। ବାର ମାସରେ ତେର ପର୍ବ ଆମ ସଂସ୍କୃତିର ଏକ ବୈଶିଷ୍ଟ୍ୟ। କର୍ମମୟ ଜୀବନକୁ ସରସ, ସୁନ୍ଦର ଏବଂ ଉଲ୍ଲାସମୟ କରିବା ପାଇଁ ଗଭୀର ଆନ୍ତରିକତାରେ ପାଳନ କରିଥାଉ ଏହି ବାର ମାସର ତେର ପର୍ବକୁ। ଏସବୁ ପାଳନର କେତେକ ତାତ୍ପର୍ଯ୍ୟ ମଧ୍ୟ ନିହିତ ଅଛି। ଏସବୁରେ ରହିଛି ବିବିଧ ରହସ୍ୟ ଆଉ ଗୁଢ଼ ତତ୍ତ୍ୱ। ଯେମିତି ଏଇ ଜନ୍ମାଷ୍ଟମୀ ବା କୃଷ୍ଣ ଜନ୍ମ।
1: ହଁରେ ପିଲାଏ, କୃଷ୍ଣ ଜନ୍ମ ବା ହରି ଜନ୍ମ ଆମମାନଙ୍କର ଏକ ଶ୍ରେଷ୍ଠ ପର୍ବ। ଏହି ଦିନ ବର୍ଷଣ ମୁଖର ନିଶ୍ଚିତ ମୁହୂର୍ତ୍ତରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଗର୍ଭରୁ। ଦୁଷ୍ଟ ବିନାଶନ ପାଇଁ ଭଗବାନଙ୍କର ଏ ଅବତାର ବାଦକୁ ସ୍ମରଣକୁ ଆଣିବା ପାଇଁ ଆମେମାନେ ହରି ଜନ୍ମ ପାଳନ କରିଥାଉ।
0: ହଁରେ ପିଲାଏ, ସେଦିନ ଘରେ ଘରେ ଖଇ କାକୁଡି ନଡ଼ିଆ ଭୋଗ କରି ହରିଜନ୍ମ ପାଳନ କରିଥାଉ। ମନ୍ଦିର ମାନଙ୍କରେ ଭାଗବତ ଏବଂ ହରିବଂଶ ପାଠ କରାଯାଏ। ଯେଉଁମାନେ ଏହି ଓଷା ପାଳନ

0: କରିଥାନ୍ତି। ଗଭୀର ଶ୍ରଦ୍ଧା ଓ ଭକ୍ତିର ସହିତ କୃଷ୍ଣଙ୍କ ଜନ୍ମ ମୁହୂର୍ତ୍ତକୁ ଧୁମଧାମରେ ପାଳନ କରନ୍ତି। ଏହାର ଠିକ ପରଦିନ ମଧ୍ୟ ନନ୍ଦ ଉତ୍ସବ ପାଳନ କରାଯାଏ।
1: ତେବେ ପିଲାଏ, ତମେ ସବୁ ତ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଅନେକ କଥା ଶୁଣିଥିବ ଆଉ ଜାଣିଥିବ। ତେବେ ତାଙ୍କର ଜନ୍ମ କେଉଁଠି ହୋଇଥିଲା, ସେ କେଉଁଠି ବଡ଼ ହୋଇଥିଲେ, ତାଙ୍କର ପିତାମାତା କିଏ ଥିଲେ, ସେସବୁର ଉତ୍ତରକୁ ନେଇ ଆମେ ଆଜି ସଜେଇ ରଖିଛୁ ଏକ ସୁନ୍ଦର ଗୀତିନାଟ୍ୟରେ। ନାଁ ହେଲା କୃଷ୍ଣ ଜନ୍ମ।

ଦ୍ୱାପର ଯୁଗର କଥା। ରାଜା କଂସର ଅନ୍ୟାୟ ଅତ୍ୟାଚାରରେ ସମସ୍ତ ଧରଣୀବାସୀ ଆତଙ୍କିତ। ଧରଣୀ ରାଣୀର ଦୁଃଖ ଦୂର କରିବା ପାଇଁ ଭଗବାନ ବିଷ୍ଣୁ ଦେବକୀର ଅଷ୍ଟମ ଗର୍ଭରେ ଜନ୍ମ ନେଇ କଂସର ଦର୍ପକୁ ଚୂର୍ଣ୍ଣ କରିବା ସହିତ କଂସକୁ ନିଧନ କରିଥିଲେ ଆଉ ଧରଣୀରେ ଶାନ୍ତି ପ୍ରତିଷ୍ଠା କରିଥିଲେ।

0: କହିଛି। ଦେବକୀ ଓ ବସୁଦେବଙ୍କୁ ତାଙ୍କ ଉଆସରେ ଛାଡ଼ି ଦେଇ ଆସ।
1: ଭଉଣୀ ଦେବକୀ, ବସୁଦେବଙ୍କ ସହିତ ରଥରେ ବସ, ମୁଁ ତୁମ ଦୁଇ ଜଣଙ୍କୁ ନେଇ ତୁମ ଉଆସରେ ଛାଡ଼ି ଦେଇ ଆସିବି।
2: ତୋର ପାପର ଦିନ ସରିଯାଇଛି। ଶୁଣ, ତୋର ଭଉଣୀ ଦେବକୀର ଅଷ୍ଟମ ଗର୍ଭରେ ଯେଉଁ ପୁତ୍ର ଜାତ ହେବ ସେଇ ହେବ ତ ନିଧନର ମୂଳ କାରଣ, ଆଉ ଅସୁର କୂଳ ସମୂଳେ ହେବ ଧ୍ୱଂସ।
0: ଦେବକୀ, ମୁଁ ଏହା କଣ ଶୁଣୁଛି? ଶୂନ୍ୟବାଣୀ ଯଦି ସତ୍ୟ ହୁଏ ତାହେଲେ ତୁ ମୋର ଶତ୍ରୁ, ତୋହରି ଗର୍ଭରୁ ଜାତ ପୁତ୍ର ହେବ ମୋ ବିନାଶର କାରଣ, ତେଣୁ ମୂଳ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ ପକଳି।
3: ଭାଇ, ତୁମେ ଏ କଣ କହୁଛ? ମୁଁ କିଛି ବୁଝିପାରୁ ନାହିଁ। ଭଣଜା କେବେ ମାମୁଁର ବିନାଶର କାରଣ ହୋଇପାରେ? ଏ ସବୁ ତୁମର ମନର ଭ୍ରମ ଭାଇ, ମନର ଭ୍ରମ।
0: ମତେ ଆଉ ବୁଝାଅନି, ମୁଁ ଢେର ବୁଝିଛି, ତତେ ଆଜି ମାରିଲେ ଯାଇ ମୋ ମନ ଶାନ୍ତି ହେବ।
4: ଶୁଣ ଭାଇ, ଏହାର ପୁତ୍ର ସିନା ତୁମର ଶତ୍ରୁ ହେବ କିନ୍ତୁ ଦେବକୀ ତ ନୁହେଁ, ତେଣୁ କାହିଁକି ଭଉଣୀ ତଥା ନାରୀ ହତ୍ୟା କରି ପାପ କରିବ? ତାଙ୍କୁ ମୁକ୍ତି ଦିଅ ଭାଇ, ମୁକ୍ତି ଦିଅ। ଆମେ ଦୁହେଁ ତ୍ରିବାର ସତ୍ୟ କରି କହୁଛୁ, ଦେବକୀ ଗର୍ଭରୁ ଯେତିକି ସନ୍ତାନ ଜାତ ହେବ ସେସବୁ ଆଣି ତୁମ ହାତରେ ସମର୍ପି ଦେବୁ। ମୋତେ ବିଶ୍ୱାସ କରନ୍ତୁ ଭାଇ, ବିଶ୍ୱାସ।

ଅଛି। ତେବେ ମୁଁ ତୁମ କଥା ମାନି ଦେବକୀକୁ ମୁକ୍ତି ଦେଲି। କିନ୍ତୁ ମନେ ରଖ, ଯଦି ଏ ଶକ୍ତିରେ ଖିଲାପ କର ତେବେ ତାର ପରିଣାମ ତୁମକୁ ଭୋଗ କରିବାକୁ ପଡିବ। ଏଥିରେ ଆମେ ରାଜି ଭାଇ।

0: ଶୁଣ ଦେବକୀ, ଆଉ ଦୁଃଖ କର ନାହିଁ। ସତ୍ୟ ରକ୍ଷା କରି ଆମର ପ୍ରଥମ ସନ୍ତାନକୁ ଭାଇ କଂସକୁ ଦେଇ ଆସେ।
1: ମୋ ଭାଗ୍ୟରେ କଣ ଭଗବାନ ସନ୍ତାନର ସୁଖ ରଖି ନାହାନ୍ତି?
0: ଯାହା ଆମ ଭାଗ୍ୟରେ ଲେଖା ଅଛି ସେଇଆ ହିଁ ହେବ। ଭାଇ କଂସ, ନିଅ ନିଅ ଭାଇ ଦେବକୀ ଗର୍ଭର ପ୍ରଥମ ନବଜାତ ଶିଶୁ, ଯିଏ ତୁମର ଶତ୍ରୁ। ମୁଁ ମୋର ସତ୍ୟ ରକ୍ଷା କରି ଆପଣଙ୍କ ହାତରେ କଅଁଳ ଶିଶୁକୁ ଟେକି ଦେଇଛି।
2: ଆରେ, ଇଏ ତୁମର ପ୍ରାଣନାଶକ ନୁହେଁ, ଏହାକୁ କାହିଁକି ହତ୍ୟା କରିବି? ମୋତେ ସିନା ଶୂନ୍ୟବାଣୀ ହୋଇଛି, ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ହିଁ ମୋର ଶତ୍ରୁ। ତେଣୁ ବସୁଦେବ, ତୁମେ ଏହାକୁ ନେଇଯାଅ, ଦେବକୀକୁ ଫେରେଇ ଦେବ।
0: ତେବେ ଦିଅ ଭାଇ,
2: ନିଅ ନିଅ ବସୁଦେବ,
0: ନିଅ ଦେବକୀ ତୁମ ନୟନର ପିତୁଳାକୁ। ଭାଇ ଏହାକୁ ନ ମାରି ତୁମକୁ ଫେରାଇ ଦେବା ପାଇଁ କହିଲେ।
1: ଆଶ୍ଚର୍ଯ୍ୟ, ଭାଇ କେମିତି ବଦଳି ଗଲେ, ମୁଁ ତ କିଛି ବୁଝିପାରୁନାହିଁ।
0: ମୁଁ ବି ଠିକ ସେଇ କଥା ଭାବୁଛି ଦେବକୀ, ଭାଇଙ୍କର ଏମିତି ପରିବର୍ତ୍ତନ ହେଲା କେମିତି? ହଉ ଛାଡ଼, ସେ କଥାକୁ ଭାବି କିଛି ଲାଭ ନାହିଁ। ହଁ ଦେବକୀ, ସେ ଏତିକି କହିଲେ ଯେ ଅଷ୍ଟମ ଗର୍ଭର ସନ୍ତାନ ତାଙ୍କର ଶତ୍ରୁ, ତାଙ୍କୁ ହିଁ ସେ ହତ୍ୟା କରିବେ।
1: ଯାହା ହବାର ଥିବ ହେବ, ଆମେ ବା କରିବା କ'ଣ, ଉପାୟ କିଛି ନାହିଁ। ଆମେ ଯେ ଭାଇଙ୍କ ଦ୍ୱାରା କାରାଗାରରେ ବନ୍ଦୀ।
0: ହଁ ସତରେ, ଆମର ଆଉ ଉପାୟ କ'ଣ? ଯାହା କରିବା କଥା ସେଇ ନାରାୟଣ ହିଁ କରିବେ, ସେଇ ଆମକୁ ନିଶ୍ଚୟ ବାଟ ଦେଖେଇବେ।

0: ଆନନ୍ଦଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଛନ୍ତି।
1: ଅବିଳମ୍ବେ ଦେବର୍ଷିନୀ ଆନନ୍ଦଙ୍କୁ ଆସିବାକୁ କୁହନ୍ତୁ ଆରପାଳ।
0: ଆଜ୍ଞା ମଣିମା।
1: ଆସନ୍ତୁ ଆସନ୍ତୁ ଦେବର୍ଷି, ଆସନ ଗ୍ରହଣ କରନ୍ତୁ। ଆପଣଙ୍କର ଆସିବାର ଅଭିପ୍ରାୟ?
2: ନାରାୟଣ ନାରାୟଣ, ଶୁଣି ମୁଁ ଆସିଛି କଦୁ ସମ୍ବାଦ, ତେଣୁ ଆସିଲି ଏଠାକୁ।
1: କୁହ କୁହ ଦେବର୍ଷି, ଅବିଳମ୍ବ

ଦୁଃଖ ଭାର ଲାଘବ କରିବା ପାଇଁ ଭଗବାନ ମାୟା ମାନବ ରୂପ ଧାରଣ କରି ଶୀଘ୍ର ମଥୁରାରେ ବସୁଦେବଙ୍କ ସ୍ତ୍ରୀ ଦେବକୀଙ୍କର ଅଷ୍ଟମ ଗର୍ଭରୁ ଜନ୍ମ ନେଇ ତୁମକୁ ହତ୍ୟା କରିବେ। ଏହି ଦୃଷ୍ଟିରୁ ସତର୍କ ରହି କାର୍ଯ୍ୟ କରୁଥିବେ। ଏତିକି ମୋର ସମ୍ବାଦ ତୁମ ନିକଟରେ।

0: କହୁଛନ୍ତି, ମୁଁ କିଛି ବୁଝିପାରୁନି।
1: ତୋର ବୁଝିବା କ'ଣ ସେ ଦରକାର ନାହିଁ। ଏଇଭଳି ଗୋଟି ଗୋଟି ଶିଶୁଙ୍କୁ ମୁଁ ହତ୍ୟା କରିବି, ମୋର ଶତ୍ରୁକୁ ମୁଁ ନିଜ ହାତରେ ବିନାଶ କରିବି।
2: କଂସ, ତୁ ଏପରି କୁକର୍ମ କାହିଁକି କରୁଛୁ? ଏସବୁ କରିବା ଆଦୌ ଭଲ ନୁହେଁ, ଫଳରେ ପାପ ମୁଣ୍ଡାଉଛୁ।
1: ଏ, ତୁମେ ମୋତେ ନୀତି ଶିକ୍ଷା ଦଉଛ? ମୋ ଉପରେ କଥା କହିବା ପାଇଁ ତୁମର ସାହସ ହେଲା କେମିତି? ଯାଅ, ତୁମେ ଆଜିଠାରୁ ମୋ ରାଜ୍ୟ ସୀମାରେ ରହି ପହରା ଦେବ। ହଁ, ତୁମର କର୍ମ ପାଇଁ ଏତିକି ଯଥେଷ୍ଟ। ପ୍ରହରୀ, ପ୍ରହରୀ।
0: ହଜୁର ମଣିମା।
1: ତୁମେ ବନ୍ଦୀଶାଳର ଦ୍ୱାର ଅନୁସାରେ ରହି ପ୍ରହରା ଦେବ। ଯେତେବେଳେ ଦେଖିବ ଦେବକୀ ସନ୍ତାନ ପ୍ରସବ କରିବ, ମୋତେ ସଙ୍ଗେ ସଙ୍ଗେ ଆସି ଖବର ଦେବ। ଯଦି ଏଥିରେ ଅବହେଳା କର, ମନେ ରଖ ମୃତ୍ୟୁ ସୁନିଶ୍ଚିତ। ଯାଅ।

0: देवकीଙ୍କର ପୁତ୍ରଟିଏ ପ୍ରସବ ହୋଇଛି।
1: ତୁ ଯା, ମୁଁ ଆସୁଛି। ଦେବକୀ ଦେବକୀ, ତୋ ନବଜାତ ଶିଶୁଟିକୁ ମୋତେ ଦେଇ ଦେ। ଏ ହେଉଛି ତୋ ଭାଇର ଶତ୍ରୁ। ମୁଁ ଏହାକୁ ହତ୍ୟା କରି ମୋ ମନରୁ ଅଶାନ୍ତି ଦୂର କରିବି।

ଭାଇ, ତୁମେ ଏତେ ନିଷ୍ଠୁର ହୁଅ ନାହିଁ ଭାଇ, ମୋ ପ୍ରତି ଟିକେ ସଦୟ ହୁଅ। କାହିଁକି କାହିଁକି ତୁମେ ଏପରି ଅବିଚାର କରୁଛ? ମୁଁ ତୁମର କିଏ ବା ଅପରାଧ କରିଛି? ମୋ କୋଳ ଗୋଟିକ ପରେ ଗୋଟିଏ ଶୂନ୍ୟ କରିଦେଉଛ। ନେହୁରା ହେଉଛି, ମୋ କୋଳରେ ଗୋଟିଏ ହେଲେ ସନ୍ତାନ ଦିଅ।

0: ଦେବୀ, ତୁମେ ଅବିଳମ୍ବେ ମଠମଣ୍ଡଳକୁ ଯାଇ ଦେବକୀର ଦୁଃଖ ଯନ୍ତ୍ରଣା ଦୂର କର। ହଁ ଶୁଣ ଦୁର୍ଗା, ରୋହିଣୀ ଗୋପପୁରୀ ନନ୍ଦରାଜାଙ୍କ ନଅରରେ ଅଛନ୍ତି, ତାଙ୍କର ଗର୍ଭଶୂନ୍ୟ ଅଛି। ତୁମେ ମଥୁରା ବନ୍ଦୀଶାଳାରେ ଥିବା ବସୁଦେବଙ୍କ ପତ୍ନୀ ଦେବକୀ ନିଦ୍ରାରେ ଅଭିଭୂତ ଥିବା ସମୟରେ ଯୋଗମାୟା ବଳରେ ତାଙ୍କର ଗର୍ଭସ୍ଥିତ ଶିଶୁକୁ ହରଣ କରିନେଇ ଗୋପପୁରୀ ନନ୍ଦଗୃହରେ ଥିବା ରୋହିଣୀଙ୍କ ଗର୍ଭରେ ଭରିଦେବ ଏବଂ ନିଜେ ନନ୍ଦରାଣୀ ଯଶୋମତୀ ଉଦରରେ ପ୍ରବେଶ କରିଯିବ। ମୁଁ ଅଳ୍ପ କେତେ ମାସ ପରେ ମଠମଣ୍ଡଳକୁ ଯାଇ ମଥୁରାରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମଗ୍ରହଣ କରିବି।
1: ତାହେଲେ ପ୍ରଭୁ ମୋ କାମ କ'ଣ, ସେତିକି ନା ଆଉ କିଛି
0: କାମ ଅଛି? ମୋତେ ପିତା ବସୁଦେବ ମଥୁରାରୁ ନେଇ ଗୋପପୁରୀ ନନ୍ଦଙ୍କ ଗୃହରେ ଯଶୋମତୀଙ୍କ କୋଳରେ ଦେବେ ଓ ତୁମ୍ଭଙ୍କୁ ଯଶୋମତୀଙ୍କ କୋଳରୁ ଆଣି ଦେବକୀଙ୍କ କୋଳରେ ରଖିବେ। ରୋହିଣୀ ଗର୍ଭରୁ ସପ୍ତମ ପୁତ୍ର ବଳଦେବ ଜନ୍ମ ନେବେ, ମନେ ରହିଲା ତ? ଏବେ ଯାଅ, ଆଉ ବିଳମ୍ବ କାହିଁକି?
1: ଆପଣଙ୍କ ଲୀଳା ଅପାର, ତେବେ ମୁଁ ଆସୁଛି ପ୍ରଭୁ।
0: ଏଥିରେ ଆଉ ଡେରି ନ କରି କାର୍ଯ୍ୟ ଆଗେଇ ନିଅ।
1: ଦେବକୀ ଯେ ଚେତାଶୂନ୍ୟ, ଅଷ୍ଟମ ଗର୍ଭରେ ଶିଶୁ କୃଷ୍ଣଙ୍କ ଜନ୍ମ ସମ୍ବାଦ ପାଇବା କ୍ଷଣି କଂସ ତୁରନ୍ତ ଆସି ବିନାଶ କରିବ, କ'ଣ କରିବି କିଛି ବୁଦ୍ଧି ଦେଖାଯାଉନି।
0: ମୋତେ ଶୀଘ୍ର ନେଇ ଗୋପନଗରରେ ନନ୍ଦଘରେ ଯଶୋମତୀଙ୍କ କୋଳରେ ଥୋଇଦିଅ ଏବଂ ତାଙ୍କ କୋଳରୁ କନ୍ୟା ଆଣି ଏଠାରେ ଦେବକୀଙ୍କ କୋଳରେ ରଖିଦିଅ। କେମିତି ଏସବୁ କାମ ହେବ ତୁମର କୌଣସି ଚିନ୍ତା କରିବାର ନାହିଁ, ସେଥିପାଇଁ ମୁଁ ଅଛି। ରାତ୍ରିର ମାନଦଣ୍ଡ ବଢ଼ିଯିବ, ବନ୍ଦୀଶାଳାରେ ଥିବା ପ୍ରହରୀ ନିଦ୍ରାରେ ମୋହିତ ହେବେ, ବନ୍ଦୀଶାଳାର ଲୌହ ଅର୍ଗଳଯୁକ୍ତ କବାଟମାନ ଖୋଲିଯିବ। ମୁଁ ଯାହା କହୁଛି ତୁମେ ସେଇଆ କର। ବସୁଦେବ, ତୁମେ ଏକ ଝୁଡ଼ିରେ ଶିଶୁକୃଷ୍ଣଙ୍କୁ ମୁଣ୍ଡାଇ ଗୋପ ଅଭିମୁଖେ ଗମନ କର। ଅନନ୍ତ ବାସୁକୀ ଶ୍ରୀକୃଷ୍ଣଙ୍କ ମସ୍ତକ ଉପରେ ଫଣା ବିସ୍ତାର କରି ବୃଷ୍ଟିର ଜଳଧାର ନିବାରଣ କରିବେ, ଚିନ୍ତାର କୌଣସି କାରଣ ନାହିଁ।
1: ମୋ ମୁଣ୍ଡ ଉପରେ ମୋର ପୁତ୍ର, ହେ ଭଗବାନ କ'ଣ କରିବି, ଚାରିଆଡ଼େ ଅନ୍ଧାର ଶୂନଶାନ। ଏ କେ ଜଣେ ଏପଟେ ଆସୁଛି?
2: ହୁସିଆର ସାବଧାନ, କିଏ କିଏ ତୁ ଏତେ ରାତିରେ? ତତେ ମୁଁ ନଗର ବାହାରେ ଉଛାଡ଼ିବି ନାହିଁ, ଏତେ ରାତିରେ ଆଉ ବର୍ଷାରେ ଭିଜି ଭିଜି ଝୁଡ଼ି।

ପାରି ହେଇଯାଉଛି। ଆରେ ଏ କ'ଣ, ଗୋପପୁର ଉଆସରେ ରୋହିଣୀ ନିଦ୍ରିତ ଓ କଳରେ କନ୍ୟା ସନ୍ତାନଟି ଖେଳୁଛି। ଏଇଠି ରୋହିଣୀଙ୍କ କଳରେ ମୋର ଶିଶୁ ପୁତ୍ରକୁ ଛାଡ଼ି ରୋହିଣୀର କନ୍ୟାକୁ ନେଇଯାଏ।

0: ମୁଁ ସ୍ୱୟଂ ବିଷ୍ଣୁ ଏ ଧରାଧାମକୁ ଆସିଛି ଭୂବାର ହରଣ କରିବା ନିମନ୍ତେ। ବର୍ତ୍ତମାନ ଯାଉଛି ଗୋପପୁର ନନ୍ଦ ଘରକୁ। ତୁମେ ବିନା ଦ୍ୱିଧାରେ ପଥ ଛାଡ଼ି ଦିଅ ବସୁଦେବଙ୍କୁ। ମନେ ରଖ ଏକଥା କେହି ଯେମିତି ନ ଜାଣିବେ। ଏଇ ଦେଖ ଉଗ୍ରସେନ ମୋର ବିଶ୍ୱରୂପ।
1: ପ୍ରଣାମ ପ୍ରଭୁ। ମୋର କି ସୌଭାଗ୍ୟ। ଯାଅ ଯାଅ ବସୁଦେବ, ତୁମେ ତୁମର କାମରେ ଆଗେଇ ଯାଅ।
2: ହେ ଭଗବାନ, ଏବେ ମୁଁ କଣ କରିବି, କେମିତି ଏ ଭରା ଯମୁନା ନଈକୁ ପାରି ହେବି। ପ୍ରଭୁ ତୁମେ ମୋର ସାହା, ଯାହା ହଉ ପାରି ହେବାକୁ ତ ହେବ। ଏ କଣ, ଯମୁନା ନଈର ଜଳରାଶି ଦୁଇ ଭାଗ ହେଇଯାଉଛି।

ଅଛୁ। ଆରେ ଜାଣିନାହୁଁ କି ନନ୍ଦ ରାଜାଙ୍କ ପରା ପୁତ୍ରଜାତ ହୋଇଛି, ତେଣୁ ଉତ୍ସବର ଆୟୋଜନ ଚାଲିଛି। ଆ ଯିବା।

0: ଶୁଣିଲ ତ ପିଲାଏ ଗୀତିନାଟ୍ୟ କୃଷ୍ଣ ଜନ୍ମ, ସେଇ ପ୍ରଭୁଙ୍କର ମହିମା ଧନ୍ୟ। ତେବେ ପିଲାଏ ଏସବୁ ତାଙ୍କରି ଲୀଳା ଖେଳା।
1: ହଁ ରେ ପିଲାଏ, ଲୀଳାମୟ ପୁରୁଷଙ୍କ ଜନ୍ମ ବୃତ୍ତାନ୍ତ କଥା ଯେତେ କହିଲେ ବି ସରିବନି, କି ଯେତେ ଶୁଣିଲେ ବି ମନ ଜମାରୁ ମାନିବନି।
0: ତେବେ ପିଲାଏ ପ୍ରଭୁଙ୍କ କଥା ବଖାଣୁ ବଖାଣୁ ସମୟ ହେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ମତାମତ ଜଣାଇ ଚିଠି ଦବ। ଆମକୁ ଚିଠି ଲେଖିବାର ଠିକଣା
1: କାକଳୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 7570002। ତେବେ ପିଲାଏ ଆଜି ଏଇଠି ରହୁଛୁ, ପୁଣି କଥା ହେବା ଆସନ୍ତା ରବିବାର ଠିକ ସକାଳ 7:25 ରେ। ଆମେ ଦୁଇ ଅପା, ମୁଁ ବୀଣାପାଣି ସିଂ
0: ଆଉ ମୁଁ ନିବେଦିତା ବାରିକ।

ଏଇଠି ସଂସ୍କୃତକୁ କାକଳି କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। ଆକାଶବାଣୀ ବାରିପଦା ଆଧୁନିକ ଗୀତଟିଏ ଶୁଣନ୍ତୁ। ଗାଇଛନ୍ତି ଶିଳ୍ପୀ ରାଧାଶ୍ୟାମ ପାତ୍ର, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ ଏବଂ ଅରୁଣ ମନ୍ତ୍ରୀ।

ଆଧୁନିକ ଗୀତଟିଏ ଶୁଣିଲେ ଗାଇଥିଲେ ଶିଳ୍ପୀ ରାଧାଶ୍ୟାମ ପାତ୍ର ଆକାଶବାଣୀ ବାରିପଦା ସମୟ ସକାଳ 8ଟା ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ପ୍ରଭାତ ସମାଚାର ପ୍ରଭାତ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ବାରିପଦା। ସମୟ ସକାଳ 8:15। ଅଳ୍ପକ୍ଷଣ ମଧ୍ୟରେ ଆରମ୍ଭ କରୁଛୁ ହେଲୋ ବାରିପଦା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରୁଛନ୍ତି ଅଶୋକ କୁମାର ଦତ୍ତ।
1: ହଁ ଭାଇ କାହାର ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ସଦାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର, ହେଲୋ ବାରିପଦା, ହେଲୋ।

0: ଆକାଶବାଣୀ ବାରିପଦାର ଆପଣମାନଙ୍କ ଅନୁରୋଧକୁ ନେଇ ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ କଥା ହେବା ଓ ଅନୁରୋଧର ଗୀତ ଶୁଣିବା।
1: ହେଲୋ,
2: ଆଜ୍ଞା ନମସ୍କାର।
1: ନମସ୍କାର, ପରିଚୟ ଦିଅନ୍ତୁ ଆପଣଙ୍କର, କିଏ କହୁଛନ୍ତି? ଆଚ୍ଛା ନରେନ୍ଦ୍ର ଭାଇ, କେମିତି ଅଛନ୍ତି ଆପଣ? ଆପଣଙ୍କର କଣ ସବୁ ଚାଲିଛି? ରାକ୍ଷୀ ପୂର୍ଣ୍ଣିମା ତ ଗଲା, ପୁଣି ଗଣେଶ ପୂଜା ଆଗକୁ ଆସୁଛି, ଆଉ ଗଣେଶ ପୂଜା ପରେ ସାଧାରଣତଃ ଆମର ଓଡ଼ିଆ ଜାତିର ବିଭିନ୍ନ ପ୍ରକାର ପର୍ବ ଅଛି। ବାର ମାସରେ ତେର ପର୍ବ, ଶାରଦୀୟ ପୂଜା ଆରମ୍ଭ ହୋଇଯିବ ତାପରେ ପରେ, କିନ୍ତୁ କୁହନ୍ତୁ କଣ ସବୁ ଆପଣଙ୍କର ଗଣେଶ ପୂଜା ପାଇଁ କେମିତି ସବୁ ପ୍ରସ୍ତୁତି କରୁଛନ୍ତି? ଆଚ୍ଛା, ଆପଣଙ୍କ ଯୋଉ ଆଠଗଡ଼ ଅଞ୍ଚଳରେ ସେପଟେ କେମିତି ସବୁ ପାଳନ କରନ୍ତି ସ୍କୁଲ ପିଲାମାନେ?
2: ଗଣେଶ ପୂଜା ଭଲ ଧୁମଧାମରେ କରନ୍ତି।
1: କୁହନ୍ତୁ ତେବେ ନରେନ୍ଦ୍ର ଭାଇ, କଣ ଶୁଣିବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
2: ଆଜି ଶୁଣା ହବ ପ୍ରଣବ ପଟ୍ଟନାୟକ ତ ଚାଲିଗଲେ, ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମୁଁ ତ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି ତାଙ୍କୁ। ମା ତୁମେ ଜଗତର ସାରଥି ଚଳେଇ।
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ଆପଣ କେନ୍ଦ୍ରର ଯେତେ ସବୁ ଷ୍ଟାଫ ସମସ୍ତଙ୍କୁ, ଆଉ ବୃନ୍ଦାବନ ରାଉଳ, ଲାବଣ୍ୟ ବେହେରା, ରବୀନ୍ଦ୍ରନାଥ ମେହେର, ଲକ୍ଷ୍ମୀନାରାୟଣ ବାଘ, ମୁନା ପଣ୍ଡା, ଆଉ ଯେତେ ସବୁ ଶୁଣୁଛନ୍ତି ସମସ୍ତେ,
1: ତା ସହିତ ପ୍ରଣବ ପଟ୍ଟନାୟକ
2: ସରର ଯାଦୁକର ପରା, ସେ ତାଙ୍କ ସ୍ୱର ଏପରି ଭାବରେ ବୋଲୁଥିବେ ଯେ ଜାଣିପାରିବନି ତାଙ୍କ କଣ୍ଠଟା।
1: ନିଶ୍ଚିତ ଭାବରେ ଠିକ ଅଛି। ତେବେ ନରେନ୍ଦ୍ର ଭାଇ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ ଏବଂ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଆମେ ଉତ୍ସର୍ଗ କରୁଛୁ। ଧନ୍ୟବାଦ।
2: ନମସ୍କାର।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର।
1: ଲକ୍ଷ୍ମୀ ନାରାୟଣ ମାନେ କହୁଥିଲି ସେଣ୍ଟା ଭୁବନେଶ୍ୱରରୁ।
0: ଲକ୍ଷ୍ମୀ ନାରାୟଣ ଭାଇ କେମିତି ଅଛନ୍ତି କୁହନ୍ତୁ। ଆଚ୍ଛା, ଜ୍ୱର ହଉଛି, ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଦରକାର। ତେବେ ଆପଣଙ୍କର ଆଉ କଣ ସବୁ ପରିବେଶ କେମିତି, ଆପଣଙ୍କର ବର୍ଷା ଠିକ ଭାବରେ ହଉଛି ନା ନାହିଁ? ଆପଣଙ୍କର ଯୋଉ ଚାଷ କରିଥିଲେ ସେ ଚାଷବାସ ଠିକ ଭାବରେ ହଉଛି? ନୂଆଖାଇ ପୂର୍ବରୁ ଆପଣଙ୍କର ଧାନ ଅମଳ କରିପାରିବେ ଭାବୁଛନ୍ତି? ନୂଆଖାଇ ମଧ୍ୟ ପାଖେ ଆସିଲାନି, ପ୍ରସ୍ତୁତି ଆପଣଙ୍କର ଘରେ ଘରେ ଚାଲିଥିବ ପଶ୍ଚିମ ଓଡ଼ିଶାରେ?
1: ଘର ଲିପା ପିତା ସବୁ ହେଉଛି, କପଡ଼ା ଲିପା ସଫା କରିକି ପୁଣି ଚାଲିଛି।
0: କୁହନ୍ତୁ ତେବେ କଣ ଶୁଣେଇବା ହେଲା ପରିବ୍ରତ କାର୍ଯ୍ୟକ୍ରମରୁ? ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି କୁହନ୍ତୁ। ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ନମସ୍କାର।

0: ଦେଇଥିଲେ ସେଇଟା ମନେ ରଖିଥିବେ। ସେଇଟା ହଉଛି ଯେ ମୁଁ ଅଭ୍ୟାସ କରିକି ଗୀତଟା ମୁଁ ଶୁଣେଇବି, ଗୀତ ଗାଇବି, କିନ୍ତୁ ବର୍ତ୍ତମାନ
1: ଠିକ ଅଛି ଗାଇଦେବି। ଓକେ ଲାଷ୍ଟ ବେଳେ ଗାଇଦେବି। ଥ୍ୟାଙ୍କ ୟୁ। ମତେ ଲାଗୁଛି ମୁଁ ଯେତିକି ଆପଣମାନଙ୍କୁ ଭଲ ପାଉଛି, ରେସପେକ୍ଟ ଦଉଛି, ଆପଣମାନେ ବି ଭଲ ପାଉଛନ୍ତି
0: ନିଶ୍ଚିତ ଭାବରେ।
1: ତ ସେଥିପାଇଁ ମୁଁ ଗୋଟେ ଗୋଟେ ସାଙ୍ଗମାନଙ୍କୁ ବି ଆଗରେ ଯୋଡି ହଉଛି। ମୁଁ ବାରିପଦା ବହୁତ ଭଲ, କିଛିରେ ଫୋନ ଲାଗିଯାଉଛି, ଗୀତ ପୁରା ବାଜି ଯାଉଛି, ପ୍ଲିଜ ଫୋନ କର।

0: ବହୁତ ବଢିଆ। ହେଇତ ଗଲା। ଆଉ କୁହନ୍ତୁ ତେବେ କଣ ଶୁଣେଇବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ନିଶ୍ଚିତ ନିଶ୍ଚିତ ଭାବରେ
1: ଠିକ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
2: ଥ୍ୟାଙ୍କ ୟୁ।

0: ହ୍ୟାଲୋ,
1: ସାର୍ ନମସ୍କାର, ମୁଁ ପଙ୍କଜ ମିଶ୍ର ଜୟପୁରରୁ କହୁଥିଲି। ସାର୍
0: କେମିତି ଅଛନ୍ତି ପଙ୍କଜ ଭାଇ?
1: ସାର୍ ମୁଁ ଭଲ ଅଛି, ବର୍ତ୍ତମାନ ତ ମୁଁ ଅଫିସରେ ଅଛି ସାର୍, ମୋ ଡ୍ୟୁଟି ଚାଲିଛି ବର୍ତ୍ତମାନ।
0: ଆଚ୍ଛା, ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ପରିବେଶ କେମିତି, ଚାଷୀ ଭାଇମାନେ କ'ଣ ସବୁ କରୁଛନ୍ତି, ଆପଣଙ୍କର ମାହୋଲ କେମିତି, ଯେମିତିକି ରାକ୍ଷୀ ପୂର୍ଣ୍ଣିମା ଗଲା, ଗଣେଶ ପୂଜା ଆଗକୁ ଆସୁଛି, ଏବେ କ'ଣ ସବୁ ଜୟପୁରରେ ପରିବେଶ କେମିତି?
1: ଦେଖନ୍ତୁ ଜୟପୁରରେ ତ ଗୋଟେ ବଢିଆ ପରିବେଶ ହେଇଛି, ଦେଖନ୍ତୁ ତିନି ଚାରି ଦିନ ହେଲା ଲଗାଣ ବର୍ଷା ହେଇଥିଲା, ବର୍ତ୍ତମାନ ଆଉ ବର୍ଷା ନାହିଁ। ରାତି ବଢିଆ ପାଳନ ଆମେ କଲୁ, କୃଷ୍ଣ ଜନ୍ମାଷ୍ଟମୀ ଅଛି 4 ତାରିଖରେ, ତାପରେ ଅଛି 14 ତାରିଖରେ ଗଣେଶ ପୂଜା, ସେଇଟା ପାଇଁ ଚାରିଆଡେ ସବୁ ଗୋଟେ ପାର୍ବଣର ଗୋଟେ ମାହୋଲ ପ୍ରସ୍ତୁତି ସବୁ ଚାଲିଛି।
0: ଆଚ୍ଛା,
1: ଚାରିଆଡେ ଦେଖିବେ ବହୁତ ଜାଗାରେ ଆମର ଗଣେଶ ମୂର୍ତ୍ତି ସବୁ ମାନେ ଟେଣ୍ଟ ଫେଣ୍ଟ ସବୁ ଜରି ସବୁ ମାରିକି ସବୁ ଇଏ କରିକି ସବୁ ବନଉଛନ୍ତି, ସବୁ ଠିକ ଠାକ ବଢିଆ ଚାଲିଛି ସବୁ।
0: ଗଣେଶ ପୂଜା ସବୁଆଡେ ମୂର୍ତ୍ତି ତିଆରି କରିକି ପିଲାମାନେ ବି କରନ୍ତି। କୁହନ୍ତୁ ତେବେ ପଙ୍କଜ ଭାଇ, କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ଆଜି ଦେଇଦିଅନ୍ତୁ ଫୁଲର କଣ୍ଟେଷ୍ଟ ନେବାର, ଧୀରେ ଧୀରେ ଚାରିକୁ ପଢା ନା ହେଇ ଗୀତଟା ଦେଇଦେବେ।
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ସାର୍ ମୁଁ ଫାର୍ଷ୍ଟ ଆପଣଙ୍କୁ ଡେଡିକେଟ୍ କରୁଛି, ଆଉ ଶ୍ରୋତା ମାନେ ଯେଉଁମାନେ ହେଲେ ଚିତ୍ରସେନ ସମର, ମାଗୁ ପାତ୍ର, ତାପରେ ସ୍ୱର୍ଣ୍ଣ ପଳା ପୁନା
0: ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ ପଙ୍କଜ ଭାଇ, ଧନ୍ୟବାଦ।
1: ଧନ୍ୟବାଦ ସାର୍, ରହିଲି, ନମସ୍କାର।
0: ନମସ୍କାର।

0: ସମୟ ସଙ୍କେତ ଦେଲାଣି ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା, କିନ୍ତୁ ମନେ ରଖିଥିବେ ପ୍ରତି ବୁଧବାର ଅପରାହ୍ନ 4 ସମୟକୁ ଆମ ଟେଲିଫୋନ୍ ନମ୍ବର 06792254105 ଅପେକ୍ଷାରେ ରହିଲି। ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବରିପଦ, ହ୍ୟାଲୋ।

ଏଇଠି ଶେଷ କରୁଛୁ ହ୍ୟାଲୋ ବାରିପଦା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଅଶୋକ କୁମାର ଦତ୍ତ। ଆକାଶବାଣୀ ବାରିପଦା।

ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

0: जहाँ आपकी बात सुनी जाती है, समझी जाती है और आपको सही दिशा दी जाती है। आप अकेले नहीं है, मदद बस एक कॉल दूर है।
1: ये कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମନ୍ କି ବାତ୍ର ଏହି ନୂତନ ଅଧ୍ୟାୟରେ ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ଆପଣମାନେ ଜାଣିଛନ୍ତି ଯେ ଏହା ଏଭଳି ଗୋଟିଏ ମଞ୍ଚ ଯେଉଁଠି ଆମେ ନୂଆ ନୂଆ ପ୍ରଚେଷ୍ଟା ଉପରେ ଆଲୋକପାତ କରିଥାଉ, ଦେଶବାସୀଙ୍କ ଇନୋଭେଟିଭ୍ ଆଇଡିଆଜ୍ ଉପରେ ଆଲୋଚନା କରିଥାଉ। ଏଗୁଡ଼ିକ ମଧ୍ୟରୁ ଅନେକ ଆଇଡିଆ ଏଭଳି ହୋଇଥାଏ ଯାହା ପଛରେ ଲୋକେ ନିଜ ଜୀବନର ସମସ୍ତ ଶକ୍ତି ବିନିଯୋଗ କରିଦେଇଥାନ୍ତି। ବନ୍ଧୁଗଣ, କିଛିଦିନ ପୂର୍ବେ ସୋସିଆଲ ମିଡିଆରେ କେହି ଜଣେ ଲେଖିଥିଲେ ଯେ ଆଷାଢ଼ ଏକାଦଶୀର ପବିତ୍ର ଅବସରରେ ମୋତେ ଏହା ଜଣାଇବାରେ ବହୁତ ଖୁସି ଲାଗୁଛି ଯେ ଇତିହାସକୁ ରୁଚିକର କରିବାର ନିଜ ପ୍ରଚେଷ୍ଟାର ମୁଁ ଶୁଭାରମ୍ଭ କରିବାକୁ ଯାଉଛି। ଆଗକୁ ସେ ଲେଖିଥିଲେ ଯେ ଏହି ଚିନ୍ତାଧାରାଟି ଖୁବ୍ ସହଜ, ଆପଣ ଏହି ୱେବ୍ସାଇଟ୍କୁ ଯାଆନ୍ତୁ ଏବଂ ଯେକୌଣସି ବର୍ଷକୁ ଚୟନ କରନ୍ତୁ। ସେଠାରେ ଆପଣ ଜାଣିପାରିବେ ଯେ ସେହି କାଳରେ ଭାରତର କେଉଁ ଅଞ୍ଚଳ କାହାର ଶାସନାଧୀନ ଥିଲା। ମୋତେ ମଧ୍ୟ ଏହା ବହୁତ ଚିତ୍ତାକର୍ଷକ ଲାଗିଲା। ଏହା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଆଗ୍ରହ ହେଲା। ମୁଁ ଜାଣିପାରିଲି ଯେ ଏହି କାର୍ଯ୍ୟ ମୁମ୍ବାଇରେ ରହୁଥିବା ଶ୍ରୀଯୁକ୍ତ କୃଷ୍ଣ ଶେଷାଦ୍ରୀ ମହୋଦୟ କରିଛନ୍ତି। ମଜା କଥା ହେଲା ଯେ କୃଷ୍ଣଜୀ ଏହି ୱେବ୍ସାଇଟ୍ର ନାଁ ମଧ୍ୟ ଖୁବ୍ ସହଜ ରଖିଛନ୍ତି, www.bharatrajya.com। ତାଙ୍କର ଏହି ପ୍ରଚେଷ୍ଟା ସମ୍ପର୍କରେ ସୂଚନା ଆପଣମାନଙ୍କ ନିକଟକୁ ମଧ୍ୟ ପହଞ୍ଚିବା ଆବଶ୍ୟକ। ତେଣୁ ମୁଁ ଚିନ୍ତା କଲି ଏ ବିଷୟରେ କୃଷ୍ଣଜୀଙ୍କ ସହିତ ସିଧାସଳଖ କାହିଁକି କଥା ନ ହେବା। ବନ୍ଧୁଗଣ, କୃଷ୍ଣଜୀ ଆମ ସହିତ ଫୋନ୍ରେ ଯୋଡ଼ି ହେଉଛନ୍ତି। କୃଷ୍ଣଜୀ ନମସ୍କାର।
4: ନମସ୍କାର ସାର୍। ନମସ୍କାର
3: ଭାଇ। ମୁଁ ଜାଣିବାକୁ ପାଇଲି ଯେ ନା ଆପଣ ବୈଷୟିକ କୌଶଳ ଦୁନିଆର ଲୋକ ନା ଇତିହାସ ଶିକ୍ଷକ, ତଥାପି ଆପଣ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଇତିହାସ ଉପରେ ଆଧାରିତ ଗୋଟିଏ ୱେବ୍ସାଇଟ୍ ତିଆରି କରିଦେଇଛନ୍ତି, ତେଣୁ ଏହା କେମିତି କଲେ ସେସବୁ ବିଷୟରେ ଜାଣିବା ପାଇଁ ମୁଁ ବହୁତ ଉତ୍କଣ୍ଠିତ।
4: ଧନ୍ୟବାଦ ସାର୍, ଆପଣଙ୍କ ସହିତ କଥା ହେବା ମୋର ବହୁତ ବଡ଼ ସୌଭାଗ୍ୟ। ସାର୍, ଯଦି ମୁଁ ମୋ ବିଷୟରେ କିଛି କହେ, ତେବେ ମୁଁ ଜଣେ ଇଞ୍ଜିନିୟର ଥିଲି, ପରେ ମୁଁ MBA କଲି, ତାପରେ ମୁଁ ମାର୍କେଟିଂ କ୍ଷେତ୍ରକୁ ଚାଲିଗଲି। କିନ୍ତୁ ଏସବୁ କରିବା ସତ୍ତ୍ୱେ ପିଲାଦିନୁ ମୋର ଇତିହାସରେ ଗଭୀର ରୁଚି ଥିଲା, ତେଣୁ ଇତିହାସ ଉପରେ କିଛି କରିବା ପାଇଁ, ଏହାକୁ ରୁଚିକର କରିବା ପାଇଁ ସବୁବେଳେ ମୋ ମନରେ ଆଗ୍ରହ ରହୁଥିଲା। ମୁଁ ଏହା ମଧ୍ୟ ଅନୁଭବ କରୁଥିଲି ଯେ ଆମେ ଯେଉଁଭଳି ଭାବରେ ଇତିହାସର ଶିକ୍ଷା ଦେଉଛୁ, ସେଥିରେ ଆମେ ବହୁତ କିଛି ସୁଧାର କରିପାରିବା, ବହୁତ କିଛି ପରିବର୍ତ୍ତନ କରିପାରିବା, ଇତିହାସକୁ କାହାଣୀ ଆକାରରେ ଲୋକଙ୍କ ନିକଟକୁ ପହଞ୍ଚାଇ ପାରିବା।
3: କୃଷ୍ଣଜୀ, ଭାରତୀୟ ଇତିହାସର ଏଭଳି କେଉଁ ଦିଗ ରହିଛି ଯେଉଁ ବିଷୟରେ ଅଧିକରୁ ଅଧିକ ଲୋକେ ଜାଣିବା ଦରକାର ବୋଲି ଆପଣ ଅନୁଭବ କଲେ?
4: ସାର୍, ଆପଣ ଲକ୍ଷ୍ୟ କରିଥିବେ ଯେ ଆମ ସ୍କୁଲ କଲେଜମାନଙ୍କରେ ଇତିହାସ ଶିକ୍ଷାଦାନ ସମୟରେ ଏହା କୌଣସି ଏକ ସାମ୍ରାଜ୍ୟ କିମ୍ବା ରାଜ୍ୟର ଦୃଷ୍ଟିକୋଣରୁ ଶିଖାଯାଇଥାଏ ଏବଂ ସେହି ସାମ୍ରାଜ୍ୟ ଉପରେ ଅସମାନୁପାତିକ ଧ୍ୟାନ ଦିଆଯାଇଥାଏ। ଏଭଳି ପରିସ୍ଥିତିରେ ଅନ୍ୟ ବହୁତ ମହାନ ସାମ୍ରାଜ୍ୟ ଯେମିତିକି ଚୋଳ, ପଲ୍ଲବ, କର୍କଟ ବଂଶ ଥିଲେ, କାଶ୍ମୀରରେ ମଧ୍ୟ ଅହୋମ ଥିଲେ, ଯେଉଁମାନେ ଅତି କମ୍ରେ 600 ବର୍ଷ ଆସାମରେ ନିଜ ସଂସ୍କୃତି, ନିଜ ମୂଲ୍ୟବୋଧକୁ ବଜାୟ ରଖିଥିଲେ, ଏସବୁ ବିଷୟରେ ପ୍ରାୟତଃ ଆମେ ଜାଣିପାରୁନାହିଁ। ତେଣୁ ମୁଁ ଭାବିଲି ଯେ ଏଭଳି କୌଣସି ଗୋଟିଏ ୱେବ୍ସାଇଟ୍ ତିଆରି କରାଯିବା ଉଚିତ ଯାହାଦ୍ୱାରା ଏଭଳି ମହାନ ସାମ୍ରାଜ୍ୟଗୁଡ଼ିକ ସହ ମଧ୍ୟ ଲୋକେ ପରିଚିତ ହେବେ।
3: କୃଷ୍ଣଜୀ, ଆପଣ ଏତେ ପରିଶ୍ରମ କରୁଛନ୍ତି, ମୁଁ ଆପଣଙ୍କୁ ଗୋଟିଏ ହାଇପୋଥେଟିକାଲ ପ୍ରଶ୍ନ ପଚାରୁଛି। ଯଦି ଆପଣଙ୍କୁ ଭାରତୀୟ ଇତିହାସର କୌଣସି 3 ଜଣ ବ୍ୟକ୍ତିତ୍ୱଙ୍କ ସହିତ କଥା ହେବାର ସୁଯୋଗ ମିଳେ, ତେବେ ଆପଣ କାହା ସହିତ କଥା ହେବାକୁ ଚାହିଁବେ ଆଉ କାହିଁକି?
4: ହଁ ସାର୍, ପ୍ରଥମେ ମୁଁ ରାଜରାଜ ଚୋଳ କିମ୍ବା ରାଜେନ୍ଦ୍ର ଚୋଳଙ୍କ ସହିତ କଥା ହେବାକୁ ଚାହିଁବି, ଯିଏ ଚୋଳ ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜାମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କଠାରୁ ମୁଁ ଜାଣିବାକୁ ଚାହିଁବି ଯେ ବୃହଦେଶ୍ୱର ମନ୍ଦିର କିମ୍ବା ଗଙ୍ଗେଇକୁଣ୍ଡା ଚୋଳପୁରମ୍ରେ ରହିଥିବା ବଡ଼ ଶିବ ମନ୍ଦିର ନିର୍ମାଣ କରିବାର ଦୂରଦୃଷ୍ଟି କେଉଁଠୁ ପାଇଲେ।

ଆଗେଇ ଚାଲିଛି। ଏହାର ଲକ୍ଷ୍ୟ ଏକଦମ ସ୍ପଷ୍ଟ, ନିଶାମୁକ୍ତ ଯୁବପିଢ଼ି, ଡ୍ରଗ୍ ଫ୍ରି ଇଣ୍ଡିଆ। ବହୁତ ଲୋକ ବିଶେଷ କରି ଆମ ଯୁବକମାନେ ବିପୁଳ ସଂଖ୍ୟାରେ ଏଥିରେ ଅଂଶୀଦାର ହେବାରେ ଲାଗିଛନ୍ତି। ପ୍ରକୃତରେ ଏହା ଭାରତର ଯୁବକମାନଙ୍କର ହେଲ୍ଥ, ତାଙ୍କ ହାପିନେସ୍ ଓ ଉଜ୍ଜଳ ଭବିଷ୍ୟତ ପାଇଁ ହିଁ ଆମର ସାମୁହିକ ସଂକଳ୍ପ। ବନ୍ଧୁଗଣ, ନିଶାର ଅଭ୍ୟାସ କେବଳ ଜଣେ ବ୍ୟକ୍ତିଙ୍କୁ କବଳିତ କରେ ନାହିଁ, ଏହାର ଦୁଷ୍ପରିଣାମ ସମ୍ପୂର୍ଣ୍ଣ ପରିବାର ଓ ସମାଜକୁ ମଧ୍ୟ ଭୋଗିବାକୁ ପଡ଼ିଥାଏ। ମୁଁ ସେହି ଲୋକମାନଙ୍କୁ ପ୍ରଶଂସା କରିବି ଯିଏ ଡ୍ରଗ୍ସ ବିରୁଦ୍ଧରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି ଓ ନିଶା ଦ୍ୱାରା ଆସକ୍ତ ଲୋକମାନଙ୍କର ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ନିଶାମୁକ୍ତ ଭାରତ ପାଇଁ କ'ଣ ଆପଣ ଗୋଟିଏ ପାୱାରଫୁଲ୍ ସ୍ଲୋଗାନ ତିଆରି କରିପାରିବେ? କ'ଣ ଆମ ୟଙ୍ଗ ମ୍ୟୁଜିସିଆନ୍ସ ଏପରି ଗୀତ ରଚନା କରିପାରିବେ ଯେଉଁଥିରେ ଡ୍ରଗ୍ ଫ୍ରି ଲାଇଫ୍ର ମେସେଜ ଥିବ? କ'ଣ ଷ୍ଟୁଡେଣ୍ଟସ୍ ଓ ଥିଏଟର ଗ୍ରୁପ୍ସର ହୃଦୟକୁ ଛୁଇଁଗଲା ଭଳି ସର୍ଟ ପ୍ଲେଜ୍ ଲେଖିପାରିବେ ଯେଉଁଥିରେ ଡ୍ରଗ୍ସର ବିପଦ ସହିତ ସେଥିରୁ ମୁକୁଳିବାର ରାସ୍ତା ବି ଥିବ? ଆମ ଦେଶରେ ଉନ୍ନତମାନର କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କର ଅଭାବ ନାହିଁ। ମୋର ଅନୁରୋଧ, ସେମାନେ ଅଲଗା ଅଲଗା ଭାଷାରେ ଏପରି କଣ୍ଟେଣ୍ଟ ବନାନ୍ତୁ ଯାଦ୍ୱାରା ଏ କ୍ଷେତ୍ରରେ ସମାଜକୁ ଲାଭ ମିଳିପାରିବ। ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହ୍ୟାସ୍ଟ୍ୟାଗ୍ ସହ ସୋସିଆଲ ମିଡିଆରେ ବି ନିଶ୍ଚୟ ସେୟାର କରନ୍ତୁ। ଅନେକ ଥର କ୍ରିଏଟିଭ୍ ଏଫର୍ଟ ଫର୍ମାଲ କ୍ୟାମ୍ପେନ୍ ଠାରୁ ବି ଅଧିକ ପ୍ରଭାବଶାଳୀ ହୋଇଥାଏ। ଆସନ୍ତୁ ଭାରତର ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା। ନିଶାଠାରୁ ମୁକ୍ତ କରିବାର ଏହି ପବିତ୍ର କାର୍ଯ୍ୟରେ ଆମେ ସମସ୍ତେ ନିଜର ଭୂମିକା ନିର୍ବାହ କରିବା। ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହ୍ୟାସ୍ଟ୍ୟାଗ୍ ନଶାମୁକ୍ତ ୟୁବା କେ ସାଥ ସହ ସୋସିଆଲ ମିଡିଆରେ ବି ନିଶ୍ଚୟ ସେୟାର କରନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ମାସରେ ଆମେ ଚାରିଆଡ଼େ ଦେଶଭକ୍ତିର ଅନେକ ରଙ୍ଗ ଦେଖିବାକୁ ପାଉ। ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ମନରେ ରାଷ୍ଟ୍ରପ୍ରେମର ଭାବନା ଆହୁରି ପ୍ରବଳ ହୋଇଉଠେ। ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ ଏବଂ ଭାରତ ଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତିଠାରୁ ଆରମ୍ଭ କରି ବିଭାଜନ ବିଭୀଷିକା ସ୍ମୃତି ଦିବସ ଏହାକୁ ଅନନ୍ୟ କରିଥାନ୍ତି। ସ୍ୱାଧୀନତା ଦିବସ ଓ ନ୍ୟାସନାଲ ସ୍ପେସ୍ ଡେ, ଏହି ଦୁଇ ଅବସର ପ୍ରତ୍ୟେକ ଦେଶବାସୀଙ୍କୁ ଗୌରବାନ୍ୱିତ କରିଥାଏ। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଆହୁରି ସୁଦୃଢ଼ କରିଥାଏ। ବନ୍ଦେ ମାତରମର 150 ବର୍ଷ ପୂରଣ ଉପଲକ୍ଷେ ଚଳିତ ବର୍ଷ ଆହୁରି ବିଶେଷ ହୋଇଉଠିଛି। ଏଥର 8 କୋଟିରୁ ଅଧିକ ତ୍ରିରଙ୍ଗା ସେଲ୍ଫି ଅପଲୋଡ଼ କରାଯାଇଛି। ତ୍ରିରଙ୍ଗାର ଏହି ଉତ୍ସବ କେବଳ ଭାରତ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହି ବର୍ଷ ସୂର୍ଯ୍ୟପଥ ତ୍ରିରଙ୍ଗା ମାଧ୍ୟମରେ ଆମ ତ୍ରିରଙ୍ଗା ସମଗ୍ର ବିଶ୍ୱର ଏକ ଅନନ୍ୟ ଯାତ୍ରାରେ ବାହାରିଛି। ଫିଜିର ସୁବାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ସହ ତ୍ରିରଙ୍ଗା ଉଡ଼ାଗଲା। ଏହାପରେ ଏସିଆ, ଆଫ୍ରିକା, ୟୁରୋପ ଓ ତାପରେ ଆମେରିକାର ସାନ୍ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଇଣ୍ଡିଆନ ମିଶନ୍ସ ଓ ପୋଷ୍ଟରେ ତ୍ରିରଙ୍ଗା ଫରଫରେଇ ଉଡ଼ିଲା। ଆପଣ କଳ୍ପନା କରନ୍ତୁ ଏହି ଦୃଶ୍ୟ କେତେ ଅଦ୍ଭୁତ ହୋଇଥିବ। ବିଶ୍ୱରେ ଯେଉଁପରି ଭାବେ ସୂର୍ଯ୍ୟ ଆଗକୁ ବଢ଼ିବାକୁ ଲାଗିଲେ, ସେହିପରି ଭାବେ ଭାରତୀୟ ତ୍ରିରଙ୍ଗା ବି ଉଡ଼ିବାକୁ ଲାଗିଲା। ଏପରି ପ୍ରଚେଷ୍ଟା ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ଏହାଦ୍ୱାରା ଏହି ଦେଶମାନଙ୍କ ସହ ବି ଆମ ସମ୍ପର୍କ ଆହୁରି ଘନିଷ୍ଠ ହୋଇଉଠେ। ଏହି ପ୍ରଚେଷ୍ଟାରେ ଜଡ଼ିତ ସମସ୍ତଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ। ମୋର ପ୍ରିୟ ଦେଶବାସୀଗଣ, ଆମ ସହର ଓ ଗାଁମାନଙ୍କର ସଡ଼କ ଉପରେ ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏ ଲକ୍ଷାଧିକ ମହିଳା ନିଜ ନିଜ କାମରେ ଲାଗିଥାନ୍ତି। କିଏ ପରିବା ବିକ୍ରି କରେ ତ କିଏ ଫଳ, କିଏ ଚାର ଠେଲା ଲଗାଇଥାଏ, ଆଉ କିଏ ଫୁଲ ଦୀପ ପୂଜା ସାମଗ୍ରୀ ବିକ୍ରି କରେ। ଅନେକ ଥର ଅଳ୍ପ କିଛି ପୁଞ୍ଜିର ଅଭାବ ଏମାନଙ୍କ କାରବାରକୁ ଆଗକୁ ବଢ଼ିବାରେ ଅନ୍ତରାୟ ସୃଷ୍ଟି କରେ। କିନ୍ତୁ ଏବେ ଏପରି ଲକ୍ଷାଧିକ ମା ଭଉଣୀମାନଙ୍କୁ ପିଏମ୍ ସ୍ୱନିଧି ଯୋଜନା ଦ୍ୱାରା ନୂଆ ଶକ୍ତି ମିଳିପାରିଛି। ମହିଳା ସଶକ୍ତିକରଣର ଏହି ଦିଗ ଉପରେ ଯେପରି ଚର୍ଚ୍ଚା ହେବା କଥା ସେପରି ଚର୍ଚ୍ଚା ହେଉନାହିଁ। ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ପାଖାପାଖି 46% ହେଉଛନ୍ତି ମହିଳା। କହିବାକୁ ଗଲେ ସମଗ୍ର ଦେଶର ପାଖାପାଖି 35 ଲକ୍ଷ ମହିଳା ଏହି ଯୋଜନା ସହ ଯୋଡ଼ି ହୋଇ ନିଜ ନିଜ ବ୍ୟବସାୟକୁ ଆଗକୁ ବଢ଼ାଉଛନ୍ତି। ବନ୍ଧୁଗଣ, ଗାଜିଆବାଦର ବବିତା ଶର୍ମା ଜୀ ଏହାର ବହୁତ ସୁନ୍ଦର ଉଦାହରଣ। ବବିତା ଜୀ ପୂଜା ସାମଗ୍ରୀର ଏକ ଛୋଟିଆ ଷ୍ଟଲ ଦେଇଥିଲେ। ଫୁଲ, ଦୀପ, ଧୂପକାଠି, ନଡ଼ିଆ ଇତ୍ୟାଦି ଜିନିଷ ବିକ୍ରି କରି ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସାହାଯ୍ୟ କରୁଥିଲେ। ଖୁବ୍ ପରିଶ୍ରମ କରୁଥିଲେ, କିନ୍ତୁ ବ୍ୟବସାୟ ବଢ଼ାଇବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ପିଏମ୍ ସ୍ୱନିଧିରୁ ତାଙ୍କୁ ଆର୍ଥିକ ସହାୟତା ମିଳିଲା। ସେ ତାଙ୍କ ଷ୍ଟଲରେ ଅଧିକ ଜିନିଷ ରଖିଲେ, ବ୍ୟବସାୟରେ ବୃଦ୍ଧି କଲେ, ଏହାଫଳରେ ଗ୍ରାହକ ବଢ଼ିଲେ, ଆମଦାନୀ ବଢ଼ିଲା, ଆଉ ଧୀରେ ଧୀରେ ସଡ଼କ କଡ଼ରେ ଥିବା ତାଙ୍କର ଏହି ଛୋଟ ଷ୍ଟଲ ଏକ ଦୋକାନରେ ପରିଣତ ହୋଇଗଲା। ବନ୍ଧୁଗଣ, ବେଙ୍ଗାଲୁରୁର ଟିଏସ୍ ନିନ୍ଗମାଜୀଙ୍କର ଉଦାହରଣ ମଧ୍ୟ ଖୁବ୍ ପ୍ରେରଣାଦାୟୀ। ନିନ୍ଗମାଜୀ ଓ ତାଙ୍କ ସ୍ୱାମୀ ଦୁହେଁ ମିଶି ଇଟିଲି, ଦୋସା ଓ ସାମ୍ବର ବିକ୍ରି କରିବାର ଏକ ଛୋଟ କାମ ଆରମ୍ଭ କଲେ। କାମ ଆରମ୍ଭ ହୋଇଗଲା,

ଏହାକୁ ଆଗକୁ ନେବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ନିନ୍ଗମାଜୀଙ୍କୁ ମଧ୍ୟ ପିଏମ୍ ସ୍ୱନିଧିରୁ ସହଯୋଗ ମିଳିଲା। ସେ ତାଙ୍କ କାର୍ଡକୁ ସରସ ସୁନ୍ଦର କଲେ, ପାଇକାରୀ ଦରରେ ଜିନିଷ କିଣିଲେ ଓ ମେନ୍ୟୁରେ କିଛି ନୂଆ ନୂଆ ଖାଦ୍ୟ ଜିନିଷ ଯୋଡ଼ିଲେ। ଏହାଫଳରେ ଗ୍ରାହକ ବଢ଼ିଲେ, ଉପାର୍ଜନ ବି ବଢ଼ିଲା, ତତ୍ସଙ୍ଗେ ପରିବାରର ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ ହୋଇପାରିଲା। ଆଜି ସେ ନିଜର ତିନି ଜଣ ପିଲାଙ୍କୁ ଉନ୍ନତମାନର ଏଜୁକେସନ୍ ଦେବାରେ ସକ୍ଷମ ହୋଇପାରିଛନ୍ତି। ବନ୍ଧୁଗଣ, ଯେତେବେଳେ ଜଣେ ମହିଳାର ବ୍ୟବସାୟ ବଢ଼େ, ତା ସହିତ ତା ପରିବାରର ଭବିଷ୍ୟତ ମଧ୍ୟ ଆଗକୁ ବଢ଼ିଥାଏ। ପିଲାମାନଙ୍କୁ ଉନ୍ନତମାନର ଏଜୁକେସନ୍ ମିଳେ, ଘରର ଆବଶ୍ୟକତା ପୂରଣ ହୁଏ ଓ ମହିଳାଙ୍କ ଆତ୍ମବିଶ୍ୱାସ ଆହୁରି ସୁଦୃଢ଼ ହୋଇଥାଏ। ଏହା ହିଁ ତ ମହିଳା ସଶକ୍ତିକରଣ ଏକ ଜୀବନ୍ତ ରୂପ। ମୁଁ ଉଠା ଦୋକାନ ସହ ଜଡ଼ିତ ସବୁ ଭଉଣୀମାନଙ୍କୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ମୋର ପ୍ରିୟ

ଇନ୍ଫର୍ମେସନ୍ ଦେବାରେ ସକ୍ଷମ ହୋଇପାରିଛନ୍ତି। ବନ୍ଧୁଗଣ, ଯେତେବେଳେ ଜଣେ ମହିଳାର ବ୍ୟବସାୟ ବଢ଼େ, ତା ସହିତ ତା ପରିବାରର ଭବିଷ୍ୟତ ମଧ୍ୟ ଆଗକୁ ବଢ଼ିଥାଏ। ପିଲାମାନଙ୍କୁ ଉନ୍ନତମାନର ଏଜୁକେସନ୍ ମିଳେ, ଘରର ଆବଶ୍ୟକତା ପୂରଣ ହୁଏ ଓ ମହିଳାଙ୍କ ଆତ୍ମବିଶ୍ୱାସ ଆହୁରି ସୁଦୃଢ଼ ହୋଇଥାଏ। ଏହା ହିଁ ତ ମହିଳା ସଶକ୍ତିକରଣ ଏକ ଜୀବନ୍ତ ରୂପ। ମୁଁ ଉଠା ଦୋକାନ ସହ ଜଡ଼ିତ ସବୁ ଭଉଣୀମାନଙ୍କୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛତାର ଏକ ବହୁତ ବଡ଼ ବିଶେଷତ୍ୱ ରହିଛି। ଯେତେବେଳେ କୌଣସି ଜାଗାକୁ ପରିଷ୍କାର ରଖିବାର ସଂକଳ୍ପ ସେଠାକାର ଲୋକମାନଙ୍କର ନିଜସ୍ୱ ସଂକଳ୍ପ ହୋଇଯାଏ, ସେତେବେଳେ ପରିବର୍ତ୍ତନ କେବଳ ପରିଷ୍କାର ପରିଚ୍ଛନ୍ନତା ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ। ଏହାଦ୍ୱାରା ସେହି ଜାଗାର ପରିଚୟ ହିଁ ବଦଳିଯାଏ। ଦେଶର ବିଭିନ୍ନ ଭାଗରେ ସ୍ୱଚ୍ଛତା ପାଇଁ ହେଉଥିବା ଏପରି ପ୍ରଚେଷ୍ଟା ଆମକୁ ନିରନ୍ତର ପ୍ରେରଣା ଯୋଗାଇଥାଏ। ଉତ୍ତରପ୍ରଦେଶର ରାମପୁରର ଏକ ଗାଁ ହେଉଛି ପଟୱାଇ। ସେହି ଗାଁର ଆକାଶ ଓ ରୋହନ ନାମକ ଦୁଇ ସାଙ୍ଗ ଦେଖିଲେ ଯେ ତାଙ୍କ ଆଖପାଖ ଅଞ୍ଚଳ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି। ବାସ୍, ତାପରେ ଆଉ କ'ଣ, ଆକାଶ ଓ ରୋହନ ଦୁହେଁ ଅଳିଆ ଡବା ହାତରେ ଧରି ପରିଷ୍କାର କରିବା ପାଇଁ ବାହାରି ପଡ଼ିଲେ। ଧୀରେ ଧୀରେ ଅନ୍ୟ ଯୁବକମାନେ ବି ତାଙ୍କ ସହିତ ଯୋଡ଼ି ହେବାରେ ଲାଗିଲେ। ତାପରେ ଏକ ଟିମ୍ ଗଢ଼ି ଉଠିଲା, ଯାହାର ନାଁ ହେଲା କ୍ଲିନ୍ ଅପ୍ ପଟୱାଇ। ଏହି ଯୁବକମାନେ ଆଜି ସୁଦ୍ଧା 4 ଗଙ୍ଗାଘାଟ ପରିଷ୍କାର କରିସାରିଲେଣି, 1 ଟନ୍ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାର କରିସାରିଲେଣି। ଏମାନେ ଅନେକ ପୁଷ୍କରିଣୀ ଓ ସାର୍ବଜନିକ ସ୍ଥାନମାନଙ୍କୁ ପରିଷ୍କାର କରିଛନ୍ତି। ବନ୍ଧୁଗଣ, ଏଥର ଶ୍ରୀ ଅମରନାଥଜୀଙ୍କ ଯାତ୍ରାରେ ବି ସ୍ୱଚ୍ଛତା ଓ ଜନସହଯୋଗର ଏପରି ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି। କଠିନ ରାସ୍ତାରେ ହଜାର ହଜାର ସ୍ୱଚ୍ଛତା କର୍ମୀ ଦିନରାତି ସେବା କାର୍ଯ୍ୟରେ ଲାଗି ରହିଥିଲେ। ଏହି ବର୍ଷ ଯାତ୍ରା ସମୟରେ 400 metric tons ଅଧିକ ଆବର୍ଜନାକୁ କଲେକ୍ଟ ଓ ପ୍ରୋସେସ୍ କରାଯାଇଛି। ଏହି ପ୍ରଚେଷ୍ଟାରେ ମୋତେ ଗୋଟିଏ କଥା ବିଶେଷ ରୂପେ ଭଲ ଲାଗିଲା, ସ୍ୱଚ୍ଛତାର ଏହି ଅଭିଯାନରେ ଶ୍ରଦ୍ଧାଳୁମାନେ ମଧ୍ୟ ଭାଗ ନେଇଥିଲେ। 16,000 ଯାତ୍ରୀ ସ୍ୱଚ୍ଛତାର ସଂକଳ୍ପ ନେଲେ। 10,000 ଯାତ୍ରୀଙ୍କୁ ରେସ୍ପନ୍ସିବୁଲ ଯାତ୍ରୀ ସାର୍ଟିଫିକେଟ୍ ବି ଦିଆଗଲା। ଏଠାରେ ଏକ ଅଦ୍ଭୁତ ପ୍ରୟୋଗ ବି ହେଲା, ଯାତ୍ରାରେ ଘୋଡ଼ା ଓ ଖଚରମାନଙ୍କ ଗୋବରକୁ ବାୟୋଗ୍ୟାସରେ ପରିଣତ କରାଗଲା ଓ ସେହି କ୍ଲିନ୍ ଏନର୍ଜି ଦ୍ୱାରା ସ୍ୱଚ୍ଛତା ଜ୍ୟୋତି ପ୍ରଜ୍ୱଳିତ କରାଗଲା। ଅର୍ଥାତ୍ ବାବା ବର୍ଫାନୀଙ୍କର ଏହି ପବିତ୍ର ଯାତ୍ରାରେ ସ୍ୱଚ୍ଛତା ବି ସେବା ଓ ଆସ୍ଥାର ଏକ ସ୍ୱରୂପରେ ପରିଣତ ହେଲା। ବନ୍ଧୁଗଣ, ଆମ ଗାଁ ହେଉ ବା ସହର, ଆମ ନଦୀ ହେଉ ବା ତୀର୍ଥସ୍ଥଳ, ଆମ ବ୍ୟବହାରରୁ ଏହାର ପରିଚୟ ସୃଷ୍ଟି ହୁଏ। ଆଉ ଯେତେବେଳେ ସ୍ୱଚ୍ଛତା ଏହି ବ୍ୟବହାରରେ ସାମିଲ ହୋଇଯାଏ, ସେତେବେଳେ ଏହି ସ୍ଥାନର ଶୋଭା ଆହୁରି ଅଧିକ ବଢ଼ିଯାଏ। ମୋର ପ୍ରିୟ ଦେଶବାସୀଗଣ, କେବେ କେବେ ଆମର ଛୋଟିଆ ରୁଚିଟିଏ ଆମ ଜୀବନର ଗୋଟିଏ ବଡ଼ ସମ୍ଭାବନାର ରାସ୍ତା ଖୋଲିଦିଏ। ନାଗାଲାଣ୍ଡର ଫେକ୍ ଜିଲ୍ଲାର ୱେସେଲୁ ପୁରୋଜୀଙ୍କର ଯାତ୍ରା ମଧ୍ୟ କିଛି ଏହିଭଳି ଥିଲା। ୱେସେଲୁଜୀଙ୍କ ଲାଳନ ପାଳନ ଗୋଟିଏ କୃଷକ ପରିବାରର ହୋଇଥିଲା। ବାଲ୍ୟକାଳରୁ ସେ ତାଙ୍କର ପିତାମାତା କୃଷି କରୁଥିବାର ଦେଖି ଆସିଛନ୍ତି ଏବଂ ତାଙ୍କ ନିଜର ମଧ୍ୟ ଫୁଲ ଚାଷ ପ୍ରତି ବଡ଼ ଆଗ୍ରହ ଥିଲା। 2021 ସେ ଏକ ସଉକ ଭାବରେ ଏକ ଛୋଟ ଧରଣର ଫୁଲ ଚାଷ ଆରମ୍ଭ କଲେ। ଧୀରେ ଧୀରେ ତାଙ୍କୁ ଏଥିରେ ଏକ ବଡ଼ ସମ୍ଭାବନା ଦେଖିବାକୁ ମିଳିଲା। ସେ ଦେଖିଲେ ବିବାହ ହେଉ ବା ଅନ୍ୟ କିଛି ପର୍ବ ହେଉ, ସବୁଥିରେ ଫୁଲର ବେଶ ଚାହିଦା ରହୁଛି। ୱେସେଲୁଜୀ ତାଙ୍କର ଏହି ସଉକ ବା ରୁଚିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କଲେ। ତାଙ୍କର ଏହି ଯାତ୍ରାରେ ସେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବୈଜ୍ଞାନିକ ପ୍ରଣାଳୀରେ ଫୁଲ ଚାଷର ପ୍ରଶିକ୍ଷଣ ନେଲେ। ତାପରେ ସେ ମାତ୍ର 1/4 ଏକର ଜମିରେ ଗ୍ଲାଡିଓଲ୍ସ ଫୁଲର ଚାରା ଲଗାଇଲେ। ପ୍ରଥମ ଚେଷ୍ଟାରେ ସେହି ଜମିରେ 5,000 ଅଧିକ ଫୁଲ ଫୁଟି ଉଠିଲା। ବନ୍ଧୁଗଣ, ଏହି ସଫଳତା ୱେସେଲୁଜୀଙ୍କ ପାଇଁ ଏକ ନୂତନ ଶୁଭାରମ୍ଭ ଥିଲା। ସେ ଫୁଲ ଚାଷକୁ ଆହୁରି ଆଗକୁ ବଢ଼ାଇଲେ। ଯେଉଁ ଫୁଲ ପ୍ରଥମେ ସ୍ଥାନୀୟ ବଜାରରେ ବିକ୍ରି ହେଉଥିଲା, ଏବେ ତାହା ନାଗାଲାଣ୍ଡରୁ ବାହାରି ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରମାନଙ୍କୁ ପଠାଯାଉଛି। ୱେସେଲୁଜୀଙ୍କର ଏହି ଯାତ୍ରାରୁ ଜଣାଯାଉଛି ଯେ ଛୋଟିଆ ରୁଚିଟିଏ ଯେତେବେଳେ ପରିଶ୍ରମ ଏବଂ ମାର୍ଗଦର୍ଶନ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଗୋଟିଏ ନୂତନ ସମ୍ଭାବନାର ରାସ୍ତା ଖୋଲି ଦେଇପାରେ। ମୋର ପ୍ରିୟ ଦେଶବାସୀଗଣ, ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଛୋଟିଆ ପ୍ରୟାସ ଆରମ୍ଭ କରନ୍ତି ଏବଂ ଦେଖୁ ଦେଖୁ ତାହା ବହୁ ଲୋକଙ୍କ ଜୀବନରେ ପରିବର୍ତ୍ତନର ରାସ୍ତା ଖୋଲି ଦେଇଥାଏ। ଓଡ଼ିଶାର ଦେବ୍ରିଗଡ଼ରେ ଧୋଡ଼ର କୁସୁମ ବୋଲି ଗାଁଟି ଅଛି। କିଛି ବର୍ଷ ପୂର୍ବେ ଏହି ଗାଁର ମୈଥିଳି ଭୁଏଜୀ ପ୍ରାୟ ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ, କେବେ ଜାଳେଣୀ କାଠ ଆଣିବାକୁ, କେବେ ମହୁଲ, କେବେ କେନ୍ଦୁପତ୍ର ତୋଳିବା ପାଇଁ, ଆଉ କେତେବେଳେ ବାଉଁଶ କରଡ଼ି କିମ୍ବା ଅନ୍ୟ ବନ୍ୟଜାତ ଜିନିଷ ପାଇଁ। ତାଙ୍କର ଓ ତାଙ୍କ ଗାଁର ଅନେକ ପରିବାରର ବହୁତ ଆବଶ୍ୟକତା ଏହି ଜଙ୍ଗଲରୁ ପୂରଣ ହେଉଥିଲା। କିନ୍ତୁ ପୁଣି ମୈଥିଳିଜୀ ଦେବ୍ରିଗଡ଼ର ଇକୋ ଟୁରିଜିମ୍ କାମରେ ଲାଗିଲେ। ଏବେ ଜଙ୍ଗଲ ସହିତ ତାଙ୍କର ସମ୍ପର୍କ ଗୋଟିଏ ନୂତନ ଦିଗକୁ ବଦଳିଗଲା।

ଏବେ ଜଙ୍ଗଲ ସଂରକ୍ଷଣ ମଧ୍ୟ ତାଙ୍କ ଜୀବନଧାରଣର ମାଧ୍ୟମ ହୋଇଗଲା। ବନ୍ଧୁଗଣ, ମୈଥିଳିଜୀଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରିତ କଲା। ଆଜି 60 ଜଣରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣ କାମରେ ଲାଗିପଡ଼ିଛନ୍ତି। କିଏ ବନ୍ୟଜୀବମାନଙ୍କର ସୁରକ୍ଷାର ଦାୟିତ୍ୱ ସମ୍ଭାଳୁଛି, ଆଉ କିଏ ଘାସ ପଡ଼ିଆର ବିକାଶରେ ଲାଗିଛି, ତ କିଛି ମହିଳା ଇକୋ ଟୁରିଜିମ୍ ଆକ୍ଟିଭିଟିଜ୍ରେ ଯୋଗଦାନ ଦେଉଛନ୍ତି। ବନ୍ଧୁଗଣ, ମୈଥିଳିଜୀ ଏବଂ ଦେବ୍ରିଗଡ଼ର ଏହି ଭଉଣୀମାନେ ଦେଖାଇ ଦେଇଛନ୍ତି ଯେ ପ୍ରକୃତିର ସଂରକ୍ଷଣ ବି ହୋଇପାରେ ଏବଂ ଜୀବନରେ ସମୃଦ୍ଧି ମଧ୍ୟ ଆସିପାରେ। ଏ ସମସ୍ତ ଭଉଣୀମାନଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ସ୍ରୋତ ଅଟେ। ବନ୍ଧୁଗଣ, ଆଜି ଆମ ଝିଅମାନଙ୍କର ସ୍ୱପ୍ନର ଉଡ଼ାଣ ପୃଥିବୀରୁ ବାହାରି ଅନ୍ତରୀକ୍ଷକୁ ଛୁଇଁଲାଣି, ଏବଂ ଆପଣ ଜାଣି ଗର୍ବ ଅନୁଭବ କରିବେ ଯେ ଭାରତ ଏଭଳି ସ୍ୱପ୍ନ ଦେଖୁଥିବା ଦୁନିଆର ହଜାର ହଜାର ଝିଅମାନଙ୍କୁ ଗୋଟିଏ ଡୋରିରେ ବାନ୍ଧୁଛି। ଏହି ପ୍ରୟାସର ନାଁ ହେଲା ମିଶନ ଶକ୍ତି ସ୍ୟାଟ। ଏହା ମାଧ୍ୟମରେ 108 ଦେଶର 12,000 ଛାତ୍ରୀଙ୍କୁ ସାଟେଲାଇଟ୍ ଟେକ୍ନୋଲୋଜି ଶିଖିବା ଏବଂ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବାର ସୁବିଧା ମିଳୁଛି। ଅଗଷ୍ଟ 23 ନ୍ୟାସନାଲ ସ୍ପେସ୍ ଡେ ଅବସରରେ ଏହି ମିଶନର ଗୋଟିଏ ସୁନ୍ଦର ଚିତ୍ର ଉତ୍ତରପ୍ରଦେଶର ଗ୍ରେଟର ନୋଇଡାରେ ଦେଖିବାକୁ ମିଳିଲା। ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟରେ ମିଶନ ଶକ୍ତି ସ୍ୟାଟ୍ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହେଲା। ଏହି ଅବସରରେ ପୃଥିବୀର ଭିନ୍ନ ଭିନ୍ନ ଦେଶରୁ ଏବଂ ଭାରତରୁ ଆସିଥିବା ପ୍ରାୟ 100 ଛାତ୍ରୀ ଏକତ୍ରିତ ହୋଇଥିଲେ। ଭାରତର ଦୂରଦୂରାନ୍ତ ଅଞ୍ଚଳରୁ ଚୟନ କରାଯାଇଥିବା ଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି। ଏହି ସମଗ୍ର ପ୍ରୟାସର ଲକ୍ଷ୍ୟ ମଧ୍ୟ କିଛି ବିଶେଷ। କେବଳ ଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୋଟିଏ ସାଟେଲାଇଟ୍କୁ ଚନ୍ଦ୍ରର କକ୍ଷକୁ ପ୍ରେରଣ କରିବାର ପ୍ରସ୍ତୁତି ଚାଲିଛି। ବନ୍ଧୁଗଣ, ମୋର ବିଶ୍ୱାସ ଅଛି ଯେ ଏମାନଙ୍କ ମଧ୍ୟରୁ ଅନେକ ଛାତ୍ରୀ ଆଗାମୀ ଦିନରେ ସାଇନ୍ସ, ଟେକ୍ନୋଲୋଜି ଏବଂ ଇନୋଭେସନ୍ କ୍ଷେତ୍ରରେ ନିଜର ନୂତନ ପରିଚୟ ସୃଷ୍ଟି କରିବେ। ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଆଭୋକାଡୋ ଫଳ ବଡ଼ ଚର୍ଚ୍ଚାରେ ଅଛି। ଏହି ଫଳକୁ ଆଗରୁ ବୋଧହୁଏ କେହି ଜାଣୁନଥିଲେ। ଏହାର ମୂଲ୍ୟ ଏବଂ ଚାହିଦା ଉଭୟ ଖୁବ୍ କମ୍ ଥିଲା, କିନ୍ତୁ ଆଜିକାଲି ଏହାକୁ ଡାଇନିଂ ଟେବୁଲରେ ପ୍ରାୟ ଦେଖିବାକୁ ମିଳୁଛି। ଆଜିକାଲି ଏହା ହେଲ୍ଥ ଏବଂ ପ୍ରିମିୟମ୍ ମାର୍କେଟର ପସନ୍ଦ ହୋଇଯାଇଛି। ଆମର କୃଷକ ଭାଇ ଭଉଣୀମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ। ଆନ୍ଧ୍ରପ୍ରଦେଶର କଡ୍ଡପାର ବର୍ଦରାଜୀ ହେଉଛନ୍ତି ଏହାର ଉଦାହରଣ। ସେ ଅନେକ ବର୍ଷ ଧରି ନିଜ ଜମିରେ ବିଲାତି ବାଇଗଣ ଏବଂ କଦଳୀ ଚାଷ କରୁଥିଲେ। ଦିନେ ସେ ନିଜ ବନ୍ଧୁଙ୍କ ଜମିରେ ଆଭୋକାଡୋ ଚାଷ ହୋଇଥିବାର ଦେଖିଲେ। ତାପରେ ସେ ୟୁଟ୍ୟୁବ୍ରୁ ସୂଚନା ଏକାଠି କଲେ। ଏ ଯାଏଁ ସେ ପ୍ରାୟ 4 ଟନ୍ ଆଭୋକାଡୋ ଉତ୍ପାଦନ କରିସାରିଲେଣି। ଏବେ ସେ ସ୍ଥାନୀୟ ଦୋକାନଗୁଡ଼ିକୁ ସିଧାସଳଖ ସପ୍ଲାଏ କରୁଛନ୍ତି। ନୂଆ ଫସଲ, ବୈଜ୍ଞାନିକ ପରାମର୍ଶ ଏବଂ ଡାଇରେକ୍ଟ ମାର୍କେଟିଂ ପାଇଁ ତାଙ୍କର ଛୋଟିଆ ଫାର୍ମର ରୋଜଗାର ସମ୍ପୂର୍ଣ୍ଣ ବଦଳି ଯାଇଛି। ତାମିଲନାଡୁର କୋଡାଇକାନାଲର କୃଷକ ଚନ୍ଦ୍ରଶେଖରନ୍ ଜୀ 0.5 ହେକ୍ଟର ଜମିରେ ଆଭୋକାଡୋ ଉତ୍ପାଦନ ଆରମ୍ଭ କଲେ। ତାଙ୍କୁ ଏହାର ଭଲ ଦାମ୍ ମିଳୁଛି ଏବଂ ତାଙ୍କର ରୋଜଗାର ମଧ୍ୟ ବଢ଼ିଛି। କର୍ଣ୍ଣାଟକର ଚିକ୍କମଗଲୁରର କେତେକ କୃଷକ ଭାଇ ଭଉଣୀ ତ କଫି ପ୍ଲାଣ୍ଟେସନ ମଝିରେ ଆଭୋକାଡୋ ଲଗାଇଛନ୍ତି। ଏହାଦ୍ୱାରା ସେମାନଙ୍କୁ କଫି ଏବଂ ଗୋଲମରିଚ ସହିତ ଅତିରିକ୍ତ ରୋଜଗାର ମଧ୍ୟ ମିଳୁଛି। ବନ୍ଧୁଗଣ, ଆମେମାନେ ସହରର ରେଷ୍ଟୁରାଣ୍ଟରେ ପ୍ରାୟ ଆଭୋକାଡୋ ଟୋଷ୍ଟ ବିଷୟରେ ଶୁଣୁଛୁ, କିନ୍ତୁ ଏହି ଆଭୋକାଡୋ ଜରିଆରେ ଆମର ଇନୋଭେଟିଭ୍ କୃଷକ ରୋଜଗାରର ଆଉ ଏକ ପନ୍ଥା ମଧ୍ୟ ଖୋଜି ନେଇଛନ୍ତି। ଅର୍ଥାତ୍ ଆମ ଦେଶର ଆଭୋକାଡୋରୁ ଆପଣଙ୍କ ଟୋଷ୍ଟର ସ୍ୱାଦ ମଧ୍ୟ ବଢ଼ିଛି ଏବଂ କୃଷକମାନଙ୍କର ରୋଜଗାର ମଧ୍ୟ ବଢ଼ିଛି। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ଭିତରେ ସେପ୍ଟେମ୍ବର 3 ଆମେମାନେ ମହାନାୟକ ଉତ୍ତମ କୁମାର ଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା। ବନ୍ଧୁଗଣ, ଉତ୍ତମ କୁମାର ଜୀ ଜଣେ ବହୁମୁଖୀ ଅଭିନେତା ଥିଲେ, ଯିଏକି ନିଜ ଅଭିନୟ ଦ୍ୱାରା ଲୋକମାନଙ୍କ ହୃଦୟରେ ସ୍ଥାନ ପାଇଥିଲେ। ଚଳଚ୍ଚିତ୍ର ପ୍ରେମୀଙ୍କ କହିବା ଅନୁଯାୟୀ ଶ୍ରୀ ସତ୍ୟଜିତ ରାୟ ତାଙ୍କ ଚଳଚ୍ଚିତ୍ର ନାୟକ ଦି ହିରୋର ସମ୍ପୂର୍ଣ୍ଣ ସଂଳାପ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଧ୍ୟାନରେ ରଖି ଲେଖିଥିଲେ। ଶ୍ରୀ ସତ୍ୟଜିତ ରାୟ କହିଥିଲେ ଯେ ତାଙ୍କଠାରେ ଡିଗ୍ନିଟି ସହିତ ଗଭୀର ଭାବପ୍ରବଣତା ମଧ୍ୟ ଥିଲା। ଚରିତ୍ରକୁ ଜୀବନ୍ତ ଭାବେ ଉପସ୍ଥାପନ ପାଇଁ ସେ ବହୁତ ପରିଶ୍ରମ କରୁଥିଲେ। ଉତ୍ତମ କୁମାର ଜୀ ତାଙ୍କ ନିଜର ସରଳତା ସହିତ ଦାନଶୀଳତା ପାଇଁ ମଧ୍ୟ ଲୋକପ୍ରିୟ ଥିଲେ। ତାଙ୍କ ଜୀବନରୁ ଆଉ ଏକ ବଡ଼ ଶିକ୍ଷା ମିଳେ ଯେ ଜୀବନରେ କେବେ ବି ହାର ମାନିବା ନାହିଁ। ତାଙ୍କର ପ୍ରାରମ୍ଭିକ ଫିଲ୍ମଗୁଡ଼ିକ ସେତେ ଚାଲିଲା ନାହିଁ, କିନ୍ତୁ ସେ ତାଙ୍କର କାମ ଉପରେ ଧ୍ୟାନ ଜାରି ରଖିଲେ, ଫଳରେ ସେ ଶିଖରକୁ ଛୁଇଁ ପାରିଥିଲେ। ବନ୍ଧୁଗଣ, ମୋର ମନେ ଅଛି ଯେତେବେଳେ ମୁଁ କଲିକତାରେ ରୋଡ୍ ଶୋ କରୁଥିଲି, ସେତେବେଳେ ମୁଁ ଉତ୍ତମ କୁମାର ଜୀଙ୍କର ଘର ଆଗ ଦେଇ ଯାଇଥିଲି। ସେଠାରେ ଜଣେ ଲୋକ ମୋତେ ତାଙ୍କର ଫଟୋଟିଏ

0: ଉପହାର ଦେଇଥିଲେ। ମୁଁ ପୁଣି ଥରେ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ସଦାସର୍ବଦା ଆମମାନଙ୍କ ହୃଦୟରେ ରାଜା ହୋଇ ରହିବେ। ମହାନାୟକ ଉତ୍ତମ କୁମାର ଚିରଦିନ ମନୁଷ୍ୟର ହୃଦୟ ରାଜ କରବେନ। ମୋର ପ୍ରିୟ ଦେଶବାସୀଗଣ, ଆମର ପର୍ବ ଏବଂ ଉତ୍ସବଗୁଡ଼ିକ ଆମ ପରମ୍ପରା ସହିତ ଆମକୁ ଯୋଡ଼ି ହେବାର ସୁଯୋଗ ଦେଇଥାଏ। ଆଗାମୀ ଦିନରେ ଆମେମାନେ ଆହୁରି ଅନେକ ବିଶିଷ୍ଟ ପର୍ବ ପାଳନ କରିବାକୁ ଯାଉଛୁ। ସେପ୍ଟେମ୍ବର 4 ତାରିଖରେ ଜନ୍ମାଷ୍ଟମୀର ପବିତ୍ର ଉତ୍ସବ, ସେହି ସେପ୍ଟେମ୍ବରରେ ଆମେ ବିଶ୍ୱକର୍ମା ପୂଜା ମଧ୍ୟ ପାଳନ କରିବା। ଏହି ଅବସରରେ ନିଜ ଆଖପାଖର କାରିଗର, ଶିଳ୍ପକାର ଏବଂ ବିଶ୍ୱକର୍ମା ସାଥୀମାନଙ୍କୁ ସମ୍ମାନ କରିବା ଉଚିତ। କିଛି ମାସ ପରେ ଦୀପାବଳି ମଧ୍ୟ ଆସିବ, ଏଥିପାଇଁ ଧୀରେ ଧୀରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଉତ୍ସବର ଏହି ଋତୁରେ ମୁଁ ପୁଣି ଥରେ ଆପଣମାନଙ୍କୁ ଭୋକାଲ ଫର ଲୋକାଲ ପାଇଁ ପୁନଃ ଅନୁରୋଧ କରୁଛି। ଭୋକାଲ ଫର ଲୋକାଲର ଅର୍ଥ ଖାଲି ମାଟିର ଦୀପ କିଣିବା ନୁହେଁ, ତାର ଦୂରଦୃଷ୍ଟି ବହୁତ ଅଧିକ। ଆମେ ନିଜ ଘର ପାଇଁ ଯେଉଁ ଜିନିଷ କିଣୁଛେ ତାକୁ ଥରେ ନିଶ୍ଚୟ ଦେଖିନିଅନ୍ତୁ ଯେ ତାହା ଭାରତରେ ତିଆରି ହୋଇଥିବ। ଭାରତରେ ତିଆରି ହେଉଥିବା ଜିନିଷ ପାଇଁ ଗର୍ବ କରିବା ଦ୍ୱାରା ଭାରତ ଆତ୍ମନିର୍ଭରଶୀଳ ହେବାର ଦ୍ୱାର ପ୍ରଶସ୍ତ ହେବ। ଏହି ସନ୍ଦେଶକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ମଧ୍ୟ ଆମମାନଙ୍କର ଦାୟିତ୍ୱ। ଆମ କ୍ରିଏଟିଭ୍ ୱାର୍ଲଡର ସାଥୀ ଇନ୍ଫ୍ଲୁଏନ୍ସର୍ସ ଏବଂ ସେଲିବ୍ରିଟିଜ୍ ମାନଙ୍କର ମଧ୍ୟ ଏଥିରେ ବହୁତ ବଡ଼ ଭୂମିକା ଅଛି। ମୋର ଆପଣମାନଙ୍କୁ ଅନୁରୋଧ ଯେ ନିଜେ ବି ଭୋକାଲ ଫର ଲୋକାଲକୁ ଆପଣେଇ ନିଅନ୍ତୁ ଏବଂ ଅନ୍ୟକୁ ମଧ୍ୟ ଏଥିପାଇଁ ପ୍ରେରଣା ଦିଅନ୍ତୁ। ବନ୍ଧୁଗଣ, ଆପଣଙ୍କ ଆଖପାଖରେ ମଧ୍ୟ ଏମିତି ଅନେକ ଲୋକ ଥିବେ ଯେଉଁମାନେ ନିଜର ଛୋଟ ଛୋଟ ଚେଷ୍ଟା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ଆଣିପାରୁଛନ୍ତି। ଆପଣ ମନ୍ କି ବାତ୍ ପାଇଁ ସେମାନଙ୍କ ବିଷୟରେ ଲେଖନ୍ତୁ। ଆପଣ ପଠାଇଥିବା ଅନୁଭୂତି ଦେଶର କେଉଁ କୋଣରେ କୌଣସି ଲୋକ ପାଇଁ ନୂଆ ପ୍ରେରଣା ହୋଇପାରେ। ଆପଣଙ୍କ ପରାମର୍ଶ ଏବଂ ଅନୁଭୂତିର ଅପେକ୍ଷାରେ ରହିଲି। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं हैं। यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर माँ भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से शुरुआत की, स्ट्रीट आर्ट के माध्यम से दिल्ली के कई इलाकों को खूबसूरत पेंटिंग से सजाने संवारने का काम किया। ओवरब्रिज और स्कूल की दीवारों से लेकर झुग्गी झोंपड़ियों तक उन्होंने अपने हुनर को उकेरना शुरू किया।
3: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ପ୍ରଚାର କରୁଛୁ ଝୁମର ଗୀତ, ଶିଳ୍ପୀ ନରହରି ମହାନ୍ତ ଏବଂ ସାଥୀ।

ପରେ ପରେ ଶୁଣିଲେ ନରହରି ମହାନ୍ତ ଏବଂ ସାଥୀମାନେ ପରିବେଷଣ କରିଥିବା କେତୋଟି ଝୁମର ଆକାଶବାଣୀ ବାରିପଦା। ସମୟ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

ନମସ୍କାର ଭଉଣୀ, ଆଜି ପବିତ୍ର ଖୁଦୁରୁକୁଣୀ ଓଷା ଅବସରରେ ସଙ୍କଟତାରିଣୀ ସେଇ ମା ମଙ୍ଗଳାଙ୍କ ପାଦ ତଳେ କୋଟି ପ୍ରଣତି ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ ଉପସ୍ଥାପନାରେ ଆପଣଙ୍କର ଉପସ୍ଥାପିକା ସୌଦାମିନୀ।

ଶୁଣି ଏକଥା ଭଲ ଭାବରେ ହୃଦୟଙ୍ଗମ କରିଆସୁଛୁ ଯେ ଆମ ଜୀବନ ପ୍ରତି ମା ମଙ୍ଗଳାଙ୍କର ଆଶିଷ ଏବଂ କରୁଣାର ପଟାନ୍ତର ନାହିଁ। ମା ସେ ଆମକୁ ସବୁ ଆପଦ ବିପଦରୁ ସବୁବେଳେ ରକ୍ଷା କରିଥାନ୍ତି, ଆଉ ସଙ୍କଟରେ ପଡ଼ିଲେ ଆମ ପାଟିରୁ ମଧ୍ୟ ସ୍ୱତଃ ବାହାରିଯାଏ ସେଇ ଡାକ, ମା ମୋତେ ରକ୍ଷା କର। ଏତିକିରେ ଅଭୟଦାୟିନୀ ମାଙ୍କର ଆଶୀର୍ବାଦରେ ସବୁକିଛି ଠିକ୍ ହୋଇଯାଏ। ତେବେ ଆଶିଷଦାୟିନୀ ମା ମଙ୍ଗଳାଙ୍କର ଅଭୟ ଆଶିଷ ସାହା ହୋଇଛି ମଧ୍ୟ ସେଇ ଝିଅଟିକୁ, ଯାହାର ନାଁ ତପୋଇ। ଜୀବନର ବିଚିତ୍ର ଘଟଣାଚକ୍ର।

ତା ଭିତରେ କୂଳହରା ନାଟିଏ ପରି ଅସହାୟ ହୋଇ ସେ ଆକୁଳ ପ୍ରାର୍ଥନା କରୁଛି ମା ମଙ୍ଗଳାଙ୍କୁ। ତେବେ ଆଗକୁ କ'ଣ ସବୁ ଘଟୁଛି ଆସନ୍ତୁ ଶୁଣିବା ଗୀତିନାଟ୍ୟ ତପୋଇ, ଯାହାର ପ୍ରଥମ ଭାଗ। ରଚନା କରିଛନ୍ତି ଶରତଚନ୍ଦ୍ର ମୂଳିଆ, ନାଟ୍ୟ ପରିଚାଳନା ଝରଣା ଦାସ, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ, ସହଯୋଗିତା କରିଛନ୍ତି ଗୋପା ଦାସ। ଶୁଣନ୍ତୁ ଗୀତିନାଟ୍ୟ ତପୋଇ ଏହାର ପ୍ରଥମ ଭାଗ।

0: ଖେଳିବାକୁ ମତେ ଉଚ୍ଛନ୍ନ କଲେନି। ତମର ପୂଜା ହେଯାଏ ତ ସରିବାକୁ ନାହିଁ, କେତେବେଳେ ମୁଁ ଖେଳିବାକୁ ଯିବି ଯେ?
1: ଓ ଜେମା ମଣିଙ୍କର ଖେଳିବା ବେଳଟା ଆଜି ଉଚ୍ଛର ହେଇଗଲାଣି ପରା। ହଉ ହଉ ନିଅ, ମା ମଙ୍ଗଳାଙ୍କ ପ୍ରସାଦ ପାଇ ସାରି ଯୁଆଡେ ଯାଉଛ ଯାଉଥା।
0: କାହିଁକି ତମେ ସବୁ କଣ ମୋ ଉପରେ ରାଗିଛ କି? ଭାଉଜ ମାନଙ୍କର ପୂଜା ସରିନଥିଲା, କେମିତି ଆସିଥାନ୍ତି ଯେ?
2: ଆମେ କଣ ତତେ ସେ କଥା କହୁଛି କି?
0: ଆଉ କୋଉ କଥା?
2: କେତେ ଥର ଆମେ ତତେ କହିଲୁଣି ଯେ ତୋ ଭାଉଜ ମାନଙ୍କ ପାଖରୁ କାନ୍ଦଣା ଗୀତ ଶିଖି ଆସିବୁ ବୋଲି। କଣ ଶିଖିଲୁ?
0: ଶିଖି ନାହିଁ, ଆଉ କଣ ଭୁଲି ଯାଇଛି କି? ବୁଝିଲୁ ନା ବଉଳ, କାଲି ରାତିରେ ମୋ ସାନ ଭାଉଜ ମତେ ଯେମିତିକା କାନ୍ଦଣା ଗୀତ ଶିଖେଇ ଦେଇଛନ୍ତି ନା, ଏ ସାତ ଖଣ୍ଡ ଗାଁରେ ସେମିତିକା କାନ୍ଦଣା ଗୀତ କେହି ଶିଖିନଥିବେ। ମ
3: ସତେ ଟିକେ ବାହୁନିଲୁ ବାହୁନିଲୁ ତ କହି ଶୁଣିବା କେମିତିକା ନୂଆ ଗୀତ ଶିଖିଛୁ।
0: ନାଇଁ ମତେ ଲାଜ ମାଡିବ।
2: ମଲା ଏଠି ଏମିତି କିଏ ଅଛି କି ଲାଜ ମାଡିବ?
3: ବାହୁନୁ ମା, କେତେ ଛପରି ହଉଛୁ।

0: ଖାଲି କଣ ଆକାଶ ଫାଟୁଛି କି ମନେ କଲେ ବସୁ ମାତା ବି ଦହୁଲି ଯାଉଥିବେ କି କଣ
1: କଥା ପଦେ ଏକା କହିଲୁ
0: ଦେଖିପାରୁନୁ କି କଣ କରୁଛୁ ବୋହୁ ବୋହୁ କା ଖେଳୁଛୁ ସରମ କାହିଁକି ମାଡିବ ମ ଆମେ ଏମିତି କଣ କରୁଛୁ କି ସରମ ମାଡିବ ମଙ୍ଗଳା।

0: କଣ କହିଲ? ତୋ ବି କାନ୍ଦୁଛି?
1: ମୁଁ କଣ ମିଛରେ କହୁଛି? ଆମେ ସାତ ବୋହୂ ଯାକ ପରା ପଚାରି ପଚାରି ଥକିଗଲୁଣି। ମୁଁ କି ଯୋଉ କିଛି ବୋଲି କିଛି କହୁନାହାନ୍ତି। ଗମ୍ଭୀର ଘରଟା ଭିତରେ ସେମିତି ମୁହଁ ମାଡ଼ି କାନ୍ଦୁଛନ୍ତି ଯେ ବୋଲେ କାନ୍ଦୁଛନ୍ତି।
0: କିନ୍ତୁ ହେଲା କଣ? ତା କାନ୍ଦୁଛି କାହିଁକି?
1: ପଚାରିଲେ କିଛି କଣ କହୁଛନ୍ତି?
0: ତୁମେ ଶୀଘ୍ର ଯାଇ ତାକୁ ପଚାର କଣ ହେଇଛି ତା। ମୁଁ ଯାଇ ଶୀଘ୍ର ବାପା ବୋଉ ଖବର ଦିଏ। ଯାଅ ଯାଅ ଶୀଘ୍ର ଯାଅ।
1: ମତେ କହିବନି ତମ ମନର କଥା। ତମକୁ ମୋରଣଟି ଦବ ବୋଇ କୁହ କଣ ହେଇଛି ତମର? ଭାଉଜ ମାନେ କଣ ଗାଳି ମନ୍ଦ କଲେ?
2: ନା ଆଉ କଣ ଦାସୀ ପରିବାର ମାନେ ସେବା କଲେ
3: ନାହିଁ? ନା ବଡ ଭାଉଜ।
1: ତାମ୍ବୁଳି କଣ ଆଉ ପାନ ଦେଲା ନାହିଁ?
2: ମାଲ୍ୟାଣୀ କଣ ଗଭାକୁ ଫୁଲ ଦେଲା ନାହିଁ?
3: ନା ମତେ କେହି କିଛି ପଚାରୁନି।
1: ବୁଝିଲି ଦେବି, ଜେମା ମଣି ଆଜି ଆମ ମାନଙ୍କ ଉପରେ ମାନ କରିଛନ୍ତି ପରା। ହଉ ହଉ।

0: ଏଇ ଛାର କଥା ଲାଗି ତମେ ଏତେ ଲୁହ ଗଡ଼ଉଛ? ତୋ ବାପା ପରା ତୋ ପାଇଁ ସିନ୍ଦୁକ ସିନ୍ଦୁକ ଭରା ସୁନା ରୂପା ମୋତିମାଣିକ ସାଇତି ରଖିଛନ୍ତି, ସେସବୁ ଆମର ହବ କଣ?
1: ମୋ ପାଇଁ ତୁ ସୁନା କୁଲେଇ ଆଉ ସୁନା ଚାନ୍ଦ ଗଢି ଦବୁ କି ନାଇଁ କହିଲୁ ବୋଉ?
0: ଗଢି ଦେବି ଲୋ ମା, ନିଶ୍ଚୟ ଗଢି ଦେବି। ମୁଁ ତତେ କଥା ଦେଉଛି, ତୋ ବାପାଙ୍କୁ କହି ମୁଁ ଆଜି କାରିଗର ଡକେଇବି, ଆଉ ଦିନ 15 ଭିତରେ ତତେ ସୁନାର ଚାନ୍ଦ ଗଢି ଦେବି ଲୋ। କଣ ମା, ହେଲା ତ ଏଥର ଯା, ଖୁସି ମନରେ ଏଥର ଖାଇବୁ ଯା ମା। ମୁଁ ଯାଉଛି, ତୋ ବାପାଙ୍କୁ କହି ଆଗ ଏକଥା ବୁଝିବି।

0: ବୋଉ ମତେ ତୁ ଡାକିଲୁ ବୋଉ?
1: ହଁ ରେ ବାପ, ମୁଁ ଆଶା ଆଣିକି ଛାଡ଼ ରେ ବାପ, ମୁଁ ଆଉ ବଞ୍ଚିବି ନାହିଁ ରେ। ମୋ ଦିନ କାଳ ସରି ଆସିଲା ରେ ପୁଅ, ମୁଁ ଚାଲିଲି।
0: ନା ବୋଉ, ତୁ ଭଲ ହେଇଯିବୁ। ବୈଦବ ସିଂ ଆଜି ପରା କହିଛନ୍ତି ଖୁବ ଚଞ୍ଚଳ, ତୁ ଭଲ ହେଇଯିବୁ।
1: ତୋ ବାପା ପରା ମତେ ସ୍ୱର୍ଗପୁରରୁ ଡାକିଲିନି ରେ, ମୁଁ ଏଠି ଆଉ ରହିବି କେମିତି ଯେ? ତୁ ଏ ଘରର ବଡ଼ ପୁଅ, ତତେ ଲାଗିଲା ଘର।
0: ନା ସେ କଥା ତୁ କହନି ବୋଉ।
1: ପୁଅ ଆଉ ବୋହୁ ମାନେ ସବୁ କୁଆଡେ ଗଲରେ, ଡାକ ଡାକ ମୋ ପାଖକୁ। ମୁଁ ତୋ ପାଇଁ କାହିଁ, ସାନ ବୋହୁ କାହିଁ, ତୋ ପାଇଁ ତୋ ପାଇଁ ଲୋ
2: ବୋଉ ବୋଉ, ତୁ ଏମିତି କାହିଁକି ହଉଛୁ କହିଲୁ? ଭଲ
1: ପାଗିଣୀ ଚାଲୁ କି ଯୋଗରେ ବାଣୀଟା ମୋର ସୁନା ଚାନ୍ଦ ମାଗିଲା ଯେ, ଅଧା ଚାନ୍ଦ ଗଢ଼ା ହେଲା ବେଳକୁ ବାପାକୁ ଖାଇଲା। ଆଉ ଆଉ ମୁଁ ମରିଗଲେ କେମିତି ମୋ ବାଣୀଟାର ଦିନ ସରିବ କେଜାଣି?
2: କାହିଁକି ସେ କାଳ କଥା ସବୁ ତୁଣ୍ଡରେ ଧରୁଛେ କହିଲ ବୋଉ?
1: ଓ କିଏ ସାନ ବୋହୁ କିଲୋ
2: ବୋଉ
1: ଆଇଲୁ ମା, ମୋ ପାଖକୁ ଟିକେ ଆଇଲୁ ମାଲୁ। ମୁଁ ତୋ ପାଇଁ ତୋତେ ନାଗିଲାଲୁ। ମୁଁ ତୋ ପୁଅର ସୁନା ଚାନ୍ଦ ତେବେ ଗଢା ସରିଲାଣି, ଆଣିଲୁ ଆଣିଲ ପୁଅ ଆଣ ଆଣ।
0: ତୋର କଣ ହେଲା ବୋଉ ଏ ସୁନା ଚାନ୍ଦ?
1: ଚାନ୍ଦକୁ ବେଳେ ଏ ହୀରାର ତାରା ଗୁଡିକ ଅବେ କଣ ଯେମିତି ସରଗ ତରା ଭଳି ଦିଶୁଛନ୍ତି। ଓ ତୋ ପାଇଁ ସମର୍ପି ଦେଇ ଯାଉଛି ଲୋ ମା।

0: ଶୁଣିଲେ ଗୀତିନାଟ୍ୟ ତପୋଇ ଏହାର ପ୍ରଥମ ଭାଗ। ଏଥିରେ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଆଦରମଣି ବରାଳ, ଚାନ୍ଦମଣି ବେହେରା, ସରୋଜିନୀ ମହାପାତ୍ର, ମମତା ମହାନ୍ତି, ଛନ୍ଦାରାଣୀ ଦାସ, ପ୍ରଭାସିନୀ ସାହୁ, ଝରଣା ଦାସ, ବିନାୟକ ମିଶ୍ର ଏବଂ ରମାକାନ୍ତ ନାୟକ। ସଙ୍ଗୀତାଂଶରେ ଥିଲେ ଭୁବନେଶ୍ୱରୀ ମିଶ୍ର, ରାଧାମଣି ମହାପାତ୍ର, ବନବିହାରୀ ଜେନା, ତୃପ୍ତି ଦାସ, ଶିଶିରା ଦାସ ଏବଂ ମମତାରାଣୀ ଦେ। ଯନ୍ତ୍ରାଂଶରେ ଥିଲେ ସୁନାକର ସାହୁ, ୱାଇ ରାମାରାଓ, ଦୟାନିଧି ତ୍ରିପାଠୀ, ବିଷ୍ଣୁମୋହନ ପ୍ରଧାନ, କହ୍ନାୟାଲାଲ ଶର୍ମା, ହରମୋହନ ଖୁଣ୍ଟିଆ, ଅଭିମନ୍ୟୁ ନାୟକ ଏବଂ ଜୟକୃଷ୍ଣ କାହାଳି। ଭଉଣୀ, ବାର ମାସରେ ତେର ପର୍ବ ଆଉ ଓଷାବ୍ରତ, ପ୍ରତ୍ୟେକ ଓଡ଼ିଆ ଘରର ଚଳଣି ଏବଂ ଗୌରବ। ତେବେ ଆଜି ଆମର ଗାଁ ଗଣ୍ଡା କୁହନ୍ତୁ କିମ୍ବା ସହରରେ ଖୁଦୁରୁକୁଣୀ ଓଷା କେମିତି ପାଳନ କରାଯାଉଛି, ଆସନ୍ତୁ ଶୁଣିବା ଏ ସମ୍ପର୍କରେ କ'ଣ କହନ୍ତି ଆମର ଏଇ ଶ୍ରୋତା ଭଉଣୀ।
1: ମୁଁ ରାଜଶ୍ରୀ ରାଉତ, ମୁଁ ଭୁବନେଶ୍ୱର ପାଖ ଟମାଣ୍ଡରେ ରୁହେ। ମୋର ନେଟିଭ ପ୍ଲେସ୍ ହେଉଛି କେନ୍ଦ୍ରାପଡ଼ା। ଖୁଦୁରୁକୁଣୀ ଓଷା ମୁଁ ପିଲାଟି ଦିନରୁ ଯେବେଠୁ ମୋର ହେତୁ ହେଲାଣି ସେବେଠୁ ମୁଁ କରିଆସୁଛି। ଆମ ଘରେ ମୋ ଦେଇ ମାଉସୀ ମାନେ ଓଷା କରନ୍ତି, ତେଣୁ ତାଙ୍କଠୁ ଦେଖିକି ମୁଁ ବି ଏ ଓଷା କଲି। ମୋ ଭାଇ ହାଟରୁ ବାଛି ବାଛି କରି ସବୁଠୁ ସୁନ୍ଦର ମୂର୍ତ୍ତି ଯୋଉଟା ମୋ ପାଇଁ ଆଣନ୍ତି। କାହାର ମୂର୍ତ୍ତି ସବୁଠୁ ବେଶୀ ସୁନ୍ଦର, ସବୁ ଝିଅମାନଙ୍କ ଭିତରେ ଗୋଟେ କମ୍ପିଟିସନ ହୁଏ। ସମସ୍ତେ ନିଜ ନିଜ ମୂର୍ତ୍ତି ଆଣି ଗୋଟିଏ କୋଠିରେ ମିଳିମିଶି ପାଞ୍ଚ ପାଳି ପୂଜା ଆମେ କରୁ। ସବୁ ରବିବାର ଭୋରୁ ଆମେ ସବୁ ସାନ ବଡ ଝିଅମାନେ ମିଶି ଫୁଲ ତୋଳିବାକୁ ବାହାରୁ ଆମ ମା ମାଉସୀ ମାନଙ୍କ ସାଙ୍ଗରେ। ସାଙ୍ଗରେ ସୁରକ୍ଷା ଦେବା ପାଇଁ ଭାଇ ଏବଂ ତାଙ୍କ ସାଙ୍ଗମାନେ ବି ଥାନ୍ତି। ଭାଇ ଗୋହିର ପାଟନାଳୀରୁ ମୋ ପାଇଁ କଇଁ ଫୁଲ ତୋଳି ଆଣନ୍ତି, କାରଣ କଇଁ ଫୁଲ ମୋର ଭାରି ପସନ୍ଦ। ସକାଳ ହେଲେ ଝିଅମାନେ ପୋଖରୀକୁ ଯାଉ ବାଲୁକା ପୂଜା କରିବା ପାଇଁ। ଅବଶ୍ୟ ଏବେ ଭୁବନେଶ୍ୱରରେ ଯେହେତୁ ପୋଖରୀ ନାହିଁ, ତେଣୁ ଗୋଟିଏ କୁଣ୍ଡ ତିଆରି କରି ବାଲୁକା ପୂଜା କରୁ। ଗାଁରେ ଥିଲେ କିନ୍ତୁ ଭାରି ମଜା ହୁଏ, ଫୁଲମାଳ ଗୁନ୍ଥାରେ ପୁରା ଦିନଟା ଯାଏ, ରେଡିଓରେ ତପୋଇ ନାଟକ ଶୁଣି ଶୁଣି ଫୁଲ ଗୁନ୍ଥା ହୁଏ। ସନ୍ଧ୍ୟାବେଳକୁ ସବୁ ଝିଅମାନେ ମିଶି ଖୁଦୁରୁକୁଣୀ ବହି ଏକା ସ୍ୱରରେ ଗାଉ, ମା ମାଉସୀ ମାନେ ବସି ଶୁଣନ୍ତି। ଝୁଣା ବାସନାରେ ପୁରା ଘର ମହକୁ ଥାଏ, ଏକ ଦିବ୍ୟ ଅନୁଭବ ହୁଏ। ସବୁ ପାଳି ଅଲଗା ଅଲଗା ଭୋଗ ମା ମଙ୍ଗଳାଙ୍କୁ ଲଗା ହୁଏ। ପ୍ରଥମ ପାଳି ମକର ଚାଉଳ ଭୋଗ, ଦ୍ୱିତୀୟ ପାଳି ମୁଢି ଭୋଗ, ତୃତୀୟ ପାଳି ଚୂଡା ଭୋଗ, ଚତୁର୍ଥ ପାଳି ଖଇ ଭୋଗ ଏବଂ ଶେଷ ପାଳି ଦିନ ମଣ୍ଡାପିଠା ଭୋଗ ହୁଏ। ଭାଇ ଏବଂ ତାଙ୍କ ସାଙ୍ଗମାନେ ଓ କୁନି ପିଲାମାନେ ଅପେକ୍ଷା କରିଥାନ୍ତି ଭୋଗ ବଣ୍ଟା କେତେବେଳେ ହବ। ଏ ପୂଜାରେ ପୂଜାରୀ ହଉଛୁ ଆମେ ଝିଅମାନେ, ଭାରି ମଜା ଲାଗେ। ଆଜିକାଲି ଆଧୁନିକ ଯୁଗରେ ପ୍ରାୟତଃ ସହରୀ ଝିଅମାନେ ଏ ପୂଜା କରୁନାହାନ୍ତି, କିନ୍ତୁ ମୁଁ ସହରରେ ରହିଲେ ବି ଏ ପୂଜା କରେ, କାରଣ ଆମର ପର୍ବପର୍ବାଣୀ ଆମକୁ ଏକ ସୂତ୍ରରେ ବାନ୍ଧି ରଖେ। ଏଇ ଖୁଦୁରୁକୁଣୀ ଓଷା ଭାଇର ମଙ୍ଗଳ ପାଇଁ କରାଯାଏ, ଏଥିରେ ଭାଇ ଭଉଣୀଙ୍କ ସମ୍ପର୍କ ସୁଦୃଢ଼ ହୁଏ। ମୋ ଭାଇ ପାଇଁ ମୁଁ ଏ ପୂଜା କରେ, ଏଇ ପୂଜା ପାଇଁ ମୋ ଭାଇ ପାଞ୍ଚ ପାଳି ଯାକ ମୋ ପାଖେ ପାଖେ ରହି ସହଯୋଗ କରନ୍ତି, ଯେମିତିକି ଘର ସଜାନ୍ତି, ବଜାରରୁ ଠାକୁରଙ୍କ ପାଇଁ ବିଭିନ୍ନ ପ୍ରକାରର ଭୋଗ ରାଗ ଜିନିଷ ସବୁ କିଣି ଆଣନ୍ତି। ଏଇ ପୂଜାରେ ସିଏ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁରା ମୋ ପାଖରେ ଥାନ୍ତି। ମୁଁ ମରିବା ଯାଏଁ ଏ ପୂଜା ମୋ ଭାଇଙ୍କ ପାଇଁ କରୁଥିବି। ଯଦିଓ କୁମାରୀମାନେ ଏଇ ପୂଜା କରନ୍ତି, ମା ମଙ୍ଗଳା ତ ସମସ୍ତଙ୍କର, ତେଣୁ ନିଶ୍ଚିତ ଭାବରେ ପୂଜା ମୁଁ ଦେବି।
0: ସଙ୍କଟ ତାରିଣୀ ମା ମଙ୍ଗଳା, ଆପଣଙ୍କର ପରିବାର ପ୍ରତି କୃପା ଦୃଷ୍ଟି ରଖିଥାନ୍ତୁ ଏହି ଶୁଭକାମନା ସହ ଆଜିର କାର୍ଯ୍ୟକ୍ରମର ମୁଁ ଆପଣଙ୍କର ଉପସ୍ଥାପିକା ସୌଦାମିନୀ ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ନାରୀ ମହଲ ଏତିକିରେ ଶେଷ ହେଲା।
1: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ KYC ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ KYC ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ

ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ, ଏବଂ ଯଦି କୌଣସି ପରିବର୍ତ୍ତନ ଅଛି ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସ୍ୱଚ୍ଛତା କ୍ଷେତ୍ରରେ କାର୍ଯ୍ୟ କରିଥିବା ଓଡ଼ିଶାର ମୈଥିଲୀ ଭୂୟଙ୍କ କଲେ ପ୍ରଶଂସା। ତାସ୍କେଣ୍ଟଠାରେ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା। ବନ୍ୟା ପ୍ରଭାବିତ ନେପାଳକୁ ଭାରତ ପ୍ରଦାନ କରିଛି 68 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ। 734କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଏବଂ ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବବର୍ଗଙ୍କ ସୁସ୍ଥ ଜୀବନଶୈଳୀ, ଖୁସି ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଏହା ହେଉଛି ଏକ ସାମୂହିକ ସଂକଳ୍ପ। ନିଶାର ପ୍ରଭାବ ଯୋଗୁଁ କେବଳ ବ୍ୟକ୍ତି ନୁହେଁ ବରଂ ସମଗ୍ର ପରିବାର ଏବଂ ସମାଜ ପରିଣାମ ଭୋଗ କରିଥାନ୍ତି। ନିଶାମୁକ୍ତ ଭାରତ ଗଠନରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପ୍ରୟାସ ଜାରି ରଖିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଏଭଳି ଏକ ସାମାଜିକ ପରିବର୍ତ୍ତନ ପାଇଁ ସୃଜନଶୀଳତାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
2: ଅଭିଯାନ ଇସ୍ ସମୟ ପୁରେ ଦେଶ ମେ ତେଜି ସେ ଆଗେ ବଢ଼ ରହା ହେ। ଇସ୍କା ଲକ୍ଷ୍ୟ ବିଲକୁଲ ସାଫ ହେ, ନଶା ମୁକ୍ତ ୟୁବା। ହମାରେ ୟୁବା ବହୁତ ବଡ଼ି ସଂଖ୍ୟା ମେ ଇସ୍କା ହିସ୍ସା ବନ ରହେ ହେ। ଆଖିର ୟେ ଭାରତ କେ ୟୁବାଓ କେ ହେଲ୍ଥ ଔର ଉଜ୍ଜଳ ଭବିଷ୍ୟ କେ ଲିଏ ହି ହମାରା ସାମୂହିକ ସଂକଳ୍ପ ହେ। ମେ ଉନ ଲୋଗୋ କି ସରାହନା କରୁଙ୍ଗା ଜୋ ଡ୍ରଗ୍ସ କେ ଖିଲାଫ ଦୂସରୋ କୋ ଜାଗରୁକ କରତେ ହେ ଔର ନଶେ କି ଲତ ସେ ଜୂଝ ରହେ ଲୋଗୋ କି ମଦଦ ମେ ଆଗେ ଆତେ ହେ।
1: ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ଅଧିକ ସଶକ୍ତ ହେଉଛନ୍ତି। ଏହି ଯୋଜନାର ପ୍ରାୟ 46% ହିତାଧିକାରୀ ହେଉଛନ୍ତି ମହିଳା। ଦେଶବ୍ୟାପୀ ପ୍ରାୟ 35 ଲକ୍ଷ ମହିଳା ଏହି ଯୋଜନା ସହ ସାମିଲ ହୋଇ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ କେତେକ ମହିଳା ହିତାଧିକାରୀଙ୍କ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ବର୍ଷ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାକୁ ଏକ ସଂକଳ୍ପ ଭାବେ ଗ୍ରହଣ କଲେ ସ୍ଥାନୀୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଶ୍ରୀ ଅମରନାଥ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେଠାରୁ 400 ଟନ୍ରୁ ଅଧିକ ଅଳିଆ ସଂଗ୍ରହ କରାଯାଇ ପ୍ରକ୍ରିୟାକରଣ କରାଯାଇଛି। ଏ ଅବସରରେ ଶ୍ରୀ ମୋଦି ଓଡ଼ିଶାର ଦେବ୍ରିଗଡ଼ ଅଞ୍ଚଳର ଧଡ଼କୁସୁମର ମୈଥିଲୀ ଭୂୟଙ୍କ ପ୍ରଶଂସା କରିଛନ୍ତି। ଜୀବନରେ ସମୃଦ୍ଧି ହାସଲ କରିବା ସହ ପ୍ରକୃତିର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବା ସମ୍ଭବ ବୋଲି ସେ ପ୍ରମାଣ କରିଛନ୍ତି।
2: ଓଡ଼ିଶା କେ ଦେବ୍ରିଗଡ଼ ମେ ଗାଁ ହେ ଧୋଡ୍ରୋ କୁସୁମ। କୁଛ ସାଲ ପହଲେ ତକ ଇସ୍ ଗାଁ କି ମୈଥିଲୀ ଭୂଏ ଜୀ ହର ଦିନ ଜଙ୍ଗଲ ଜାତି ଥି, କଭି ଜଲାବନ କି ଲକଡ଼ି ଲେନେ, କଭି ମହୁଆ ଔର କେନ୍ଦୁ ପତ୍ତା ଚୁନନେ, ତୋ କଭି ବାଁସ କି କୋପଲେ ଔର ଦୂସରୀ ବନୁପଜ ଲାନେ। ଉନକେ ଔର ଵହାଁ କେ ଅନେକ ପରିବାରୋ କି ବହୁତ ସି ଜରୁରତେ ଇସି ଜଙ୍ଗଲ ସେ ପୁରୀ ହୋତି। ଲେକିନ ଫିର ମୈଥିଲୀ ଜୀ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଯୁବବର୍ଗଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏକ ସାମୂହିକ ସଂକଳ୍ପ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପ୍ରତି ସମର୍ପଣ ପାଇଁ ଡେବ୍ରିଗଡ଼ର ମୈଥିଲି ଭୂୟେକୁ କଲେ ପ୍ରଶଂସା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କ ଭରଣପୋଷଣ ରାଶି ପ୍ରଦାନରେ ଅବହେଳା କରୁଥିବା ପୁରୁଷ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଆରମ୍ଭ ହେବ ସମ୍ବନ୍ଧ ଅଭିଯାନ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଆଜି ଭାବ ବିନିମୟ କରି ଶ୍ରୀ ମୋଦି କହିଛନ୍ତି, ନିଶାମୁକ୍ତ ଯୁବ ଏବଂ ନିଶାମୁକ୍ତ ଭାରତ

0: କେବଳ ଏକ ଅଭିଯାନରେ ସୀମିତ ହୋଇ ରହିନାହିଁ ବରଂ ବହୁ ସଂଖ୍ୟାରେ ଯୁବପିଢ଼ି ଏଥିରେ ସାମିଲ ହୋଇଛନ୍ତି। ଦେଶର ଯୁବବର୍ଗଙ୍କ ସୁସ୍ଥ ଜୀବନଶୈଳୀ, ଖୁସି ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଏହା ହେଉଛି ଏକ ସାମୁହିକ ସଂକଳ୍ପ। ନିଶାର ପ୍ରଭାବ ଯୋଗୁଁ କେବଳ ବ୍ୟକ୍ତି ନୁହେଁ ବରଂ ସମଗ୍ର ପରିବାର ଏବଂ ସମାଜ ପରିଣାମ ଭୋଗ କରିଥାନ୍ତି। ନିଶାମୁକ୍ତ ଭାରତ ଗଠନରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପ୍ରୟାସ ଜାରି ରଖିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି।
1: ନଶା ମୁକ୍ତ ୟୁବା ହମାରି ୟୁବା ବହୁତ ବଡ଼ି ସଂଖ୍ୟା ମେ ଇସକା ହିସ୍ସା ବନ ରହେ ହୈଁ। ଆଖିର ୟହ ଭାରତ କେ ୟୁବାଓଁ କେ ହେଲ୍ଥ ଔର ଉଜ୍ଜ୍ୱଳ ଭବିଷ୍ୟ କେ ଲିଏ ହି ହମାରା ସାମୁହିକ ସଂକଳ୍ପ ହୈ। ମେ ଉନ ଲୋଗୋଁ କି ସରାହନା କରୁଙ୍ଗା ଯୋ ଡ୍ରଗ୍ସ କେ ଖିଲାଫ ଦୂସରୋଁ କୋ ଜାଗରୁକ କରତେ ହୈଁ ଔର ନଶେ କି ଲତ ସେ ଜୂଝ ରହେ ଲୋଗୋଁ କି ମଦଦ ମେ ଆଗେ ଆତେ ହୈଁ।
0: ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ଅଧିକ ସଶକ୍ତ ହେଉଛନ୍ତି। ଦେଶବ୍ୟାପୀ ପ୍ରାୟ 35 ଲକ୍ଷ ମହିଳା ଏହି ଯୋଜନା ସହ ସାମିଲ ହୋଇ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ କେତେକ ମହିଳା ହିତାଧିକାରୀଙ୍କ ଉପରେ ଆଲୋକପାତ କରିଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଛତାକୁ ଏକ ସଂକଳ୍ପ ଭାବେ ଗ୍ରହଣ କଲେ ସ୍ଥାନୀୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଏହି ଅବସରରେ ଶ୍ରୀ ମୋଦି ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ଡେବ୍ରିଗଡ଼ ଅଞ୍ଚଳର ଧୋଡ଼ କୁସୁମର ମୈଥିଲି ଭୂଏ ଉପରେ ଆଲୋକପାତ କରିଛନ୍ତି। ଜୀବନରେ ସମୃଦ୍ଧି ହାସଲ କରିବା ସହ ପ୍ରକୃତିର ସୁରକ୍ଷା ପାଇଁ ନିଜକୁ ସମର୍ପି ଦେବା ସମ୍ଭବ ବୋଲି ମୈଥିଲି ପ୍ରମାଣିତ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଓଡ଼ିଶା କେ ଦେବ୍ରିଗଡ଼ ମେ ଗାଁ ହେ ଧୋଡ୍ରୋ କୁସୁମ ଗାଁ କି ମୈଥିଲି ଭୂଏ ଜୀ ହର ଦିନ ଜଙ୍ଗଲ ଜାତି ଥି ଉନକେ ଔର ଵହାଁ କେ ଅନେକ ପରିବାର କି ବହୁତ ସି ଜରୁରତେ ଇସି ଜଙ୍ଗଲ ସେ ପୂରି ହୋତି। ଲେକିନ ଫିର ମୈଥିଲି ଜୀ ଦେବ୍ରିଗଡ଼ ଇକୋ ଟୁରିଜମ ସେ ଜୁଡି ୟହାଁ ସେ ଜଙ୍ଗଲ କେ ସାଥ ଉନକା ରିସ୍ତା ଏକ ନଈ ଦିଶା ମେ ବଦଲ ଗୟା।
0: ମୈଥିଲି ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ସହ ଜଙ୍ଗଲ ସଂରକ୍ଷଣ କରୁଛନ୍ତି। ପ୍ରକୃତି ସଂରକ୍ଷଣ ସହ ଜୀବିକା ରୋଜଗାରର ଏହି ମଡେଲ ଓଡ଼ିଶା ନାରୀଶକ୍ତିର ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି। ଏ ସମ୍ପର୍କରେ ଶ୍ରୀମତୀ ଭୂଏ କହିଛନ୍ତି,
2: ଆମେ ଜଙ୍ଗଲ କେ ନିର୍ଭର କରୁଥିଲୁ। 2023 ଇକୋ ଟୁରିଜମ ଡେବ୍ରିଗଡ଼ରେ ମୁଁ ଜଏନ୍ କଲି, ସେଦିନ ଆମର ପରିବାରଟା ଭଲ ଚଲୁ। ଲୋକମାନେ ତାର କହିଲେ କି ନାଇଁ ଆମେ ବି ଯାଇକରି ଡେବ୍ରିଗଡ଼ରେ କାମ କରମୁ ବୋଲିକରି ସେମାନେ ଆଗ୍ରହ କଲେ। ଆର ପ୍ରଧାନମନ୍ତ୍ରୀ ସାର୍କୁ ତ ମୁଁ ପହିଲା ଧନ୍ୟବାଦ ଦେବାରକେ ଚାହୁଁଛି ଯେ ମୋର ନାଁଟା ସେମାନେ ଧରିଲି, ସେଥିଲାଗି ମୁଁ ବେଶୀ ଖୁସି ଅଛେ।
0: ଶ୍ରୀ ମୋଦି ମିଶନ ଶକ୍ତି ସ୍ୟାଟ୍କୁ ନେଇ କହିଛନ୍ତି ଏଭଳି ପ୍ରୟାସ କନ୍ୟା ସନ୍ତାନଙ୍କର ମହାକାଶ କ୍ଷେତ୍ରର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଉଛି। 108 ଦେଶର ପାଖାପାଖି 12,000 କନ୍ୟା ସନ୍ତାନ ନବସୃଜନ କ୍ଷେତ୍ରରେ ଏହି ମିଶନ ଅଧୀନରେ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଶିଖିବାର ସୁଯୋଗ ପାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାଧୀନତା ଦିବସ ଏବଂ ଜାତୀୟ ମହାକାଶ ଦିବସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଛି। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଅଧିକ ସଶକ୍ତ କରିଛି। ଚଳିତ ବର୍ଷ ବନ୍ଦେ ମାତରମ୍ର 150ତମ ବାର୍ଷିକ ପାଳନ ହେଉଥିବାରୁ ହର୍ ଘର୍ ତିରଙ୍ଗା ଅଭିଯାନ ସ୍ୱତନ୍ତ୍ର ଥିଲା। ଚଳିତ ବର୍ଷ 8 କୋଟିରୁ ଅଧିକ ତିରଙ୍ଗା ସେଲ୍ଫି ଅପଲୋଡ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ପାଳିତ ହୋଇଥିବା ସୂର୍ଯ୍ୟପଥ ତ୍ରିରଙ୍ଗା ପଦକ୍ଷେପ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋଚନା କରିଛନ୍ତି। ଆଗାମୀ ପାର୍ବଣ ଋତୁରେ ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଗଣେଶ ପୂଜା ଆଦି ପଡୁଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପାର୍ବଣ ଋତୁରେ ଭୋକାଲ ଫର ଲୋକାଲକୁ ଆପଣେଇବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କୁ ଭରଣପୋଷଣ ଦେଉନଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ମହିଳା କିମ୍ବା ସନ୍ତାନ ସନ୍ତତିଙ୍କ ପାଇଁ ଭରଣପୋଷଣ ଦେଉନଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ଦରମାରୁ ଅର୍ଥ କାଟି ପ୍ରଦାନ କରିବାକୁ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରୀ କର୍ମଚାରୀ ହୋଇ ଅଦାଲତର ଅବମାନନା କରିବା ଏବଂ ପତ୍ନୀ ଓ ପିଲାଙ୍କ ପ୍ରତି ଅବିଚାର ଆଦୌ ଗ୍ରହଣୀୟ ନୁହେଁ। ଆଗାମୀ ଦିନରେ ଏ ସମ୍ପର୍କିତ ମାମଲାକୁ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥାରେ ଯୋଡ଼ାଯାଇ ଆହୁରି ଉନ୍ନତ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ସରକାର ଆଉ 7 ଦିନ ବୃଦ୍ଧି କରିଛନ୍ତି। ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପଞ୍ଜୀକରଣ ଅବଧି ଆସନ୍ତାକାଲି ଶେଷ ହେଉଥିବାବେଳେ ଏହା ଆଉ 7 ଦିନ ବୃଦ୍ଧି ପାଇଛି। ନେଟ୍ୱର୍କ ସମସ୍ୟା ଯୋଗୁଁ ଅନେକ ଚାଷୀ ପଞ୍ଜୀକରଣ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ 17 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଦିନ ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 20 ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50 କୃଷି ସେବା କେନ୍ଦ୍ର, 46 ଖାଉଟି କେନ୍ଦ୍ର ଏବଂ 200 ଜନସେବା କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବେ। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମ୍ରେ ଜଣଙ୍କୁ ସମବାୟ ସଦସ୍ୟ କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବାର

ଲକ୍ଷ୍ୟ ନେଇ ସଦସ୍ୟତା ଅଭିଯାନ ସମ୍ବନ୍ଧ ଆରମ୍ଭ କରାଯିବ। ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ୍ ଆପ୍ଲିକେସନ୍ର ଶୁଭାରମ୍ଭ ହେବ। ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍ ଚାଷୀ ସଦସ୍ୟମାନଙ୍କୁ ସରକାର ଲାଭାଂଶ ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ 180 ପ୍ୟାକ୍ସ ଓ ଲ୍ୟାମ୍ପସ୍ର ପାଖାପାଖି 3 ଲକ୍ଷରୁ ଅଧିକ ହିତାଧିକାରୀ 14 କୋଟି ଟଙ୍କା ଲାଭାଂଶ ପାଇବେ। ରାଜ୍ୟ ସରକାର ମଧ୍ୟ ଅଂଶୀଦାର ଭାବେ 4,22,00,000 ଟଙ୍କା ପାଇବେ। ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ଭିତ୍ତିଭୂମି ଥିବା 100 ମଡେଲ ମଣ୍ଡି ସ୍ଥାପିତ ହେବ। ପ୍ରଥମ ପର୍ଯ୍ୟାୟରେ କ୍ୟାବିନେଟ୍ରେ ଅନୁମୋଦିତ ହୋଇଥିବା 38 ମଡେଲ ମଣ୍ଡି ମଧ୍ୟରୁ ମଙ୍ଗଳବାର ଦିନ କଟକରେ 2, ଖୋର୍ଦ୍ଧା ଏବଂ ପୁରୀରେ 1 ଲେଖାଏଁ ମୋଟ 4 ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଭୁବନେଶ୍ୱର ଗୋଠପାଟଣା ମୌଜାରେ ଖୁବ୍ ଶୀଘ୍ର ସମନ୍ୱିତ ବିଶ୍ୱସ୍ତରୀୟ ସ୍ୱୋର୍ଟସ୍ କମ୍ପ୍ଲେକ୍ସ ଷ୍ଟାଡିୟମ୍ ନିର୍ମାଣ ହେବା ନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରନ୍ଦ ସୂଚନା ଦେଇଛନ୍ତି। ଏଥିପାଇଁ ଜମି ଅଧିଗ୍ରହଣ କାମ ଆଗେଇ ଚାଲିଛି। ଖୁବ୍ ଶୀଘ୍ର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏଥିସହ କ୍ରୀଡ଼ାମନ୍ତ୍ରୀ କହିଛନ୍ତି ରାଜ୍ୟର 314 ବ୍ଲକ୍ରେ କ୍ରୀଡ଼ା ଭିତ୍ତିଭୂମି କାର୍ଯ୍ୟରେ ଅଗ୍ରଗତି ପରିଲକ୍ଷିତ ହୋଇଛି। 4,124 କୋଟି ଟଙ୍କା ବ୍ୟୟରେ ବ୍ଲକ୍ସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ହାତକୁ ନିଆଯାଇଛି ବୋଲି ଶ୍ରୀ ସୁରଜ କହିଛନ୍ତି। ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡମ୍ବରୁ ମାଝୀଙ୍କର 86 ବୟସରେ ପରଲୋକ ହୋଇଛି। ଆଜି ସକାଳ ପ୍ରାୟ 5 ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀ ମାଝୀଙ୍କ ମରଶରୀରକୁ ତାଙ୍କ ପୈତୃକ ଗ୍ରାମ ତେନ୍ତୁଳି ଖୁଣ୍ଟି ବ୍ଲକ୍ର ଚିତ୍ରକୋଟଠାରେ ନିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଜିଲ୍ଲା ପୁଲିସ୍ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଶ୍ରୀ ମାଝୀଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ ଖରସ୍ରୋତା ଓ ବୈତରଣୀ ନଦୀର ବନ୍ୟାଜଳ ହ୍ରାସ ପାଇଛି। ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଜରିଆରେ ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଉଛି। ପଶୁମାନଙ୍କ ଲାଗି 300 ମେଟ୍ରିକ୍ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ଅଂଶବିଶେଷ ଭାବେ ଦେଶବ୍ୟାପୀ ସଣ୍ଡେ ଅନ୍ ସାଇକେଲ୍ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ର୍ୟାଲି ଆୟୋଜିତ ହୋଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରତିଯୋଗୀମାନେ ବହୁ ସଂଖ୍ୟାରେ ସାଇକେଲ୍ ର୍ୟାଲିରେ ଯୋଗ ଦେଇଥିଲେ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ପ୍ରତିଯୋଗୀଙ୍କ ସହ ସାଇକେଲ୍ ଚାଳନା କରିଥିଲେ। ନୟାଗଡ଼ ପୁଲିସ୍ ପକ୍ଷରୁ ଆଜି ଏକ ସାଇକେଲ୍ ର୍ୟାଲିର ଆୟୋଜିତ ହୋଇଥିଲା। ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍କରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ରାଜ୍ୟରେ 3 ଧରି ପାଳନ କରାଯାଉଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ 2026ର ତୃତୀୟ ତଥା ଉଦ୍ଯାପନୀ ସମାରୋହ ପାଳିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ସାଇକେଲ୍ ର୍ୟାଲିକୁ ଜିଲ୍ଲାପାଳ ନୃପରାଜ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବୌଦ୍ଧ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ସମାରୋହ ଅବସରରେ ଏକ ସାଇକେଲ୍ ର୍ୟାଲିର ଆୟୋଜିତ ହୋଇଥିଲା। ଭଦ୍ରକଠାରେ ଆୟୋଜିତ ଜାତୀୟ କ୍ରୀଡ଼ା ଦିବସର ଉଦ୍ଯାପନୀ ଉତ୍ସବରେ ସାଇକେଲ୍ ମାରାଥନକୁ ଅତିରିକ୍ତ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଯୁବବର୍ଗଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏକ ସାମୁହିକ ସଂକଳ୍ପ ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପ୍ରତି ସମର୍ପଣ ପାଇଁ ଡେବ୍ରିଗଡ଼ର ମୈଥିଲି ଭୂୟାଙ୍କୁ କଲେ ପ୍ରଶଂସା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କ ଭରଣପୋଷଣ ରାଶି ପ୍ରଦାନରେ ଅବହେଳା କରୁଥିବା ପୁରୁଷ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଆରମ୍ଭ ହେବ ସମ୍ବନ୍ଧ ଅଭିଯାନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ। ବାଲେଶ୍ୱର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ସମୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, କଣ୍ଠରେ ତାଙ୍କର ରଘୁନାଥ ରାଉତଙ୍କ ରଚନା।

ଶ୍ରୋତାବନ୍ଧୁ, ଏଇଠି ରଖୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ନମ୍ରତା ମହାନ୍ତି ଏବଂ ଶିବା। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଶ୍ୱେତଲିନା, କଣ୍ଠରେ ତାଙ୍କର ମନୋଜ ଏବଂ ବାଦଲଙ୍କର ରଚନା।

ଆସାମରେ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଆପଣ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 06792254100। ସୂଚନାଟି ଏତିକିରେ ଶେଷ ହେଲା।

ଶ୍ରୋତାବନ୍ଧୁ ଶୁଣନ୍ତୁ, ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କରେ ଏକ ସୂଚନା। ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି, ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ। ସୂଚନାଟି ଏତିକିରେ ଶେଷ ହେଲା।

ସ୍ୱତନ୍ତ୍ର ସୀମାନ୍ତ ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ସମ୍ପର୍କରେ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରକ୍ତଘାତ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ଗୁଡ଼ିକ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: କେତେ ବାରଣ କରିବି, ପୁରୁଣା ଟାୟାର ରଖ ନାହିଁ, ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ, ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ, ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ। ଏଇ ଦେଖ ମଶାରୀ ଟେକା ହେଇଛି ଶୋଇଛି, କଣ ଗୋଡ଼ ହାତର ହାଡ଼ ଗଣ୍ଠି ବିନ୍ଧା ହେଉଛି, ଦେହରେ ତ ନାଲି ଦାଗ, ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା। ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର।
2: ମୁଁ ନିଧି ମଉସା, ଏବେ ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ ତାହାରି ଲକ୍ଷଣ।

0: ଆପଣଙ୍କ ଚାହା
1: ଇଏମ୍ଆଇ ଭଡ଼ା କେମିତି ମ୍ୟାନେଜ୍ କରିବି?
0: ଗୋଟେ ଉପାୟ ଅଛି, ଭଲ ପଇସା ମିଳିବ।
1: କେମିତି?
0: ନିଜ ବ୍ୟାଙ୍କ ଡିଟେଲ୍ସ ଦେଇଦିଅ, କିଛି ଲୋକ ପଇସା ପଠେଇବେ, ସେମାନଙ୍କ କହିବା ଆକାଉଣ୍ଟରେ ଟ୍ରାନ୍ସଫର କରିଦିଅ, କମିଶନ ମିଳିବ।
1: ଏତେ ସହଜ?
0: କଣ ସହଜ, ଏହା ମନି ମିଲ୍ ଅଟେ। ବେଆଇନ ପଇସା ଅନ୍ୟ ଆକାଉଣ୍ଟ ଦ୍ୱାରା ସ୍ଥାନାନ୍ତରିତ କରିଥାନ୍ତି, ଏହା ଅପରାଧ, ଜେଲ ହେଇପାରେ।
1: ନା ଭାଇ ନା, ନିଜ ବ୍ୟାଙ୍କ ଆକାଉଣ୍ଟ କୁ ସୁରକ୍ଷିତ ରଖନ୍ତୁ, କାହାକୁ ବି ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। ଆର୍ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ମଶାରୀ ଟାଣି ଶୋଇଛି କୁନା,
4: ମଶା ମାନଙ୍କୁ ଆସିବା ମନା।
3: ପରିବେଶ ହେଲେ ସଫା ସୁତର,
5: ମ୍ୟାଲେରିଆକୁ ଆଉ ନଥିବ ଡର।
3: ବଢିଆ ବଢିଆ, ସବୁବେଳେ ଏଇ କଥାଟି ମନେ ରଖିବ, ଆମ ଘରର ଆଖପାଖ ଅଞ୍ଚଳ ସଫା ସୁତୁରା ରଖିବ। ଆମ ସ୍କୁଲ ହଷ୍ଟେଲ ହଉ ବା ଘର, ମ୍ୟାଲେରିଆରୁ ରକ୍ଷା ପାଇବାକୁ ହେଲେ ସବୁଦିନେ ନିଶ୍ଚିତ ମଶାରୀ ଟାଣି ଶୋଇବ, ଆଉ ବିଶେଷ କରି ଗର୍ଭବତୀ ମହିଳା ଆଉ ଛୋଟ ଛୋଟ ପିଲାମାନେ।
6: ସାର, ଆଶା ଦିଦି ଆମ ଘରେ ଆଉ ସ୍କୁଲରେ ଏଲ୍ଏଲ୍ଆଇନ୍ ମଶାରୀ ଦେଇଛନ୍ତି, ସେ ମଶାରୀ କଣ ଅଲଗା କି ସାର?
3: ଏହା ସବୁଠୁ ଭଲ ମଶାରୀ, ଏଲ୍ଏଲ୍ଆଇଏନ୍ ମାନେ ଲଙ୍ଗ ଲାଷ୍ଟିଂ ଇନ୍ସେକ୍ଟିସାଇଡାଲ ନେଟ୍, ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ବୁଢା ମଶାରୀ। ଏ ମଶାରୀ ଟାଣି ଶୋଇଲେ ମ୍ୟାଲେରିଆ ମଶା ଆଉ କାମୁଡ଼ି ପାରିବେ ନାହିଁ।
4: ସାର, ମୁଁ ସବୁଦିନ ମଶାରୀ ଟାଣି ଶୋଇବି, ଆଉ ସମସ୍ତଙ୍କୁ ମଶାରୀ ଟାଣି ଶୋଇବାକୁ କହିବି।
3: ସବୁଦିନ ଶୋଇଲା ବେଳେ ମଶାରୀ ଟାଣି ଶୁଅନ୍ତୁ, ଆଉ ମ୍ୟାଲେରିଆରୁ ରକ୍ଷା ପାଆନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମାଜିକ ପରିବର୍ତ୍ତନରେ ଜନଭାଗିଦାରିତାର ଗୁରୁତ୍ୱ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପାଇଁ ଡେବ୍ରିଗଡ଼ ଅଞ୍ଚଳର ମୈଥିଲି ଭୂଏଙ୍କ କଲେ ପ୍ରଶଂସା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ଆଉ 7 ଦିନ ବୃଦ୍ଧି କଲେ ସରକାର। ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 137ତମ ସଂସ୍କରଣରେ

0: ଦେଶର ବିଭିନ୍ନ ପ୍ରେରଣାଦାୟୀ ପଦକ୍ଷେପ ଓ ବ୍ୟକ୍ତିତ୍ୱଙ୍କ ଉଦାହରଣ ଦେଇ ସାମାଜିକ ପରିବର୍ତ୍ତନରେ ଜନଭାଗିଦାରିତାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନକୁ ଅଧିକ ଗତିଶୀଳ କରିବା ଲାଗି ଯୁବପିଢ଼ି ଛାତ୍ରଛାତ୍ରୀ କଳାକାର ଓ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ନିଶା ବିରୋଧୀ ସଚେତନତା ପାଇଁ ଗୀତ ନାଟକ ଓ ସୃଜନଶୀଳ ବିଷୟବସ୍ତୁ ପ୍ରସ୍ତୁତ କରିବା ସହ ନଶାମୁକ୍ତ ୟୁବ ହ୍ୟାସ୍ଟ୍ୟାଗ୍ରେ ଏହାକୁ ସେୟାର କରିବାକୁ ଶ୍ରୀ ମୋଦି କହିଛନ୍ତି। ସ୍ୱଚ୍ଛତା ଅଭିଯାନର ଉଦାହରଣ ଦେଇ ଶ୍ରୀ କ୍ଲିନ୍ ଅପ୍ ପଟୁଆଇ ପଦକ୍ଷେପ ଏବଂ ଅମରନାଥ ଯାତ୍ରା ସମୟରେ ସ୍ୱଚ୍ଛତା ପାଇଁ ହୋଇଥିବା ଜନସହଭାଗିତାର ପ୍ରଶଂସା କରିଛନ୍ତି। ଓଡ଼ିଶାର ଡିବ୍ରିଗଡ଼ ଅଞ୍ଚଳର ଧୋଡ୍ରା କୁସୁମ ଗାଁର ମୈଥିଲି ଭୂଏଙ୍କ ପ୍ରେରଣାଦାୟୀ କାହାଣୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ରେ ସ୍ଥାନିତ କରିଛନ୍ତି। ଜଙ୍ଗଲ ସୁରକ୍ଷା ସହ ଜୀବିକାର ନୂଆ ଦିଗ ଆପଣାଇଥିବା ମୈଥିଳିଙ୍କ ପ୍ରେରଣାରେ ଏବେ 60ରୁ ଅଧିକ ମହିଳା ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସଂରକ୍ଷଣ, ତୃଣଭୂମି ବିକାଶ ଓ ଇକୋ ଟୁରିଜିମ୍ରେ ସାମିଲ ହୋଇଛନ୍ତି। ପ୍ରକୃତି ସୁରକ୍ଷା ସହ ସମୃଦ୍ଧି ସମ୍ଭବ ବୋଲି ସେମାନେ ପ୍ରମାଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ମହିଳା ସଶକ୍ତିକରଣ ପାଇଁ ପିଏମ୍ ସ୍ୱନିଧି ଯୋଜନାର ଭୂମିକା ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଯୋଜନାର ପ୍ରାୟ 46% ହିତାଧିକାରୀ ମହିଳା ହୋଇଥିବା ବେଳେ ପ୍ରାୟ 35 ଲକ୍ଷ ମହିଳା ଏହା ମାଧ୍ୟମରେ ନିଜ ବ୍ୟବସାୟ ବୃଦ୍ଧି କରିଛନ୍ତି।
1: ଦେଶଭର ମେ ଲଗଭଗ 35 ଲକ୍ଷ ମହିଳା ଇସ୍ ଯୋଜନା ସେ ଜୁଡ଼କର ଅପନେ କାରୋବାର କୁ ଆଗେ ବଢ଼ା ରହି ହେ। ଗାଜିଆବାଦ କି ବବିତା ଶର୍ମା ଜୀ ଇସକା ବହୁତ ଅଚ୍ଛା ଉଦାହରଣ ହେ। ପୂଜା କି ସାମଗ୍ରୀ କା ଏକ ଛୋଟା ସା ଷ୍ଟଲ ଲଗାତି ଥି, ଓ ଅପନେ ପରିବାର କି ଆଜୀବିକା ମେ ହାତ ବଣ୍ଟାତି ଥି। ପିଏମ୍ ସ୍ୱନିଧି ସେ ଉନ୍ହେ ଆର୍ଥିକ ମଦଦ ମିଲି, ଓର ଧୀରେ ଧୀରେ ସଡକ କିନାରେ କା ଉନକା ଛୋଟା ସା ଷ୍ଟଲ ଏକ ଦୁକାନ ମେ ବଦଲ ଗୟା।
0: ଆଗାମୀ ପର୍ବପର୍ବାଣୀରେ ଭୋକାଲ ଫର ଲୋକାଲ ଭାବନାକୁ ଆପଣାଇ ଭାରତରେ ନିର୍ମିତ ସାମଗ୍ରୀ କିଣିବା ଏବଂ ଆତ୍ମନିର୍ଭର ଭାରତ ଗଠନରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
1: ତ୍ୟୋହାରୋ କେ ଇସ୍ ମୌସମ ମେ ମୈଁ ଏକ ବାର ଫିର ଆପସେ ଭୋକାଲ ଫର ଲୋକାଲ କା ଆଗ୍ରହ ଦୋହରାଉଙ୍ଗା। ଅର ଭୋକାଲ ଫର ଲୋକାଲ କା ମତଲବ କେବଲ ମିଟି କେ ଦିଏ ଖରିଦନା ନହିଁ ହେ, ଇସକା ଭିଜନ ବହୁତ ବଡ଼ା ହେ। ହମ ଅପନେ ଘର କେ ଲିଏ ଜୋ ଭି ସାମାନ ଖରିଦତେ ହେ ଉସେ ଏକ ବାର ଜରୁର ଦେଖ ଲେ କି ଓ ଭାରତ ମେ ବନା ହୋ। ଭାରତ କେ ଆତ୍ମନିର୍ଭର ବନନେ କା ମାର୍ଗ ଭାରତ ମେ ବନି ଚିଜୋ ପର ଗର୍ବ କରନେ ସେ ହି ପ୍ରଶସ୍ତ ହୋଗା।
0: ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନକୁ ଦେଶବାସୀଙ୍କ ପାଇଁ ପ୍ରେରଣାର ଅସରନ୍ତି ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ପୀଠ ପରିସରରେ ମୁଖ୍ୟମନ୍ତ୍ରୀ ମନ୍ କି ବାତ୍ର 137ତମ ସଂସ୍କରଣ ଶୁଣିବା ପରେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ୱ ମିଳିଛି। ଓଡ଼ିଶାର ଇତିହାସ, ପ୍ରାକୃତିକ ପରିବେଶ, କଳା ଓ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଓଡ଼ିଆ ଲୋକଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖକୁ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଗୌରବମୟ ଇତିହାସ ଜାତୀୟ ସ୍ତରରେ ପୁନର୍ଜୀବିତ ହୋଇଛି ବୋଲି କହିଛନ୍ତି। ରାଜ୍ୟରେ ଶିକ୍ଷା ଓ ସୂଚନା ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡ଼ଭାନ୍ସଡ୍ କମ୍ପ୍ୟୁଟିଂର ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ଓ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ କେନ୍ଦ୍ରର ସମ୍ପ୍ରସାରଣ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଏହି ଦୁଇଟି ସଂସ୍ଥା ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶକୁ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ହବ୍ ଭାବେ ଗଢ଼ି ତୋଳିବାରେ ଏହା ସହାୟକ ହେବ ବୋଲି ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପୁଷ୍ଟି ମିଶନର କାର୍ଯ୍ୟାନ୍ୱୟନ ଓ ରଣନୀତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ବିଶେଷକରି 18ଟି ଜିଲ୍ଲାରେ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିବା ନିଷ୍ପତ୍ତି ହୋଇଛି। ଏଥିରେ ରାଜ୍ୟରେ ପୁଷ୍ଟିହୀନତାକୁ ଦୂର କରିବା, ଡିଜିଟାଲ ନିରୀକ୍ଷଣ ସେବା ପ୍ରଦାନକୁ ସୁଦୃଢ଼ କରିବା ସହ ସମୃଦ୍ଧ ଅଙ୍ଗନୱାଡ଼ି ଯୋଜନାରେ କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ କରିବା ଆଦି ସମ୍ପର୍କରେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ରାଜ୍ୟରେ ମାତୃ ଓ ଶିଶୁଙ୍କ ପୋଷଣରେ ଉନ୍ନତି ଆଣିବା ସହ ପୁଷ୍ଟିହୀନତା ଦୂରୀକରଣ ପାଇଁ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ସରକାର ଆଉ 7 ଦିନ ବୃଦ୍ଧି କରିଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପଞ୍ଜୀକରଣ ଅବଧି ଆସନ୍ତାକାଲି ଶେଷ ହେଉଥିବା ବେଳେ ଏହାକୁ ଆଉ 7 ଦିନ

ବୃଦ୍ଧି କରାଯାଇଛି। ନେଟୱାର୍କ ସମସ୍ୟା ଯୋଗୁଁ ଅନେକ ଚାଷୀ ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ 17 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ 19 ଲକ୍ଷରୁ ଅଧିକ ଚାଷୀ ଏଥିଲାଗି ପଞ୍ଜୀକରଣ କରିଥିଲେ। ତେବେ ଯେଉଁଠାରେ ନେଟୱାର୍କ ସମସ୍ୟା ରହିଛି ସେଠାରେ ବୈଷୟିକ ଟିମ୍ ସହ ଯୋଗାଯୋଗ ରକ୍ଷା କରାଯାଇ ସମସ୍ୟାର ସମାଧାନ କରାଯାଉଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଦିନ ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 20ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50ଟି କୃଷି ସେବା କେନ୍ଦ୍ର, 46ଟି ଖାଉଟି କେନ୍ଦ୍ର ଏବଂ 200ଟି ଜନସେବା କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବା ସହ 3ଟି ଗୋଦାମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତିକମ୍ରେ ଜଣକୁ ସମବାୟ ସଦସ୍ୟ କରିବାର ଲକ୍ଷ୍ୟ

0: ପ୍ରତ୍ୟେକ ପରିବାରରୁ ଅତିକମ୍ରେ ଜଣକୁ ସମବାୟ ସଦସ୍ୟ କରିବାର ଲକ୍ଷ୍ୟ କରାଯାଇଛି। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବାର ଲକ୍ଷ୍ୟ ନେଇ ସଦସ୍ୟତା ଅଭିଯାନ ସମ୍ବନ୍ଧ ଆରମ୍ଭ କରାଯିବ। ରାଜ୍ୟ ସରକାର ଉନ୍ନତ ଭିତ୍ତିଭୂମି ଥିବା 100ଟି ଆଦର୍ଶ ମଣ୍ଡି ସ୍ଥାପନ କରିବେ। ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ଶୁଭାରମ୍ଭ ହେବ। ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପ୍ୟାକ୍ସ ଏବଂ ଲାମ୍ପସ୍ ଚାଷୀ ସଦସ୍ୟମାନଙ୍କୁ ସରକାର 14 କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବେ। ଦରମା ଓ ଭତ୍ତା ସମ୍ପର୍କିତ ସଂସଦୀୟ ଯୁଗ୍ମ କମିଟି ଆଜି ଭୁବନେଶ୍ୱର ଗସ୍ତରେ ଆସି ରାଜ୍ୟ ବିଧାନସଭା ସଦସ୍ୟମାନଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା ସମ୍ପର୍କରେ ଆଲୋଚନା କରିଛନ୍ତି। ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ବିଧାନସଭାର ସଚିବ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ପୂର୍ବତନ ବିଧାୟକଙ୍କ ପେନ୍ସନ୍ ଓ ଭତ୍ତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା ଓ ଆନୁଷଙ୍ଗିକ ଭତ୍ତା ସମ୍ପର୍କିତ ବିବରଣୀ ଉପସ୍ଥାପନ କରାଯାଇଥିଲା। ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ 2 ଦିନ ମଧ୍ୟରେ 19 ଜଣ ସ୍କ୍ରବ୍ ଟାଇଫସ୍ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତକାଲି 43 ନମୁନା ମଧ୍ୟରୁ 12 ନମୁନା ପଜିଟିଭ୍ ଚିହ୍ନଟ ହୋଇଛି। ପୂର୍ବରୁ ଅନ୍ୟ 7 ଜଣ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନଟବରପୁର ଶାସନସ୍ଥିତ ବେଦଶାସ୍ତ୍ର ପାଠଶାଳା ପରିସରରେ ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସଂସ୍କୃତ ଭାଷାର ସମୃଦ୍ଧ ପରମ୍ପରା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟର 12 ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ 5 ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ପ୍ରବଳ ବର୍ଷା ହେବା ନେଇ 10 ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବାବେଳେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଅନ୍ୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଓ ତତ୍ସଂଲଗ୍ନ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମାଜିକ ପରିବର୍ତ୍ତନରେ ଜନଭାଗିଦାରୀର ଗୁରୁତ୍ୱ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପାଇଁ ଦେବୀରଗଡ଼ ଅଞ୍ଚଳର ମୈଥିଲି ଭୂୟାଙ୍କ କଲେ ପ୍ରଶଂସା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ଆଉ 7 ଦିନ ବୃଦ୍ଧି କଲେ ସରକାର। ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଭାଇ ଏତେ ଦିନ ପରେ।
2: ହଁ ଭାଇ, ଆରେ ଶୁଣ, ଦାଢି କାଟିବାକୁ କେତେ ଲାଗିବ?
1: ଆରେ ସେଇ ଆମର 60 ଟଙ୍କା।
2: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାଶ ଅଛି।
1: ତ ଦେଖ, 2 ଉପାୟ ଅଛି। ପ୍ରଥମ, ଅଧା ଦାଢି କାଟି ପାରିବ।
2: ଆଉ ଅନ୍ୟଟା?
1: ଆରେ ଡିଜିଟାଲ ପେମେଣ୍ଟ କର, UPI ଦ୍ୱାରା।
2: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
1: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦବ।
2: ଭାରତ ପରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଟି ନେଣ ଦେଣ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସମୁଦ୍ରକୂଳରେ ପ୍ରକୃତିର ପ୍ରାଚୁର୍ଯ୍ୟ ଉପଭୋଗ କରିବା ଏବଂ ସମୁଦ୍ରକୂଳକୁ ପରିଷ୍କାର ରଖିବା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବେଳାଭୂମି ଦିବସ। ସମୁଦ୍ରକୂଳକୁ ସଫା ରଖୁଥିବା, ସମୁଦ୍ରକୂଳର ସଂରକ୍ଷଣ ଏବଂ ସାମୁଦ୍ରିକ ଜୀବନ ସୁରକ୍ଷା ସମ୍ବନ୍ଧରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ପାଇଁ 2014 ଅଗଷ୍ଟ 30 ତାରିଖରେ ଏହି ଦିବସ ପାଳନ କରାଯାଉଛି। ସମୁଦ୍ର ଓ ବେଳାଭୂମି ପ୍ରକୃତିର ଅନ୍ୟତମ ଆଶ୍ଚର୍ଯ୍ୟ। ଆଜି ବେଳାଭୂମି ଦିବସ ଅବସରରେ ଦେଶ ବିଦେଶର ଏପରି କେତେକ ଅଜବ ଏବଂ ରହସ୍ୟମୟ ବେଳାଭୂମି ସମ୍ପର୍କରେ ଆସନ୍ତୁ ଜାଣିବା। ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ଫୋର୍ଟ ବ୍ରାଗ୍ଠାରେ ବେଳାଭୂମିର ଏକ ଲୋକପ୍ରିୟ ଭାଗ ହେଉଛି ଗ୍ଲାସ୍ ବିଚ୍। ଏହି ବେଳାଭୂମିରେ ବାଲି ବଦଳରେ ଚାରିଆଡ଼େ ରଙ୍ଗ ବେରଙ୍ଗର ଚିକ୍କଣ କାଚଖଣ୍ଡ ବିଛା ହୋଇ ରହିଥାଏ। ଅସଲରେ ଦିନେ ଏହା ଏକ ଆବର୍ଜନା ପକାଇବା ସ୍ଥାନ ଥିଲା।

0: ଯେଉଁଠାରେ ଲୋକେ ପ୍ରାୟ 1967 ମସିହା ପର୍ଯ୍ୟନ୍ତ ବର୍ଷ ବର୍ଷ ଧରି ଭଙ୍ଗା କାଚ ବୋତଲ ଏବଂ ଆବର୍ଜନା ଏପରିକି ଖରାପ ହୋଇଯାଇଥିବା କାର୍କୁ ବି ଫିଙ୍ଗି ଦେଉଥିଲେ। ତେବେ ନଗରପାଳିକା 1967 ମସିହାରୁ ଏଠାରେ ଆବର୍ଜନା ଫିଙ୍ଗିବା ନିଷେଧ କରିଦେଲା। ଏହାପରେ ଦଶନ୍ଧି ଦଶନ୍ଧି ଧରି ପ୍ରଶାନ୍ତ ମହାସାଗରର ମାଡ଼ି ଆସୁଥିବା ଲହରୀ ଏହି କାଚଖଣ୍ଡଗୁଡ଼ିକୁ ଘଷି ଘଷି ଗୋଲାକାର ଓ ଚିକ୍କଣ ମୋତି ଭଳି କରିଦେଲା। ଏବେ ଏହା ପର୍ଯ୍ୟଟକମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥିବା ବେଳେ ମ୍ୟାକ୍ କେରିକର୍ ଷ୍ଟେଟ୍ ପାର୍କର ଅଂଶ ଭାବେ ସଂରକ୍ଷିତ। ଏଠାରୁ କାଚ ବାହାର କରିବା ତଥା ନେଇ ଆସିବା ନିଷେଧ କରାଯାଇଛି। ବିନା ସମୁଦ୍ରରେ ବେଳାଭୂମି ଥିବା କେବେ ଭାବିପାରିବେ? ସ୍ପେନ୍ର ଉତ୍ତରାଞ୍ଚଳ ଆସ୍ତୁରିଆସ୍ ନିକଟରେ ଲାନେସ୍ଠାରେ ରହିଛି ଏହି ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବା ଇନ୍ଲ୍ୟାଣ୍ଡ ବେଳାଭୂମି। ଏହାର ନାମ ପ୍ଲାୟା ଡି ଗୁଲ୍ ପିଉରି। ସମୁଦ୍ର କୂଳରୁ ପ୍ରାୟ 100 ମିଟର ଦୂରରେ ଏକ ସବୁଜ ଘାସ ଆଚ୍ଛାଦିତ ସମତଳ ଭୂମି ମଧ୍ୟରେ ଏହି ଛୋଟ ବେଳାଭୂମିଟି ଅଛି। ଏଠାକୁ କାଣ୍ଟାବ୍ରିଆନ୍ ସମୁଦ୍ରର ପାଣି ଭୂତଳ ଗୁମ୍ଫା ଏବଂ ସୁଡ଼ଙ୍ଗଗୁଡ଼ିକ ଦେଇ ଆସି ପହଞ୍ଚିଥାଏ। ଛୋଟ ପୋଖରୀ ପରି ଦେଖାଯାଉଥିବା ଏହି ବେଳାଭୂମି ମାତ୍ର 40 ମିଟର ଲମ୍ବା। ଲୁକାୟିତ ବେଳାଭୂମି ବା ପ୍ଲାୟା ଡେଲ୍ ଆମୋର୍ ମେକ୍ସିକୋର ବାରିଏଟା ଦ୍ୱୀପରେ ନାୟାରିତ୍ ଉପକୂଳରେ ରହିଛି। ଆକାଶରୁ ଦେଖିଲେ ଏହା ଏକ ଗର୍ତ୍ତ ପରି ଦେଖାଯାଏ। ଅସଲରେ ଏହି ବେଳାଭୂମିଟି ଏକ ବିଶାଳ ଗର୍ତ୍ତ ବା କ୍ରେଟର ଭିତରେ ଲୁଚି ରହିଛି। ବାହାରୁ ଏହାକୁ ଦେଖିହୁଏ ନାହିଁ। ବେଳାଭୂମିରେ ପହଞ୍ଚିବାକୁ ହେଲେ ଏକ ଅନ୍ଧାରିଆ ଜଳ ସୁଡ଼ଙ୍ଗ ଦେଇ ପହଞ୍ଚିବାକୁ ପଡ଼େ। ପର୍ଯ୍ୟଟକ ବୋଟ୍ରେ ପ୍ରଥମେ ଯାଇ ପରେ ଲାଇଫ୍ ଜ୍ୟାକେଟ୍ ଏବଂ ହେଲମେଟ୍ ପିନ୍ଧି ସେହି ସୁଡ଼ଙ୍ଗ ଦେଇ 75-200 ଫୁଟ ଯିବା ପରେ ହିଁ ସେହି ବେଳାଭୂମିରେ ପହଞ୍ଚିପାରନ୍ତି। କୁହାଯାଏ ପ୍ରଥମେ ସାମରିକ ପରୀକ୍ଷଣ ପାଇଁ ବିସ୍ଫୋରଣ ଘଟି ଏହି ଅନନ୍ୟ ଗର୍ତ୍ତ ସୃଷ୍ଟି ହୋଇଥିଲା। ପରିବେଶର ସୁରକ୍ଷା ପାଇଁ ଦିନକୁ ଅତି ବେଶୀରେ 116 ଜଣ ପର୍ଯ୍ୟଟକଙ୍କୁ ମାତ୍ର ଅଧଘଣ୍ଟା ପାଇଁ ସେଠାକୁ ଯିବାକୁ ଦିଆଯାଏ। ସୋମବାର ଓ ମଙ୍ଗଳବାର ପ୍ରବେଶ ମନା। ପରିବେଶ ସୁରକ୍ଷା ପାଇଁ ସେଠାରେ ମଧ୍ୟ ସନ୍ସ୍କ୍ରିନ୍, ଖାଦ୍ୟ ତଥା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର କଡ଼ାକଡ଼ି ନିଷେଧ କରାଯାଇଛି। ମାଳଦ୍ୱୀପର ୱାଡ୍ହୁଠାରେ ଥିବା ଏହି ଗ୍ଲୋଇଂ ବିଚ୍ ବା ଉଜ୍ଜଳ ବେଳାଭୂମିରେ ରାତିର ଦୃଶ୍ୟ ଅତ୍ୟନ୍ତ ଚମତ୍କାର। ରାତିରେ ସମୁଦ୍ର ଲହରୀ ଯେତେବେଳେ ବେଳାଭୂମିର ବାଲୁକା ଶଯ୍ୟାରେ ମାଡ଼ ହୁଏ ସେତେବେଳେ ନିଅନ୍ ନୀଳ ରଙ୍ଗର ଆଲୋକ ଜଳି ଉଠିବା ପରି ଦେଖାଯାଏ। ସେଥିପାଇଁ ଏହାକୁ ତାରକାଙ୍କ ସମୁଦ୍ର ବା ସି ଅଫ୍ ଷ୍ଟାର୍ସ ବୋଲି କୁହାଯାଇଛି। ଅସଲରେ ଏପରି ଆଲୋକ ଡିନୋ ଫ୍ଲାଗେଲେଟ୍ସ ନାମକ ଏକ ପ୍ରକାର ଫାଇଟୋ ପ୍ଲାଙ୍କଟନ୍ଙ୍କ ବାୟୋଲୁମିନିସେନ୍ସ ପ୍ରକ୍ରିୟା ଯୋଗୁଁ ହୋଇଥାଏ। ଏହି କ୍ଷୁଦ୍ର ଜୀବଗୁଡ଼ିକ ଚଳନ୍ତା ପାଣି, ଲହଡ଼ି ତଥା ଓଦା ବାଲିରେ ପାଦ ପଡ଼ିବା ପରି ଗତି ସଂସ୍ପର୍ଶରେ ଆସିଲେ ପ୍ରତିକ୍ରିୟା ସ୍ୱରୂପ ଏକ ଉଜ୍ଜଳ ନୀଳ ରଙ୍ଗର ଆଲୋକ ସୃଷ୍ଟି କରିଥାନ୍ତି। ୱାଡ୍ହୁ ଦ୍ୱୀପର ରା ଆଟଲ୍ ଏହି ଦୃଶ୍ୟ ଦେଖିବାର ପ୍ରକୃଷ୍ଟ ସ୍ଥାନ। ଭାରତରେ ରହିଛି ବିପଜ୍ଜନକ ବୋଲି ଚର୍ଚ୍ଚିତ ଥିବା ଏକାଧିକ ବେଳାଭୂମି। ଏଗୁଡ଼ିକ ମଧ୍ୟରୁ ପ୍ରମୁଖ ହେଉଛି ଆରବ ସାଗର କୂଳର ଡୁମାସ୍ ବେଳା। ଗୁଜରାଟର ସୁରଟଠାରୁ ପ୍ରାୟ 21 କିଲୋମିଟର ଦୂରରେ ଥିବା ଏହି ବେଳାଭୂମିର ଗୋଟିଏ ପାର୍ଶ୍ୱରେ ଶେଷକୃତ୍ୟ କରାଯାଉଥିବାରୁ ଏହା ଶ୍ମଶାନଘାଟ ଭାବେ ମଧ୍ୟ ନାମିତ କରାଯାଇଛି। ତେବେ ସନ୍ଧ୍ୟା ପରେ ଅନ୍ଧାର ହୋଇଆସିଲେ ଏହି ବେଳାଭୂମିରୁ ଚିତ୍କାର, କାନ୍ଦଣା ପରି ଶବ୍ଦ ଶୁଣାଯାଏ ବୋଲି ଲୋକେ କହନ୍ତି। ତେଣୁ ଦିନବେଳା ଏଠାକୁ ବୁଲିବା ଲାଗି ଆସୁଥିବା ପର୍ଯ୍ୟଟକ ସନ୍ଧ୍ୟା ପୂର୍ବରୁ ଫେରିଯାଇଥାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସନ୍ଧ୍ୟା ପରେ ଏହି ବେଳାଭୂମିକୁ ଆସିଥିବା ଲୋକ ଆଉ ଫେରିପାରନ୍ତି ନାହିଁ। କଳା ବାଲି ପାଇଁ ପରିଚିତ ଏହି ବେଳାଭୂମିରେ ଆଧିଭୌତିକ କାର୍ଯ୍ୟକଳାପ ଦେଖାଯାଏ ବୋଲି ଲୋକଙ୍କ ମତ। ତେବେ ଆଉ କେତେକ କହନ୍ତି ଏହି ବେଳାଭୂମି ଅଞ୍ଚଳରେ ବହୁତ କୁକୁର ଥିବାରୁ ସେମାନଙ୍କ ଧାଁଦୌଡ଼, କାନ୍ଦଣା ଶବ୍ଦକୁ ଲୋକେ ଭୂତପ୍ରେତଙ୍କ କାର୍ଯ୍ୟକଳାପ ବୋଲି କହୁଛନ୍ତି। ତଥାପି ଭୟଙ୍କର ଅନୁଭବ ସତ୍ତ୍ୱେ ସୂର୍ଯ୍ୟାଲୋକରେ ସୁନ୍ଦର ଦେଖାଯାଉଥିବା ଏହି ବେଳାଭୂମି ଲଭର ସ୍ପଟ୍ ଭାବେ ବି ପରିଚିତ।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଦିବାସୀ ସଂଗୀତର କାର୍ଯ୍ୟକ୍ରମ। ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ସୁଧାନ ସିଂ ଏବଂ ସାଥୀ କଳାକାରମାନେ।

ସୁଦନ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଖଲିପା ସିଂ, ଲୋକନାଥ ସିଂ, ରାଜେନ୍ଦ୍ର ସିଂ, ସୁଦର୍ଶନ ସିଂ, ଡାଙ୍ଗୁଆ ସିଂ, ବାସନ୍ତୀ ସିଂ, ପୁଷ୍ପଲତା ସିଂ, ମଗର ସିଂ ଏବଂ ଗୌରୀ ସିଂ।

ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭାରତ ଓ ଉଜବେକିସ୍ତାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୀତିକ ସହଭାଗିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $5 ବିଲିୟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ ଉଭୟ ଦେଶ। ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଓଲି ଦର୍ଜାଲି ଦୋସ୍ତଲିକ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ସମ୍ଭବ ହୋଇପାରିଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 768କୁ ବୃଦ୍ଧି, 2500ରୁ ଉର୍ଦ୍ଧ୍ୱ ଲୋକ ଏବେ ମଧ୍ୟ ନିଖୋଜ। ଏବଂ ମହିଳା T20 ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ଭାରତ ଏବଂ ଉଜବେକିସ୍ତାନ ସେମାନଙ୍କର ରଣନୀତିକ ସହଭାଗିତାକୁ ବ୍ୟାପକ ରଣନୀତିକ ସହଭାଗିତାରେ ପରିଣତ କରିବା ପାଇଁ ଘୋଷଣା କରିଛନ୍ତି। ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଖଣି, ଆୟୁର୍ବେଦ, ପର୍ଯ୍ୟଟନ, ଅର୍ଥନୈତିକ ଓ ଆର୍ଥିକ ଆଲୋଚନା, ବ୍ୟାପକ ରଣନୀତିକ ସହଭାଗିତା, ଉଚ୍ଚଶିକ୍ଷା ଏବଂ ପରିବେଶ ଆଦି ରହିଛି। ଉଜବେକିସ୍ତାନ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ଯୋଗାଣ ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିବା ଓ ବିରଳ ମୃତ୍ତିକା ଖଣିଜ ପଦାର୍ଥର ଖନନ ପାଇଁ ସ୍ଥାନଗୁଡ଼ିକ ବିଷୟରେ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛି। ଉଭୟ ଦେଶ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $5 ବିଲିୟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆତଙ୍କବାଦ ଉଗ୍ର

0: ବାଦ ଏବଂ ବିଚ୍ଛିନ୍ନତାବାଦ ବିରୋଧରେ ଦୁଇ ଦେଶ ଶୂନ୍ୟ ସହନଶୀଳତା ନୀତିକୁ ସମର୍ଥନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଦୋନୋ ଦେଶକେ ବିଚ୍ କରିବୀ ରକ୍ଷା ଔର ସୁରକ୍ଷା ସହଯୋଗ ହମାରେ ଗହରେ ଆପସୀ ବିଶ୍ୱାସକୁ ଦର୍ଶାତା ହେ। ଆନେ ୱାଲେ ସମୟମେ ହମ ଦୋନୋ ଦେଶକେ ଡିଫେନ୍ସ ଇଣ୍ଡଷ୍ଟ୍ରିଜ କେ ବିଚ୍ ଡାଇରେକ୍ଟ ଲିଙ୍କେଜ କୋ ପ୍ରୋଡକ୍ସନ ଔର କୋ ଡେଭଲପମେଣ୍ଟ କୋ ବଢାବା ଦେଙ୍ଗେ। ହମାରା ମାନନା ହେ କି ଟେରରିଜମ ଏକ୍ସଟ୍ରିମିଜମ ଔର ସେପରେଟିଜମ ପୁରେ କ୍ଷେତ୍ର କେ ଲିଏ ଗମ୍ଭୀର ଚୁନୌତୀ ହେ। ଇନକେ ବିରୁଦ୍ଧ ଜିରୋ ଟଲରେନ୍ସ ହମାରା ସାଜା ସଂକଳ୍ପ ରହା ହେ ଔର ଆଗେ ବି ରହେଗା।
0: ଆମ ସମ୍ବାଦଦାତାଙ୍କ ସୂଚନା ଅନୁସାରେ କେନ୍ଦ୍ରୀୟ ଏସିଆ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ବେକିସ୍ତାନ ରାଷ୍ଟ୍ରପତି ଶାଭକତ ମିର୍ଜିୟୋୟେଭ୍ଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ବାଣିଜ୍ୟ ଓ ବିନିଯୋଗ, ଭିଭିଭୂମି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରତିରକ୍ଷା, ନବସୃଜନ, କୃଷି, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ର ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ଉଜ୍ବେକିସ୍ତାନକୁ ଅଧ୍ୟୟନ ପାଇଁ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଯାଉଥିବା ଦେଶର ଯୁବପିଢ଼ିଙ୍କ ସପକ୍ଷରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତାସ୍କେଣ୍ଟ ୟୁନିଭର୍ସିଟି ଅଫ୍ ଓରିଏଣ୍ଟାଲ୍ ଷ୍ଟଡିଜ୍ରେ ଏକ ସଂସ୍କୃତ ଚେୟାର ପ୍ରତିଷ୍ଠା ସହ ହିନ୍ଦୀ ଭାଷା ପାଇଁ 100ଟି ଲାଲବାହାଦୁର ଶାସ୍ତ୍ରୀ ଛାତ୍ର ବୃତ୍ତି ଘୋଷଣା କରାଯାଇଛି। ଉଭୟ ଦେଶ କ୍ରୀଡ଼ା କ୍ଷେତ୍ରର ପ୍ରସାର ନିମନ୍ତେ ସହଯୋଗ ପାଇଁ କାର୍ଯ୍ୟ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
1: हमारी स्ट्रेटेजिक पार्टनरशिप के 15 साल हो रहे हैं। इस विशेष अवसर पर हमने संबंधों को कॉम्प्रिहेंसिव स्ट्रेटेजिक पार्टनरशिप का दर्जा देने का निर्णय लिया है। आज हमने हमारी साझेदारी के इस नए स्वरूप में तेज गति और ठोस परिणामों के साथ आगे बढ़ने का एम्बिशियस एजेंडा तैयार किया है। हमारा द्विपक्षीय व्यापार $1 बिलियन पार कर चुका है। अब हमने 2030 तक $5 बिलियन व्यापार का लक्ष्य रखा है। इसके लिए हम मार्केट एक्सेस, कनेक्टिविटी, बैंकिंग और पेमेंट जैसे जुड़े विषयों पर व्यवस्थागत रूप से आगे बढ़ेंगे।
0: ଏତତ୍ ବ୍ୟତୀତ ଉଜ୍ବେକିସ୍ତାନରେ ବ୍ୟବସାୟିକ ଦେଣନେଣ ପାଇଁ ଭାରତର ୟୁପିଆଇ ଆପ୍ଗୁଡ଼ିକୁ ସେଠାକାର ଜାତୀୟ କ୍ୟୁଆର୍କୁ ସ୍କାନ୍ କରିବାକୁ ସକ୍ଷମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର ସହଯୋଗ ବୃଦ୍ଧି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଓଲି ଦର୍ଜାଲି ଦସ୍ତଲିକ୍ରେ ସମ୍ମାନିତ କରାଯାଇଛି। ବିଦେଶର ନେତାମାନଙ୍କ ପାଇଁ ଉଜ୍ବେକିସ୍ତାନର ଏହା ସର୍ବୋଚ୍ଚ ସମ୍ମାନ, ଯାହାର ଅର୍ଥ ହେଉଛି ସର୍ବୋଚ୍ଚ ସ୍ତରର ବନ୍ଧୁତା। ଏହି ସର୍ବୋଚ୍ଚ ସମ୍ମାନ କେବଳ ରାଷ୍ଟ୍ର ମୁଖ୍ୟ, ସରକାରୀ ମୁଖ୍ୟ ଏବଂ ସମକକ୍ଷ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱଙ୍କ ପାଇଁ ସଂରକ୍ଷିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀମାନେ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଏହି ସ୍କରଣୀୟ ସ୍ୱୀକୃତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ରହିଥିବା ଦୀର୍ଘଦିନର ବନ୍ଧୁତାକୁ ସଶକ୍ତ କରିବା ପାଇଁ ତାଙ୍କ ଦୃଢ଼ ପ୍ରୟାସର ପ୍ରମାଣ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାକୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି ବୋଲି ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନିଶାମୁକ୍ତ ଯୁବ ଏବଂ ନିଶାମୁକ୍ତ ଭାରତ କେବଳ ଏକ ଅଭିଯାନରେ ସୀମିତ ହୋଇ ରହିନାହିଁ, ବରଂ ବହୁ ସଂଖ୍ୟାରେ ଯୁବପିଢ଼ି ଏଥିରେ ସାମିଲ ହୋଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ଅଧିକ ସଶକ୍ତ ହେଉଛନ୍ତି। ଦେଶବ୍ୟାପୀ ପ୍ରାୟ 35 ଲକ୍ଷ ମହିଳା ଏହି ଯୋଜନା ସହ ସାମିଲ ହୋଇ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେତେକ ମହିଳା ହିତାଧିକାରୀଙ୍କ ଉପରେ ଆଲୋକପାତ କରିଥିଲେ। ସ୍ୱଚ୍ଛତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଛତାକୁ ଏକ ସଂକଳ୍ପ ଭାବେ ଗ୍ରହଣ କଲେ ସ୍ଥାନୀୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଏହି ଅବସରରେ ଶ୍ରୀ ମୋଦି ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ଡେବ୍ରିଗଡ଼ ଅଞ୍ଚଳର ଧୋଡ଼କୁସୁମର ମୈଥିଲି ଭୂୟାଙ୍କ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାଧୀନତା ଦିବସ ଏବଂ ଜାତୀୟ ମହାକାଶ ଦିବସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଛି। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଅଧିକ ସଶକ୍ତ କରିଛି। ଚଳିତ ବର୍ଷ ବନ୍ଦେ ମାତରମ୍ର 150ତମ ବାର୍ଷିକ ପାଳନ ହେଉଥିବାରୁ ହର୍ ଘର୍ ତିରଙ୍ଗା ଅଭିଯାନ ସ୍ୱତନ୍ତ୍ର ଥିଲା। ଚଳିତ ବର୍ଷ 8 କୋଟିରୁ ଅଧିକ ତିରଙ୍ଗା ସେଲ୍ଫି ଅପ୍ଲୋଡ୍ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଆଗାମୀ ପାର୍ବଣ ଋତୁରେ ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଗଣେଶ ପୂଜା ଆଦି ପଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପାର୍ବଣ ଋତୁରେ ଭୋକାଲ୍ ଫର୍ ଲୋକାଲ୍କୁ ଆପଣେଇବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫ୍ୟାସନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ନିପ୍ଟେର

0: ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହି ଉତ୍ସବରେ ସମଗ୍ର ଦେଶର 18ଟି ନିଫ୍ଟ କ୍ୟାମ୍ପସ୍ର ସ୍ନାତକ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। କେନ୍ଦ୍ର କାର୍ମିକ ଜନ ଅଭିଯୋଗ ଓ ପେନ୍ସନ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସଶସ୍ତ ବାହିନୀ ମୁଖ୍ୟାଳୟ ସଂଘର ଏକ ପ୍ରତିନିଧି ଦଳଙ୍କୁ ଭେଟିଛନ୍ତି। କର୍ମଚାରୀଙ୍କ ବିଭିନ୍ନ ଦାବି ଏବଂ ସେବା ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା ହୋଇଛି। ନେପାଳରେ ଆକସ୍ମିକ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା 768କୁ ବୃଦ୍ଧି ପାଇଛି। ଆହୁରି ଅନେକ ମୃତଦେହ ଉଦ୍ଧାର କରାଯାଉଛି। ବିପର୍ଯ୍ୟୟ ପରେ 2500ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ବିପର୍ଯ୍ୟୟର ପଞ୍ଚମ ଦିନରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ କରିବା ଏବଂ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରୟାସ ଜାରି ରଖିଛନ୍ତି। ନେପାଳର ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଦେଇ କହିଛି, ଉଦ୍ଧାରକାରୀମାନେ ଏପର୍ଯ୍ୟନ୍ତ ପ୍ରଭାବିତ ଜିଲ୍ଲାଗୁଡ଼ିକୁ 227 ଜଣ ବିଦେଶୀଙ୍କ ସମେତ 8,186 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏପର୍ଯ୍ୟନ୍ତ 108 ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ପୂର୍ବରୁ ସନ୍ଧାନ ମିଳୁନଥିବା 50 ଜଣ ଭାରତୀୟ ନାଗରିକଙ୍କ ସହ ପୁନଃ ଯୋଗାଯୋଗ ସ୍ଥାପନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ 275 ଜଣ ଭାରତୀୟ ନାଗରିକ ନିଖୋଜ ଥିବା ସୂଚନା ମିଳିଛି। ଏତଦ୍ବ୍ୟତୀତ ପ୍ରାୟ 128 ଜଣ ଭାରତୀୟ ବଂଶୋଦ୍ଭବ ଅନ୍ୟ ଦେଶର ନାଗରିକ ନିଖୋଜ ଥିବା ଜଣାପଡ଼ିଛି। ଗତ 2 ଦିନ ମଧ୍ୟରେ 598 ଜଣ ଭାରତୀୟ ନାଗରିକ ଚୀନ୍ରୁ ନେପାଳକୁ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ରୁ ପ୍ରସ୍ଥାନ କରି ନଥିବା 900 ଜଣ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି ଏବଂ ବେଜିଂରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗାଯୋଗରେ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବନ୍ୟା ପ୍ରଭାବିତଙ୍କ ଆଶୁ ଉଦ୍ଧାର ଏବଂ ସହାୟତା ପାଇଁ ଭାରତ ସରକାର ନେପାଳ ଓ ଚୀନ୍ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି। ଭାରତରୁ 11 ଟନ୍ ରିଲିଫ୍ ସାମଗ୍ରୀ ନେଇ ଚତୁର୍ଥ ବିମାନ କାଠମାଣ୍ଡୁରେ ଅବତରଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସୂଚନା ଅନୁସାରେ ସେହି ବିମାନରେ ନେପାଳରେ ଜାରି ରହିଥିବା ଉଦ୍ଧାର ଓ ସହାୟତା ସମର୍ଥନ ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ବୈଷୟିକ କ୍ଷମତା ସମ୍ପନ୍ନ ଦଳ ପଠାଯାଇଛି। ପୂର୍ବରୁ ଭାରତ 3ଟି ବିମାନରେ 57 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ପଠାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନେପାଳରେ ଭୟାବହ ଆକସ୍ମିକ ବନ୍ୟା ପ୍ରଭାବିତଙ୍କ ପାଇଁ 1.5 ଲକ୍ଷ ଆମେରିକୀୟ ଡଲାର ସହାୟତା ରାଶି ମଞ୍ଜୁର କରିଛି। ଏହି ଅର୍ଥ ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ସ୍ୱାସ୍ଥ୍ୟ ଜରୁରୀକାଳୀନ ପାଣ୍ଠିରୁ ପ୍ରଦାନ କରାଯାଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଆଇସଲ୍ୟାଣ୍ଡର ଭୋଟରମାନେ ୟୁରୋପୀୟ ସଂଘରେ ସାମିଲ ହେବା ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୟୁରୋପୀୟ ସଂଘ ସଦସ୍ୟତାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିତର୍କର ଅନ୍ତ ଘଟିଛି। ଦେଶର ଜାତୀୟ ପ୍ରସାରଣକାରୀ ସଂସ୍ଥା ଅନୁସାରେ ପ୍ରାୟ 53% ଭୋଟର ସଦସ୍ୟତା ଆଲୋଚନା ପୁନଃ ଆରମ୍ଭ ସଂକ୍ରାନ୍ତ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛନ୍ତି। ଗ୍ରୀନ୍ଲ୍ୟାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ଭାର ମିଳୁଥିବା ଧମକ ମଧ୍ୟରେ ଗତକାଲି ଏହି ଗଣଭୋଟ ଅନୁଷ୍ଠିତ ହୋଇଥିଲା। ମହିଳା ଟି20 ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଥାଇଲାଣ୍ଡକୁ ଭେଟିବ। ଭାରତୀୟ ସମୟ ରାତି 8:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ, ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୀତିକ ସହଭାଗିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $5 ବିଲିୟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ ଉଭୟ ଦେଶ। ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଓଲି ଦର୍ଜାଲି ଦୋସ୍ତିରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ସମ୍ଭବ ହୋଇପାରିଛି। ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ, ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 768କୁ ବୃଦ୍ଧି, 2500ରୁ ଉର୍ଦ୍ଧ୍ୱ ଲୋକ ଏବେ ମଧ୍ୟ ନିଖୋଜ ଏବଂ ମହିଳା ଟି20 ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଯାଜପୁରର ହରିପୁରସ୍ଥିତ ଭାରତୀ ବିହାର ମହାବିଦ୍ୟାଳୟରେ ବିକଶିତ ଭାରତ ଯୁବା କନେକ୍ଟ ସ୍ପୋର୍ଟସ୍ ଏଡିସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେରା ଯୁବା ଭାରତ ଏବଂ ମହାବିଦ୍ୟାଳୟର ଏନ୍ଏସ୍ଏସ୍ର ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା। ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା କ୍ରୀଡ଼ା ଶୃଙ୍ଖଳା ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ଯୁବକମାନଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।
3: ମାନନୀୟ ପ୍ରଧାନମନ୍ତ୍ରୀ, ସବୁ ଯୁବ ପ୍ରତିଭା ଭର୍ଚୁଆଲ ମୋଡ୍ରେ

0: ଖେଲୋ ଇଣ୍ଡିଆ ଉପରେ ସମ୍ବାଦ ଦେଲେ ଖେଲୋ ଇଣ୍ଡିଆ ମାନେ ପ୍ରତି ପଞ୍ଚାୟତରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ହବ, ପ୍ରତି ପଞ୍ଚାୟତରେ ଷ୍ଟାଡିୟମ୍ ହବ ଏବଂ ସେଥିରେ ତାଙ୍କର ଯୋଉ ଅନ୍ତର୍ନିହିତ ପ୍ରତିଭା ଅଛି ସେ ଟ୍ୟାଲେଣ୍ଟକୁ ପ୍ରତିହତ କରନ୍ତୁ।
1: ଚଳିତ ମାସରେ ହୋଇଥିବା ବନ୍ୟାରେ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦଶରଥପୁର, ଯାଜପୁର, କୋରେଇ, ବଡ଼ଚଣା, ବିଞ୍ଝାରପୁର, ରସୁଲପୁର, ଧର୍ମଶାଳା ଓ ବରୀ ବ୍ଲକ ପ୍ରଭାବିତ ହୋଇଛି। ବୈତରଣୀ, ବୁଢ଼ା, କାଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପରିସ୍ଥିତି ଗମ୍ଭୀର ହୋଇଛି। ବନ୍ୟାରେ 112,099 ଜଣ ପ୍ରଭାବିତ ହୋଇଥିବା ବେଳେ 71,665 ଜଣ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। 41,360 ଜଣଙ୍କୁ ଉଦ୍ଧାର କରାଯାଇ 87 ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି 87 ମାଗଣା ରୋଷେଇ କେନ୍ଦ୍ର ମାଧ୍ୟମରେ ରନ୍ଧା ଖାଦ୍ୟ ପରିବେଷଣ କରାଯାଉଛି। ଦଶରଥପୁର ଓ ବିଞ୍ଝାରପୁର ବ୍ଲକର 2 ସ୍ଥାନରେ ନଦୀବନ୍ଧ ଭାଙ୍ଗିଯାଇଥିବାରୁ ଘାଇ ସୃଷ୍ଟି ହୋଇଛି। 10 ମେଡିକାଲ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପ୍ରାୟ 68 ରାସ୍ତା, ପୋଲ ଓ କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି। 13,478 ଜଣ ବିଦ୍ୟୁତ୍ ଉପଭୋକ୍ତା ଏଥିରେ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି ପ୍ରଭାବିତ ଲୋକଙ୍କୁ ରିଲିଫ, ଖାଦ୍ୟ, ପାନୀୟ ଜଳ ଓ ଚିକିତ୍ସା ସେବା ଯୋଗାଇଦେବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି।
2: ଆମେ ଯାହା ହେଇଛି ତୃତୀୟ ଥର ପାଇଁ ଯେଉଁଟା ଥିଲା ଯେତିକି ଆମର ରିଲିଫ କୋର୍ଟ ପକ୍ଷରେ ଅଛି ଲୋକଙ୍କୁ ଯଥାସାଧ୍ୟ ଆମେ କରିବାକୁ ଚେଷ୍ଟା କରିଛୁ। ଏଗ୍ରିକଲଚର ଯେହେତୁ ପ୍ରତି ପ୍ଲଟ ୱାଇଜ କରିବାକୁ ପଡ଼ିବ, ହୁଏତ 5-10 ଲାଗିପାରେ, ବଟ୍ ସବୁ ଗୁଡ଼ାକ ପ୍ରାୟ ପ୍ରସ୍ତୁତ ସମୟ ହୋଇଛି। ଆଶା କରୁଛୁ ସମସ୍ତ ଯାହା ପ୍ରକ୍ରିୟା ଅଛି ଆମେ ଯେତେ ଜଲ୍ଦି ସମ୍ଭବ ସମ୍ପନ୍ନ।
1: ଯାଜପୁର ଜିଲ୍ଲାର ବରୀ ବ୍ଲକ କଳାମାଟିଆ ଗୁଳିକାଣ୍ଡର 84 ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। 1942 ଅଗଷ୍ଟ 26 ଭାରତ ଛାଡ଼ ଆନ୍ଦୋଳନ ସମୟରେ ବ୍ରିଟିଶ ପୁଲିସର ଗୁଳିରେ 4 ସ୍ୱାଧୀନତା ସଂଗ୍ରାମୀ ଶହୀଦ ହୋଇଥିଲେ। ସେମାନେ ହେଲେ ଶ୍ରୀରାମପୁରର ସାଉଣ୍ଟି ମଲ୍ଲିକ, କୃଷ୍ଣନଗରର ସାନନ୍ଦ ସ୍ୱାଇଁ ଓ ହାଡ଼ିବନ୍ଧୁ ପଣ୍ଡା ଏବଂ ହାଟସାହିର ମାୟାଧର ଭୂୟାଁ। ଶହୀଦମାନଙ୍କ ସ୍ମୃତିରେ ଶହୀଦ ସ୍ତମ୍ଭ ନିର୍ମାଣ କରାଯାଇଛି। ପ୍ରତିବର୍ଷ ରକ୍ଷାବନ୍ଧନ ଅବସରରେ ଏଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ। ଚଳିତ ବର୍ଷ ଶହୀଦ ସ୍ମାରକୀ ଚାରିଟେବୁଲ ଟ୍ରଷ୍ଟ ଓ ଓଡ଼ିଶା ସରକାରଙ୍କର ସଂସ୍କୃତି ବିଭାଗ ପକ୍ଷରୁ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା।
3: ଜିଲ୍ଲା ହାଲଚାଲରେ ଶୁଣିଲେ ଯାଜପୁର ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଭାରତ ଥାଇଲାଣ୍ଡ ମଧ୍ୟରେ ଅନୁଷ୍ଠିତ T20 ମହିଳା ଏସିଆ କପ୍ କ୍ରିକେଟ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ଚାଷବାସ କାର୍ଯ୍ୟକ୍ରମ। ପ୍ରଯୋଜନା କରୁଛନ୍ତି ଏବଂ ଉପସ୍ଥାପନାରେ ଅଛନ୍ତି ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଚପଡ଼ା। ହେଲେ ଶୁଣିପାରିବେ ବିଜ୍ଞାପନ ପରେ ପରେ। ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ରାତି 7:30। ଶ୍ରୋତାବନ୍ଧୁ ଶୁଣନ୍ତୁ ଏ ବିଜ୍ଞାପନ ପରେ ପରେ ଚାଷବାସ କାର୍ଯ୍ୟକ୍ରମ।
1: ହଁ ଭାଇ, କାହାରେ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା?
2: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକାର ଡାଏଲ ଆଉଟ ବା ଆମକୁ କୁହନ୍ତୁ କାର୍ଯ୍ୟକ୍ରମ।
1: ହଁ ବଡ ଭାଇ, ଦେଖ ପ୍ରକୃତିକୁ ନେଇକି ଆମେ ବଞ୍ଚୁ, ଆମକୁ ନେଇକି ପ୍ରକୃତି, ଆମର ସୁରକ୍ଷା, ପ୍ରକୃତିର ସୁରକ୍ଷା, ଏବଂ ପ୍ରକୃତି ସୁରକ୍ଷିତ ରହିଲେ ଆମେ ମଧ୍ୟ ସୁରକ୍ଷିତ ରହିବା। ଆମେ ବିଭିନ୍ନ ସମୟରେ ଦେଖୁଛେ ଯେ ପ୍ରକୃତିରେ ଯଦି କିଛି ଗୋଟିଏ ଡିଷ୍ଟର୍ବାନ୍ସ ହେଉଛି, ବ୍ୟତିକ୍ରମ ହେଉଛି, ତାହେଲେ ତାର ପ୍ରଭାବଟା ସିଧାସଳଖ ଆମ ଉପରେ ପଡ଼ୁଛି। ଏବଂ ଆମେ ଯେଉଁଟାକୁ ପ୍ରକୃତି ବୋଲି କହୁଛେ, ସେଇ ନଈ, ଝରଣା, ପାହାଡ଼, ପର୍ବତ, ସମୁଦ୍ର, ୟାକୁ ନେଇ ତ ଆମର ପ୍ରକୃତି, ନାଇକି? ଗଛ ଲତା ସବୁ, ତ ଯେଉଁଥିରେ ବି ଯଦି ଆମେ ଦେଖ, କିଛି ଦିନ ହେଲାଣି ଲଘୁଚାପ ବର୍ଷା ଜନିତ ସମସ୍ୟାରେ ଆମେ ପ୍ରାୟ ମାସେ ଦୁଇ ମାସ ହେଲା ଚାଲିଛେ, ସବୁ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହେଉଛି, ଏବଂ ତାର ଯେଉଁ ଦିଗଟା ଉତ୍ତର ପଶ୍ଚିମ, ଉତ୍ତର ଦକ୍ଷିଣ, ଯାହା ଦିଗ ହଉ, ଓଡ଼ିଶା, ଆମର ପଶ୍ଚିମବଙ୍ଗ ମୁହାଁ ବେଶୀ ରହୁଛି ଏ ବର୍ଷ ଯାହା ଦେଖିଲେଣି, ଯଦିଓ ଅନ୍ୟ ଆଡ଼େ ଯେମିତିକି ଆମର ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସେପଟେ ବି ହୁଏ, କିନ୍ତୁ ଏ ବର୍ଷର ବର୍ଷାଟା ବିଶେଷ କରି ଏଇପଟେ ମୁହେଁଛି, ଯାହାଫଳରେ କି ଏପଟୁ ହେଇକି ପୁରା ନର୍ଥ ଇଷ୍ଟ ପର୍ଯ୍ୟନ୍ତ, ଅର୍ଥାତ୍ ଆମର ଆସାମ, ମେଘାଳୟ, ତ୍ରିପୁରା ପର୍ଯ୍ୟନ୍ତ ତାର ପରିସୀମା ବ୍ୟାପ୍ତ ହେଉଛି। ଏପଟେ ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଏପଟେ ହେଇକି ଲଘୁଚାପ କ୍ଷେତ୍ରରୁ ଯେଉଁ ବର୍ଷା ହେଉଛି, ତା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି, ଜଳବନ୍ଦୀ ସୃଷ୍ଟି ହେଉଛି, ଏବଂ ଏଯାବତ୍ ଚାଲିଛି। ଆହୁରି
0: ଜୀବନଯାପନ ପ୍ରଣାଳୀ ଠାରୁ ଆରମ୍ଭ କରିକି ଚାଷୀ ଭାଇମାନଙ୍କର ପାଖରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତଙ୍କର ଜୀବନ ପ୍ରାୟ କହିବାକୁ ଗଲେ ଅସ୍ତବ୍ୟସ୍ତ ହେଇଯାଇଛି। ଆମର ଏଇ ଯେଉଁ ଲଘୁଚାପ ଜନିତ ବର୍ଷା ପ୍ରାୟ କହିବାକୁ ଗଲେ ଜୁଲାଇ କେତେ ତାରିଖରୁ ବର୍ତ୍ତମାନ ଦେଖ ଅଗଷ୍ଟ ମାସର 30 ତାରିଖ ହେଲାଣି, ବର୍ତ୍ତମାନ ସୁଦ୍ଧା ସବୁଦିନ ବର୍ଷା ହେଉଛି, ସବୁଦିନ, ଗୋଟେ ବି ଦିନ ଛାଡ଼ ନାହିଁ। ତ ବର୍ଷାର ଆବଶ୍ୟକତା ତ ନିଶ୍ଚୟ ରହିଛି, କିନ୍ତୁ ଚାଷୀ ଭାଇମାନଙ୍କର ଆବଶ୍ୟକତା ଅନୁସାରେ ଯେତେବେଳେ ବର୍ଷା ହେବା କଥା ସେ ସମୟରେ ନ ହେଇକି ଅଲଗା ସମୟ ରହୁଛି। ଏବଂ ଆମେ ପ୍ରାୟ କହିବାକୁ ଗଲେ ଆମର ଚାଷବାସ କାର୍ଯ୍ୟକ୍ରମରେ ଆମେ ସବୁଦିନ ପ୍ରାୟ କିଛି ନା କିଛି ଆମେ ଆଲୋଚନା କରୁଛୁ ଆମର ପ୍ରକୃତିକୁ ନେଇକି। ଏବଂ ଆଲୋଚନା କରିବାର କାରଣ ହେଉଛି ଏଇଆ ଯେ ଆମର ମାନସିକତା ଯେଉଁ ରହିଛି ପ୍ରକୃତି ପ୍ରତି, ତୁମେ ଯେଉଁଟା କହିଲ ଯେ ପ୍ରକୃତିଠୁ ପ୍ରକୃତରେ ଆମର ଜନ୍ମ, ଆମେ ଦେଖ ସକାଳ ପାଇଲା ମାନେ ସୂର୍ଯ୍ୟଙ୍କୁ ଦେଖୁଛେ, ଆମେ ଯେତେ ପ୍ରକାର ଦେବଦେବୀଙ୍କ କଥା କହୁ ପ୍ରକୃତରେ ଆମର ଦେଖ ସୂର୍ଯ୍ୟ ହେଉଛନ୍ତି ସକଳ ସୃଷ୍ଟିର ଆଧାର, ଏବଂ ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହେଉଥିବା ଚନ୍ଦ୍ରମା, ସିଏ ବି ମଧ୍ୟ ଆମର ପ୍ରକୃତି ସହିତ ସମ୍ପର୍କ ରହିଛି। ଏବଂ ପ୍ରକୃତି ହିଁ ଆମେ କହିବା ଯଦି ଆମର ତିନି ଜଣ ବଡ଼ ଦେବତା ଆମେ କଥା ହଉ, ଆମେ ପ୍ରାୟ ଆଲୋଚନା କରୁ, ଖାଲି ଆମେ ନୁହେଁ ପ୍ରାୟ ଭାରତ ବର୍ଷରେ ଆଲୋଚନା ହୁଏ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, କିନ୍ତୁ ପ୍ରକୃତରେ ସମସ୍ତଙ୍କର ସମଷ୍ଟି ଯଦି ଆମେ ଦେଖିବା ତାହେଲେ ଏଇ ପ୍ରକୃତି ବା ଧରା ବା ମାଟିମା ବା ଖାଲି ତ ମାଟି ନୁହେଁ, ଏଠି ସବୁ ପ୍ରକାର ରହିଛି। ଆମ ଭାରତ ଭଳି ଦେଶ କଥା ଯଦି ଆମେ କହିବା ତାହେଲେ ହିମାଳୟ ଠାରୁ ଆରମ୍ଭ କରିକି କନ୍ୟାକୁମାରୀ ପର୍ଯ୍ୟନ୍ତ ସେତିକି ପର୍ଯ୍ୟନ୍ତ ଆମର ପରିସୀମା ବର୍ତ୍ତମାନ କହିବାକୁ ଗଲେ ଅଛି, ଏବଂ ପୂର୍ବରେ ସାତଟା ରାଜ୍ୟ ଏବଂ ଏପଟେ ପଶ୍ଚିମରେ ରହିଲା ପଶ୍ଚିମଘାଟ। ଏବଂ ଆମେ ଏଇ ଯେଉଁ ସମୁଦାୟ ଭୂଗୋଳ ରହିଛି ଆମ ଭାରତ ବର୍ଷରେ, ଆମର ସମୁଦାୟ ଭୂଗୋଳକୁ ଆମ ଦେଖିବାରେ ବି ଅନେକ ପରିବର୍ତ୍ତନ ଆମେ କରିସାରିଲୁଣି, କେତେବେଳେ ରାସ୍ତା ବନେଇବା ପାଇଁ, କେତେବେଳେ ସୁଡ଼ଙ୍ଗ ବନେଇବା ପାଇଁ, କେତେବେଳେ ଟ୍ରେନ୍ ଲାଇନ୍ ବନେଇବା ପାଇଁ, କେତେବେଳେ ବଡ଼ ବଡ଼ ପ୍ରୋଜେକ୍ଟ ତିଆରି କରିବା ପାଇଁ ଆମେ ବିଭିନ୍ନ ପ୍ରକାର କାମ କରୁଛୁ। ଏବଂ ତାହା ସହିତ ସାଧାରଣ ଯେଉଁ ପରିବେଶକୁ ଆମେ ନଷ୍ଟ କରୁଛୁ, ଏବଂ ଆମର ଯେଉଁ ଜୀବନଧାରଣର ଯେଉଁ ରହିଛି ଦୈନନ୍ଦିନ ପ୍ରଣାଳୀ, ସେଥିରେ ବି ଆମେ ବହୁତ ପ୍ରକାର ଆଧୁନିକତା ଯେଉଁ ଆପଣେଇଲୁ, ସେଇଥିପାଇଁ ପ୍ରକୃତିର ତାଣ୍ଡବ ଲୀଳା। ଏବଂ ଆମର ଏଇ ଦୁଇ ଚାରି ବର୍ଷ, ପାଞ୍ଚ ବର୍ଷ ଭିତରେ ଦେଖ କେଦାରନାଥ ଯାଉଥିଲେ ଯେତେ ସବୁ ଶ୍ରଦ୍ଧାଳୁ, ସେମାନଙ୍କୁ ନେଇକି ଯେଉଁ ହେଲା ହିମାଲୟାନ ସୁନାମି, ସେଥିରେ ବହୁତ ଧନଜୀବନ ନଷ୍ଟ ହେଲା, ଏବଂ ମାନେ ବହୁତ ଜଣଙ୍କର ଜୀବନ ଚାଲିଗଲା, ରାସ୍ତାଘାଟ ପୁରା ବହୁତ ଅସ୍ତବ୍ୟସ୍ତ ହେଇଯାଇଥିଲା। ଏବେ ଦେଖ ପୁଣି କୁହାହଉଛି ହିମାଳୟର ପର୍ବତମାଳାରେ ଗୋଟେ ଗ୍ଲେସିୟାର ହଠାତ୍ ଖସିଲା, ତାର ପୂର୍ବ ସ୍ଥାନରୁ ଖସିଲା ଏବଂ ଯାଇକି ଆଉ ଗୋଟେ ହ୍ରଦରେ ପଡ଼ିଲା, ହ୍ରଦରୁ ଯେଉଁ ପାଣିରେ ଅଧିକା ପାଣି ହେଲା, ବରଫା ବରଫାବୃତ ପାହାଡ଼ ଯେତେବେଳେ ସେଇ ଲେକ୍ରେ ପଡ଼ିଲା ସେତେବେଳେ ଆଉ ରାସ୍ତା ସିଏ ତିଆରି କରିଦେଲା, କିଛି ପାଣି ଚାଲିଗଲା ଚାଇନା ଆଡ଼େ ତିବତ ଦେଇକି, ଆଉ କିଛି ପାଣି ନେପାଳ ହେଇକି ପୁଣି ଭାରତ ବର୍ଷର ଦେଇକି ମଧ୍ୟ, କାରଣ ନେପାଳରୁ ବହୁତ ଗୁଡ଼ା ନଦୀ ଆଉ ଆମର ଭାରତ ବର୍ଷ ଦେଇକି ଯାଇଛି। ତାପରେ ପାଣିର ତ ଧର୍ମ ତଳକୁ ଯିବ ନା, ଖାଲି ତ ପାଣି ଆସିଲାନି, ପାଣି ସହିତ ପାହାଡ଼ରେ ଥିବା ଡେବ୍ରିସ୍ ବା ବଡ଼ ବଡ଼ ପଥର ଖଣ୍ଡ ଏଗୁଡ଼ା ସବୁ ଆସିକି କେତେ ଯେ ଧନଜୀବନ ନଷ୍ଟ ହେଲା, ଖାଲି ଆମ ଭାରତୀୟ ନୁହେଁ ନେପାଳର ବି ଲୋକ ଯାଇଛନ୍ତି।

0: ପ୍ରାଣ ହରାଇଛନ୍ତି, ହଜିଯାଇଛନ୍ତି ବୋଲି ଯେଉଁ କୁହାହେଉଛି, ପ୍ରକୃତରେ କିଏ କେତେ ଜଣ ବଞ୍ଚିଥିବେ ସେଟା ଭଗବାନଙ୍କୁ ଜଣା, ଆଉ ପ୍ରକୃତ ଖବର ବି ପାଇବା ମୁସ୍କିଲ। କିନ୍ତୁ ବହୁତ ଶ୍ରଦ୍ଧାଳୁ ବିଭିନ୍ନ ଜାଗାକୁ ଯେଉଁ ଯାଉଛନ୍ତି ଏବଂ ବହୁତ ବୁଲୁଥିବା ଜାଗା ମାନେ ସେମାନଙ୍କୁ କୁହାହେଉଛି କ'ଣ, ପରିବ୍ରାଜକ ମାନେ ବୁଲିବା ପାଇଁ ଯାଇଛନ୍ତି, କିଏ କାନାଡାରୁ ଆସିଛି, କିଏ ଆମେରିକାରୁ ଆସିଛି, କିଏ ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବିଭିନ୍ନ ୟୁରୋପିଆନ କଣ୍ଟ୍ରିରୁ ବାହାରୁ ବହୁତ ଯେତେ ସବୁ ଆସିଥିଲେ ତାଙ୍କର ଜୀବନ ଯାଇଛି, ଭାରତୀୟମାନଙ୍କର ବି ଯାଇଛି। ଏବଂ ଘର ଫର ସବୁ ଗାଁ ଗଣ୍ଡା ସେ ଯେଉଁ ନଦୀ ଗୁଡ଼ାକ କଡ଼ରେ ଯେତେ ସବୁ ଗାଁ ଥିଲା ସବୁ ଗାଁ ନିଶ୍ଚିହ୍ନ ହୋଇଛି, ଗୋଟେ ଗୋଟେ ପରିବାର ଶୂନ୍ୟ ହୋଇଯାଇଛନ୍ତି। ଏବଂ ଅନେକ ଜାଗାରେ ଅନେକ କ୍ଷେତ୍ରରେ ବି ଏମିତି ହୋଇଛି, ପରିବାରର ସମସ୍ତେ ଯିବାବେଳେ ଗୋଟେ ଛୋଟ ଛୁଆ ବଞ୍ଚିଯାଇଛି, କାହାର ସମସ୍ତେ ଯିବାବେଳେ ଜଣେ ବାପା ବଞ୍ଚିଯାଇଛନ୍ତି। ତେବେ ତାଙ୍କ ଜୀବନ ତ ଦୁର୍ବିଷହ ହବ ହବ, ସେ ତ ପୁରା କହିବାକୁ ଗଲେ ହୃଦୟ ବିଦାରକ ମାନେ ସବୁ ଆସୁଛି ଛବି ଆମର ଯୋଉ କୁହାହଉଛି ସାମାଜିକ ଗଣମାଧ୍ୟମରେ ପୁରା ହୃଦୟ ବିଦାରକ। କିନ୍ତୁ ସେଇଥିରେ ବି ଦେଖାଯାଉଛି ଯେ ମଣିଷ ପୁଣି ଯୋ ହା ହା ହଉଛି ସମ୍ପତ୍ତି ଅର୍ଜନ କରିବା ପାଇଁ ମୃତ ଦେହରୁ ଅଳଙ୍କାର ଲୋକ ନେଇଯାଉଛନ୍ତି, ମାନେ ମଣିଷର ମାନବିକତା କୁଆଡେ ଗଲାଣି, ସେ ତ ହଜିଗଲାଣି। ତା ସହିତ ଆମେ ପ୍ରକୃତିକୁ ଯୋଉ ବିଭିନ୍ନ ରାସ୍ତାରେ ବିଭିନ୍ନ ଆଳରେ ତାକୁ ପରିବର୍ତ୍ତନ କରତେ ଚେଷ୍ଟା କଲୁ ଏବଂ ପ୍ରକୃତିର ନିଜ ଢଙ୍ଗରେ ଯେମିତି ଥିଲା ପ୍ରକୃତି ତାକୁ ପରିବର୍ତ୍ତନ କଲୁ। ସେଇଥିପାଇଁ ଅନେକ କହୁଛନ୍ତି ଚିନ୍ତାଶୀଳ ବ୍ୟକ୍ତିମାନେ ଯେ ଏପରିକା ଗୋଟେ କାମ ମାନେ ହବ ସୃଷ୍ଟି ଯେ ସବୁବେଳେ ଭୂମିକମ୍ପ ହବ ଏବଂ ସେଇ ଯେଉଁ ହିମାଳୟାନ ସୁନାମି ହେଲା, କେତେବେଳେ ଅତଡ଼ା ଖସିବ, କେତେବେଳେ ଲ୍ୟାଣ୍ଡସ୍ଲାଇଡ୍, ସେଇ ଯେଉଁଟା ଲ୍ୟାଣ୍ଡସ୍ଲାଇଡ୍ ହେଉଛି ଅନେକ ସମୟରେ ବହୁତ ଧନଜୀବନ ନଷ୍ଟ ହେଉଛି। ତେଣୁ ସବୁ କିଛିରେ ରହିଛି ଆମର ଆଧୁନିକ ଜୀବନ ପ୍ରଣାଳୀ ଏବଂ ଯେଉଁ ଧ୍ୱଂସାଭିମୁଖୀ ବିଜ୍ଞାନ, ଆମର ଯେଉଁ ବିଜ୍ଞାନଟାକୁ ଆମେ ଆଡପ୍ଟ କରୁଛୁ। ଦେଖ ଯେଉଁମାନେ ବି ଯାହା ସବୁ ବାହାର କରୁଛନ୍ତି, ଉଦ୍ଭାବନ କରୁଛନ୍ତି, ଆବିଷ୍କାର କରୁଛନ୍ତି, ତାକୁ ଆମେ ଭଲ କାମରେ ଅର୍ଥାତ୍ ଯେମିତି ସୃଷ୍ଟିର ପ୍ରତିକୂଳରେ ଆମେ ଯିବାନି, ଏମିତି କାମ କରିବା, ଏମିତି ବ୍ୟବହାର କରିବା ଯେ ଯାହା ବି ଆମର ଆବିଷ୍କାର ହେଲା, ଉଦ୍ଭାବନ ଆମର ବୈଜ୍ଞାନିକମାନେ କଲେ, ବିଜ୍ଞାନୀମାନେ କଲେ, ତାକୁ ସକାରାତ୍ମକ ବ୍ୟବହାର କରିବା ଜାଗାରେ ଆମେ ପ୍ରାୟ କରିଲୁ କ'ଣ ନା ନକାରାତ୍ମକ ବ୍ୟବହାର। ବର୍ତ୍ତମାନ ପୁଣି ଭାରତ ବର୍ଷରେ ପୁଣି ନୂଆ କଥା ହେଇଛି କ'ଣ ନା, ଧନୀ ଯେଉଁମାନେ ବଡ଼ ବଡ଼ କର୍ପୋରେଟ୍ ସେକ୍ଟର ତିଆରି କରୁଛନ୍ତି ସେମାନେ ହଜାର ହଜାର ଗଛକୁ କାଟି ଦିଆହେଉଛି, ଏବଂ ଏଇ ଯେଉଁ ଜାତୀୟ ରାଜପଥ ନାଁରେ ବି ହଜାର ହଜାର ବଡ଼ ଗଛ ନଷ୍ଟ କରିଦେଲୁ, ଛୋଟ ଗଛ କଲୁ। ତେଣୁ ଉତ୍ତପ୍ତ ଏଇ ଯେଉଁ ସୃଷ୍ଟି, ଉତ୍ତପ୍ତ ପୃଥିବୀ, ତା ରୂପ କେତେବେଳେ କେଉଁ ପ୍ରକାରର ପରିବର୍ତ୍ତନ କରିବ, କେଉଁ ଢଙ୍ଗରେ ସବୁ ଧ୍ୱଂସଲୀଳା ଆରମ୍ଭ କରିବ ସେଟା କହିହେବନି। ଭୂମିକମ୍ପଠାରୁ ଆରମ୍ଭ କରିକି ଯାହା ଯାହା ଆମେ କହିଲେ ଯେ ମୃତ୍ତିକା ସ୍ଖଳନ ହବ, ପାହାଡ଼ ହଠାତ୍ ଯେଉଁ ଗ୍ଲେସିୟାର ଆମର ସେପଟେ ପୁଣି ଅଛି, ଏପଟ ଯେଉଁ ପଶ୍ଚିମାଞ୍ଚଳରେ ବି ବହୁତ ଗୁଡ଼ା ଗ୍ଲେସିୟାର ଅଛି, ସେଗୁଡ଼ାକ ବି ଯଦି କେତେବେଳେ କେମିତି ଯଦି ହବ, କହିବାକୁ ଗଲେ ଆମର ସେଟା ବି ଧମକ ରହିଛି, ଆମର ସେଟା ତଳକୁ ଆସିବ ଏବଂ ତଳକୁ ଆସିଲେ କେଉଁ କେଉଁ ରାଜ୍ୟ ଦେଇକି ଗତି କରିବ ତାର କହିହେବନି। କାରଣ ସେ ପାଣି ଯେ କେବଳ ନଦୀପଥ ଦେଇକି ଗତି କରିବ ତାର କିଛି କହିହେବନି, କାରଣ ପାଣିର ଧର୍ମ ତଳକୁ ଯିବ। ତେଣୁ ବର୍ତ୍ତମାନ ବହୁତ ଆମର ଯେଉଁମାନେ ଚିନ୍ତା କରିବା କଥା ସେମାନେ ଚିନ୍ତା କରିବା ଉଚିତ, ଏବଂ ସାଧାରଣ ଲୋକଠାରୁ ଆରମ୍ଭ କରିକି ଆମେ କିପରି ଭାବରେ ଆମର ଧରାପୃଷ୍ଠକୁ ଆମେ ଶୀତଳ ରଖିବା, ଯେତିକି ତାପମାତ୍ରା ବଢ଼ିଛି ବଢ଼ିଛି, ଆମେ ଅତ୍ୟନ୍ତ ପକ୍ଷେ ଆଉ ବଢ଼ିବାକୁ ଦେବା ନାହିଁ। ତାପରେ ଦ୍ୱିତୀୟ କଥା ହେଲା ଏଇ ଯେଉଁ ଗଛ ଫଛ କାଟିଦେବା, ଜଙ୍ଗଲ ଗୁଡ଼ାକ ନଷ୍ଟ କରିଦେବା, କୋଉ ବୁଦ୍ଧିମତାର କାମ ଆମେ ବୁଝିପାରୁନୁ, କୋଉ ମାନେ କୋଉଥିପାଇଁ କୋଉ ଲୋଭରେ ସେଗୁଡ଼ା ସବୁ ନଷ୍ଟ କରାହଉଛି, ସେଗୁଡ଼ା ଚିନ୍ତାର ବିଷୟ। ବହୁତ ଖବରକାଗଜ ଆଉ ପିରିଓଡିକାଲ୍ସ ମେଗାଜିନ୍ରେ ବାହାରୁଛି ଯେ ଏମିତି ଏଇ ଟାଇପ୍ର ଏଇ କମ୍ପାନୀ ସେଠି ସେଟା ତିଆରି କଲା, କିଏ ଇଥାନଲ୍ ତିଆରି କଲା, କିଏ ଅନ୍ୟାନ୍ୟ ଖଣିଜ ପଦାର୍ଥ ତିଆରି କଲା। ସେଗୁଡ଼ାକ ଆମର ଆବଶ୍ୟକତା ଅଛି, କିନ୍ତୁ ଆମେ କେତେ ଆବଶ୍ୟକତା ଅନୁସାରେ ତିଆରି କରୁଛେ ଏବଂ ସେଟା କେତେ ରପ୍ତାନୀ ହେଉଛି, କେତେ ଆମେ ବିଦେଶୀ ମୁଦ୍ରା କେତେ ରୋଜଗାର କରୁଛୁ, ସେସବୁ କିଛି ଆକଳନ ନ କରିକି ଆନ୍ଧାଧୁନ ଭାବରେ ସୃଷ୍ଟିକୁ ନଷ୍ଟ କରିବା ଦ୍ୱାରା ଏଇ ସୃଷ୍ଟି ତାର ତାଣ୍ଡବ ଲୀଳା କରୁଛି। ଅତଏବ ମାନେ ଆମକୁ ପରିବର୍ତ୍ତନ ଦରକାର ଆଉ କ'ଣ।
1: ତେବେ ବର୍ତ୍ତମାନ କଥା ଆଗେଇବା ଆଗରୁ ଆସ ଗୋଟେ ଭଜନ ଶୁଣିବା।

0: ବଡ଼ ଏଇ ଆଗରୁ ଆମେ ତେଲ ଦର ଉପରେ ବେଶୀ ନିର୍ଭର କରୁଥିଲେ, କାରଣ ବଜାରଟା ହଉଛି ତେଲର ନିୟନ୍ତ୍ରଣରେ, ଅର୍ଥାତ ତେଲ ଦାମ ଯଦି ବଢ଼ିଗଲା ତାହେଲେ ସେଠି ଟ୍ରାନ୍ସପୋର୍ଟେସନ ବଢ଼ିଗଲା, ଦରଦାମ ବଢ଼ିଗଲା ଏବଂ ସବୁଆଡ଼େ ଗୋଟେ ଚାଲିଲା ଚର୍ଚ୍ଚା। ଏବଂ ବର୍ତ୍ତମାନର ମାର୍କେଟ ଏମିତି ହେଇଛି, ଆମ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ବି ହଉ ସେଥିରେ ଯଦି ଗୋଟିଏର ବୃଦ୍ଧି ହେଲା ତାହେଲେ ଆନୁଷଙ୍ଗିକ ଜିନିଷ ମଧ୍ୟ ବଢ଼ିଯାଉଛି। ଏଇ ପାର୍ବଣ ସମୟରେ ଚିନି ଦାମ ବଢ଼ିବା, ଅନେକ ଜଣ କହୁଛନ୍ତି ଯେ ଚିନି ଦାମ ବଢ଼ିବା ବହୁତ ଦିନ ବଢ଼ିନି, ବଢ଼ିଗଲା କିଛି ନାହିଁ, ଯାହାର ପଇସା ଅଛି କିଣିବେ ନହେଲେ ନାହିଁ। କିଏ କହୁଛନ୍ତି ଚିନି ନ ଖାଇଲେ ଭଲ, କିନ୍ତୁ ଚିନି ବଢ଼ିଲା ଫଳରେ ଚିନିରୁ ଉତ୍ପାଦନ ସାମଗ୍ରୀ ମାନେ ସାଧାରଣ ଆମେ ଚକୋଲେଟ ଯେତେବେଳେ ଦେଖୁଥିଲେ ଯେ ଆଜିକାଲି ତ ଆଉ ପଇସାରେ ନାହିଁ, ସବୁ ଟଙ୍କାଟେ ମିନିମମ ହେଲା, ଟଙ୍କାଟେରେ ଚକୋଲେଟ ମିଳୁଥିଲା, କିନ୍ତୁ ଆସନ୍ତା ଦିନରେ ସେ ଟଙ୍କାଟେରେ ଆଉ ଚକୋଲେଟ ବି ମିଳିବ ନା ନାହିଁ ସନ୍ଦେହ। ତାପରେ ଯାବତୀୟ ଜିନିଷ ଯୋଉଗୁଡ଼ା ଚିନିରେ ବା ଚିନିର ଦରକାର କରିଥାଏ, ବିସ୍କୁଟ ହଉ, ଆମର ଚା ଦୋକାନରେ ଚା ଟେ ପିଉଥିଲେ ଯୋଉଠି ପାଞ୍ଚ ଟଙ୍କା ପିଉଥିଲେ, ସିଏ ଆଜ୍ଞା କହିବ ଆଜ୍ଞା ଆଉ
1: ଗୋଟେ ଜିନିଷ ସିଏ ଖାଉଟି ମାନଙ୍କର ସିଧାସଳଖ କଞ୍ଜୁମର ଗୁଡ୍ସ ବି, ଅର୍ଥାତ୍ ଖାଉଟି ମାନେ ସିଧାସଳଖ ନିଜେ ମାନେ କିଣିବେ ଏବଂ ନିଜେ ଖର୍ଚ୍ଚ କରିବେ, ତା ସହିତ ପ୍ରଡ୍ୟୁସର ଗୁଡ୍ସ ବି, ଅର୍ଥାତ୍ ଯୋଉମାନେ ତିଆରି କରୁଛନ୍ତି ବିଭିନ୍ନ ପ୍ରକାର ଜିନିଷ, ଚିନିକୁ ମଧ୍ୟ କଞ୍ଚାମାଲ ହିସାବରେ ବ୍ୟବହାର କରାଯାଏ, ଏଇଟା କହିବା କଥା।
0: ଯାବତୀୟ ମିଠା ଆମର ସାଧାରଣ ଭାବରେ ସେଉ ବୁନ୍ଦିଆ ଯୋଉଟା ବିଭିନ୍ନ ସମୟରେ ଆମେ ଦରକାର କରୁ, ଘର ପର୍ବପର୍ବାଣି ଇତ୍ୟାଦିରେ ପୁରୀ ବୁନ୍ଦିଆ ଟିକେ ହେଇଥାନ୍ତା, ଶୁଭ କାମ ହଉ, ଘର ପ୍ରତିଷ୍ଠା ହଉ, ବାହାଘର ବ୍ରତ ଘର ଇତ୍ୟାଦିରେ ସବୁ କାମରେ ଦରକାର ହଉଛି। ତାପରେ ମିଠା ଯାବତୀୟ, ମିଠାର ଗୋଟେ ସ୍ୱତନ୍ତ୍ରତା ରହିଛି ଯେ ଜାଗା ଅନୁଯାୟୀ ମିଠା, ଯେ ବାରିପଦାରେ ଏଇ ମିଠାଟା ଭଲ, ସେ ବାଲେଶ୍ୱରରେ ଏଇ ମିଠା ଭଲ, ଭୁବନେଶ୍ୱରରେ ଏଇ ମିଠା ଭଲ, ତେଣୁ ସେ ଗୋଟେ ବ୍ରାଣ୍ଡ ଅଲଗା ଅଛି। ଯେ ଯେମିତି ଆମେ କହୁ ଯେ ଛେନାପୋଡ଼ ଗୋଟେ ଜାଗାରେ ଭଲ ମିଳେ କି ଅମୁକ ମିଠା ଗୋଟେ ଜାଗାରେ ନାଇଁ,
2: ତେଣୁ ରହିଛି ନା ଚାରିଆଡ଼େ
1: ସର ଗଜା, ଯେମିତି ଅନେକ କଥା ରହିଛି। ତେବେ ସେଗୁଡ଼ିକ ତ ବଢ଼ିବା ଦ୍ୱାରା, ଚିନିର ରେଟ୍ ବଢ଼ିବା ଦ୍ୱାରା, ତେଲର ରେଟ୍ ବଢ଼ିବା ଦ୍ୱାରା, ପିଆଜର ରେଟ୍ ବଢ଼ିବା ଦ୍ୱାରା ଆମର ସାଧାରଣ ଖାଉଟି ନିଶ୍ଚିତ ଭାବରେ ତାଙ୍କର ପକେଟ୍ ଉପରେ ବା ଇକୋନୋମି ଉପରେ ବା ଅର୍ଥନୀତି ଉପରେ ଚାପ ସୃଷ୍ଟି କରୁଛି। ଏବଂ ତା ସହିତ ବହୁତ କୃତ୍ରିମ ରାସ୍ତା ଆମେ ଅବଲମ୍ବନ କରୁଛୁ, ଯେମିତିକି ବଡ଼ ବଡ଼ ସବୁ କମ୍ପାନୀମାନଙ୍କୁ ହଜାର ହଜାର କୋଟି ଟଙ୍କାର ଛାଡ଼ ଦେଇକି ତାଙ୍କ ଲୋନ୍କୁ ବା ଋଣକୁ ସେଟିଲ୍ କରିଦିଆ ହେଉଛି। କିନ୍ତୁ ଏପଟେ ଦେଖିଲା ବେଳକୁ ଲୋକ, ସାଧାରଣ ଚାଷୀ ଗୋଟେ ଋଣ ପାଇଁ, ଆମର କିଛି ବର୍ଷ ତଳେ ଏବେର ପରିସଂଖ୍ୟାନ ଜଣାନାହିଁ, ତଥାପି ବହୁତ ଚାଷୀ, ବହୁତ ଋଣୀ ବ୍ୟାଙ୍କରୁ ଋଣ କରିଥିବା ଲୋକ ବହୁତ ସୁଇସାଇଡ୍ ମଧ୍ୟ କରିଦେଉଛନ୍ତି, ଆତ୍ମହତ୍ୟା କରୁଛନ୍ତି। ତେଣୁ ସେଥିପାଇଁ ବହୁତ ଚିନ୍ତାଶୀଳ ବ୍ୟକ୍ତିମାନେ ବିଭିନ୍ନ ଚିନ୍ତା କରିକି ସବୁ ମାନେ ଲୋକଙ୍କୁ ଅବଗତ କରାଉଛନ୍ତି, ସଚେତନ କରାଉଛନ୍ତି। କିନ୍ତୁ ସମୟ ଥିଲା ଲୋକମାନେ ସଚେତନ କଲାବେଳେ ବ୍ୟବସ୍ଥା ତାର ପରିବର୍ତ୍ତନ କରୁଥିଲେ, କିନ୍ତୁ ବର୍ତ୍ତମାନର ବ୍ୟବସ୍ଥା ଏମିତି ହେଇଛି ଯେ ବ୍ୟବସ୍ଥା ନିଜେ ପରିବର୍ତ୍ତନ କରୁଛନ୍ତି ଏବଂ ଲୋକମାନେ ତାଙ୍କୁ ସଚେତନ କରିବାର ସମୟ ଆସିଛି। ତେଣୁ ସାଧାରଣର କହିବା କଥା ଯେ କେଉଁ କେଉଁ ଦିଗ ପ୍ରତି ଆମେ ଦୃଷ୍ଟି ଦେଲେ ପ୍ରକୃତରେ ଆମର ଠିକ୍ଟା ସିଦ୍ଧାନ୍ତ ଆମେ ନେଇପାରିବା ଏବଂ ଆମ ଦେଶର ବ୍ୟବସ୍ଥା ଯେଉଁ ଭଳିଆ ହେବା ଉଚିତ, କମ୍ସେ କମ୍ ଇତିହାସ ଯାହା ଥିଲା ସେ ତ ଅପରିବର୍ତ୍ତନୀୟ, ତାକୁ ପରିବର୍ତ୍ତନ କରିହେବନି। ବର୍ତ୍ତମାନ ଆମେ ଯଦି ପରିବର୍ତ୍ତନ କରିବା ତାହେଲେ ଭବିଷ୍ୟତକୁ ଆମେ ଠିକ୍ କରିପାରିବା। ତେଣୁ ବହୁତ ଚିନ୍ତାଶୀଳ ବ୍ୟକ୍ତିମାନେ, ଫିଲୋସଫର ମାନେ କହିଛନ୍ତି ଲିଭ୍ ଅନ୍ ପ୍ରେଜେଣ୍ଟ, ତେଣୁ ବର୍ତ୍ତମାନର ଆଉ ଇତିହାସକୁ ଯେଉଁ ଆମେ ଆନାଲିସିସ୍ କରିକି ବିଶ୍ଳେଷଣ କରିକି ସେଠୁ କିଛି ପାଇବାନି। ବର୍ତ୍ତମାନ ଆମର ଶିକ୍ଷିତ ପିଲାମାନଙ୍କର ବୁଦ୍ଧିମତା ବୃଦ୍ଧି ପାଇଲାଣି ଏବଂ ଯେଉଁ ଯେଉଁମାନେ ବ୍ୟବସ୍ଥାରେ ଅଛନ୍ତି, ଅର୍ଥନୀତିକୁ ଯେଉଁମାନେ ଚିନ୍ତା କରିପାରିବେ, ସିଏ ଅର୍ଥଶାସ୍ତ୍ରରେ କମ୍ସେ କମ୍ ମାଷ୍ଟର୍ ଡିଗ୍ରୀ ପାଇବା କଥା, କିନ୍ତୁ ବ୍ୟବସ୍ଥାରେ ସେ କଥା ନାହିଁ। ତେଣୁ ବିଭିନ୍ନ ପ୍ରକାରର ଆମର ପରିବର୍ତ୍ତନ ହେଇଛି ଏବଂ ବହୁତ ନକାରାତ୍ମକ ପରିବର୍ତ୍ତନ ଆଡ଼କୁ ଆମେ ଗତି କରୁଛୁ ଏବଂ ସେଇ ନକାରାତ୍ମକ ପରିବର୍ତ୍ତନ ହେଉଛି ଆମର ସିଦ୍ଧାନ୍ତର ଗୋଟେ ଆଲ୍ଟିମେଟ୍ ରେଜଲ୍ଟ। ଆମେ ଯେଉଁ ସିଦ୍ଧାନ୍ତ ନେଇଛୁ

0: ଗୋଟେ ଗୋଟେ ଜାଗାରେ ଗୋଟେ ଗୋଟେ ସମୟରେ ଧରିନିଅ ନିର୍ବାଚନ ସମୟରେ ହଉ ବା କିଛି ଗୋଟେ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ଯାହା ସବୁ ପଦକ୍ଷେପ ସବୁ ନିଆଯାଏ ସେଇ ପଦକ୍ଷେପ ନେବା ସମୟରେ ଆମେ ବହୁତ ଭୁଲ ଭଟକା କରିଛୁ, ହୁଏତ କ୍ଷଣସ୍ଥାୟୀ ଲୋଭରେ ଆମେ ସବୁ ପରିବର୍ତ୍ତନ ହେଇଛୁ। ତେଣୁ ଆମର ସମସ୍ତଙ୍କୁ କହିବା କଥା ଯେ ଦୁନିଆଟା ବହୁତ ହଜାର ହଜାର ବର୍ଷ ଧରିକି ଆମର ଦୁନିଆ ବା ପୃଥିବୀର ସୃଷ୍ଟି ବିବର୍ତ୍ତନ ବା ସେ ଡାର୍ୱିନଙ୍କର ବିବର୍ତ୍ତନବାଦ ଥିଓରି ତ ଅନେକ ଯେଉଁମାନେ ପଢ଼ିଛନ୍ତି ଜାଣିଥିବେ, ଏବଂ ଆଉ ଯେଉଁମାନେ ରହିଛନ୍ତି ସିନିୟର ଲୋକମାନେ ଯେଉଁମାନେ ବୟସ ହେଇଗଲାଣି ସେମାନେ ମଧ୍ୟ ଜାଣିଲେଣି ଯେ କିଏ କହନ୍ତି ଯେ ଆମର ପୂର୍ବଜମାନେ କେଉଁମାନେ ମାଙ୍କଡ଼ ଭଳିଆ ଥିଲେ, ତାପରେ ଆସ୍ତେ ଆସ୍ତେ ପରିବର୍ତ୍ତନ ହେଇଛି। ଆଉ କିଏ କହନ୍ତି ନା ସେଟା ବାଜେ କଥା, ମଣିଷ ଥିଲା ଯେ କିନ୍ତୁ ତାଙ୍କ ରୂପ ଅଲଗା ଥିଲା, ସେ ଯାହା ବି ହଉ। ତେଣୁ ଇତିହାସ ଯାହା ହେଇଛି ହେଇଛି, ଭବିଷ୍ୟତକୁ ଠିକ୍ କରିବାକୁ ହେଲେ ବର୍ତ୍ତମାନର ଯେଉଁ ଜୀବନଯାପନ ପ୍ରଣାଳୀ ବର୍ତ୍ତମାନର ଯେଉଁ ବ୍ୟବସ୍ଥାରେ ଦେଖି ଆମେ ଗତି କରୁଛୁ ତା କଥା ନିଶ୍ଚୟ ଚିନ୍ତା କରିବା ଏବଂ ସାବଧାନ ହେବା, ଏବଂ ସେଇ ଅନୁସାରେ ଆମେ ପଦକ୍ଷେପ ଯଦି ନେବା ତାହେଲେ ହୁଏତ ପରିବର୍ତ୍ତନ ହେବ, ନହେଲେ ଆଉ ପରିବର୍ତ୍ତନ ହେବାର ନାହିଁ। ସିଧାସଳଖ ସେଇ ଯେଉଁ କଥା କୁହାଯାଏ ଯେ ପୁନଶ୍ଚ ପୁନରାବୃତ୍ତି ବା ଇତିହାସର ଯେଉଁ କୁହନ୍ତି ହିଷ୍ଟ୍ରି ରିପିଟ୍ ଇଟ୍ ସେଲ୍ଫ, ସେଇଭଳିଆ ହେବ। ଦିନ ଥିଲା ଇଂରେଜମାନଙ୍କ ଅଧୀନରେ ଥିଲା, ଏବେ ଆଉ ଅନ୍ୟ କୌଣସି ବିଦେଶୀ ଶକ୍ତିର ଅଧୀନରେ ଆମେ ହେଇଯିବୁ। ତେଣୁ ସମସ୍ତେ ଟିକେ ଚିନ୍ତା କରନ୍ତୁ ଏବଂ ସେଇ ହିସାବରେ ସିଦ୍ଧାନ୍ତ ନିଅନ୍ତୁ। ହଉ, ଗୋଟେ ଚିଠି ଆସିଛ, ଆଜି ତ ଚିଠି ପଢିବା ଦିନ, ତେବେ ପାଇନ ଭାଇ ଆମର ପ୍ରତ୍ୟେକ ଦିନ ଭଳିଆ ଆଜି ମଧ୍ୟ ଚିଠି ଲେଖିଛନ୍ତି, ଆମକୁ ନମସ୍କାର ଜଣାଇଛନ୍ତି।
1: ଆମର ମଧ୍ୟ ପ୍ରତି ନମସ୍କାର ଜାଣିବେ ପାଇନ ଭାଇ।
0: ସିଏ ଲେଖୁଛନ୍ତି ଯେ ଚାଷବାସରେ ଆପଣମାନେ ଯେଉଁ ସବୁ ବାର୍ତ୍ତା ଦଉଛନ୍ତି, ଆମ ଚାଷୀମାନଙ୍କର ଯେଭଳି ଭାବରେ ଉନ୍ନତି ହଉଛି, ଯେଉଁମାନେ କରୁଛନ୍ତି ସେମାନଙ୍କର ଉନ୍ନତି ହଉଛି, ଅର୍ଥାତ୍ ସତାମାନଙ୍କର ମଧ୍ୟ ପରିବର୍ତ୍ତନ ହେବ ଯଦି ସେମାନେ ଚାଷବାସ କାର୍ଯ୍ୟକ୍ରମ ଅନୁସାରେ ନିଜର ପଦକ୍ଷେପ ନିଅନ୍ତି ଏବଂ ସେମାନେ ଟିକେ ମନ ସ୍ଥିର କରିବା ଉଚିତ ବୋଲି କହୁଛନ୍ତି। ରେଡିଓ ଟିକେ ଶୁଣିବେ ଏବଂ ସେଇଟାକୁ କାମରେ ଲଗାଇବେ, ଆଉ ପ୍ରତି ଘରେ ଘରେ କିଛି ନା କିଛି ଫୁଲ ଫଳ ଏବଂ ଯେଉଁ କୁହନ୍ତି ବିଭିନ୍ନ ଔଷଧୀୟ ବୃକ୍ଷ ନିଶ୍ଚିତ ଭାବରେ ଲଗାଇବା ଦରକାର। କଲମୀ ଆମ୍ବ, ବଡ଼ ବଡ଼ ପିଜୁଳି ଗଛ, ଡାଳିମ୍ବ ଗଛ, ଅମୃତଭଣ୍ଡା ଗଛ, ଆଉ ସଜନା ଗଛ, ବାରବାସୀ ଛୁଇଁ ଗଛ, ଏଗୁଡ଼ାକ ସବୁ ଲଗାଇଲେ କମସେ କମ୍ ଆପଣଙ୍କର ଅର୍ଥନୀତି ଉପରେ ମାନେ ଏତେଟା ପ୍ରଭାବ ପଡ଼ିବ ନାହିଁ, ବରଂ ଆପଣ କିଛି ପଇସା ସେଭ୍ କରିପାରିବେ ସେ କହୁଛନ୍ତି। ଏବଂ କଲମୀ ଗଛ ଲଗାଇବା ଦ୍ୱାରା ବହୁତ ଅଳ୍ପ ଦିନରେ ଆପଣ ଫଳ ପାଇପାରିବେ, ନିଜେ ଖାଇକି ବିକ୍ରୟ ମଧ୍ୟ କରିକି ଲାଭବାନ ହେଇପାରିବେ। ଗଛ ଲଗାଇବାର ଜାଗା ଅଧିକ ଥିଲେ ବେଶୀ ଗଛ ବି ଆପଣ ଲଗାଇବା ଦରକାର, ତେଣୁ ସେଇ ଅନୁସାରେ ଯଦି ଆପଣ ବେଶୀ ଗଛ ଲଗାନ୍ତି ନିଜେ କାମ କରିବା ଜାଗାରେ, ଆପଣ ଆଉ ଦୁଇ ଚାରି ଜଣ ଶ୍ରମିକ ଭାଇମାନଙ୍କୁ ବି ଲଗାଇ ପାରିବେ କାମରେ ଏବଂ ସେମାନେ ବି ଦୁଇ ପଇସା ରୋଜଗାର କରିପାରିବେ। ତାପରେ ଆପଣଙ୍କର ଚାଷ କରିବା ଦେଖିଲେ ସିଏ ଚାଷ କରନ୍ତୁ, ଫଳ ଗଛ ଲଗାନ୍ତୁ, ଯାହା ଯାହା କହୁଛନ୍ତି ଯାହା ବି କଲେ ଅନ୍ୟମାନେ ବି ଆପଣଙ୍କର ଚାଷ ଦେଖିକି ବା ଗଛ ଲଗାଇବା ଦେଖିକି ସେମାନେ ବି ତାଙ୍କର ବି ମନ ହବ, ସେମାନେ ବି ଖୁସି ହେବେ, ସେମାନେ ବି କିଛି ଗଛ ଲଗାଇବେ ଏବଂ ସେଥିରୁ ସିଧାସଳଖ କିଛି ନା କିଛି ଲାଭ ପାଇବେ। ପିଲାମାନଙ୍କୁ ମଧ୍ୟ ବୁଝେଇ ତାଙ୍କ ହାତରେ ମଧ୍ୟ ଲଗାଇବା କଥା, ସେମାନେ ଆଜିଠୁ ଶିଖିଲେ ଯାଇକି ଯେଉଁ ଆସନ୍ତା କାଲିକୁ ସେମାନେ ଠିକ୍ ସଜାଡ଼ି ପାରିବେ ଏବଂ ସେମାନେ ନିଜେ ବୁଝି ବି ପାରିବେ ଯେ ଗଛ ଲଗାଇବା ଦ୍ୱାରା ଆମର ପରିବେଶ ଠିକ୍ ହେବା ସହିତ ଆମର ଦୁଇ ପଇସା ରୋଜଗାର ବି ହେଲା ଏବଂ ଆମେ କିଛି ଫଳ ବି ଖାଇପାରିଲୁ ଏବଂ ଭବିଷ୍ୟତ ପାଇଁ କିଛି ଟଙ୍କା ସଞ୍ଚୟ କରିବାର ବା କିଛି ଧନ ସଞ୍ଚୟ କରିବାର ବି ଗୋଟେ ତାଙ୍କର ଯେଉଁ ରହିଛି ଇଚ୍ଛା ସିଏ ବି ମଧ୍ୟ ଜାଗ୍ରତ ହେବ। ପାଠ ପଢ଼ନ୍ତୁ, ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ପାଠ ପଢ଼ନ୍ତୁ ସେ କହୁଛନ୍ତି, କିନ୍ତୁ ତା ସହିତ କିଛି ଗଛ ମଧ୍ୟ ଲଗାନ୍ତୁ, ଆଉ ଗୋବର ଖତକୁ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ। ଆଉ ବର୍ତ୍ତମାନ ରାସାୟନିକ ସାରକୁ ବ୍ୟବହାର ନ କରିକି ଗୋବରରେ ମାଟିକୁ ଭଲ ଭାବରେ ନରମ କରାନ୍ତୁ, ଗୋବର ମିଶାଇଲେ ମାଟି ନରମ ହୁଏ। ତାପରେ ଯେଉଁ ସବୁ ଆମେ ଗଛ ଜାଣିଛୁ ସେ ଗଛର ଆଗକୁ ଯେମିତି କୁହାଯାଏ ଚାକୁନ୍ଦା ଗଛ, ଅନାବନା ଗଛ, ତାର ଆଗକୁ କାଟିକି କମ୍ପୋଷ୍ଟ ଖତ ମଧ୍ୟ ବ୍ୟବହାର କରନ୍ତୁ। କମ୍ପୋଷ୍ଟ ଖତ ବ୍ୟବହାର କଲେ ଆମେ ଆମର ଯେଉଁ ଖର୍ଚ୍ଚ ରହୁଛି ବିଭିନ୍ନ ରାସାୟନିକ ସାର କିଣିବାରେ ଔଷଧ କିଣିବାରେ ସେ କମିବ, ଜୈବିକ ସାର ହେଲା ଔଷଧ ହେଲା ସେଗୁଡ଼ାକ ମିଳିଲାଣି ପ୍ରଚୁର ପରିମାଣରେ, ତାକୁ ମଧ୍ୟ ବ୍ୟବହାର କରିବା ଦ୍ୱାରା ଆମର ଚାଷର ଖର୍ଚ୍ଚ ମଧ୍ୟ କମିବ ଏବଂ ଆମର ଭଲ ଅମଳ ଆମେ ସୁସ୍ଥତା ଥିବା ଯେଉଁ ଜିନିଷ ସେ ଧାନ ହଉ, ଗହମ ହଉ, ପନିପରିବା ହଉ, ତୈଳବୀଜ ଫସଲ ହଉ, ସବୁକିଛି ଆମେ ଭଲ ପାଇପାରିବା। ସେସବୁର ସ୍ୱାଦ ମଧ୍ୟ ପରିବର୍ତ୍ତନ ହେବ, ସ୍ୱାଦ ନିଶ୍ଚିତ ଭାବରେ ଭଲ ଆମେ ପାଇବା ଏବଂ ଭଲ ପଇସା ମଧ୍ୟ ରୋଜଗାର କରିପାରିବା। ତାପରେ ଲେଖୁଛନ୍ତି ଯେ ମନ ଲଗାଇ କଲେ ଚାଷ, ନଦେଇ ସାର ଆଉ ବିଷ, ଗାଈମୂତ ଗୋବର ନିମପତ୍ର କୋଚଳା ପତ୍ର ଭେଦେଇକି ଆଉ ସେଟା ଯଦି ଆମେ ବ୍ୟବହାର କରିବା ଆମ ବିଲରେ ତାହେଲେ ରୋଗ ପୋକ କୀଟ ଏଗୁଡ଼ାକ ସବୁ ପ୍ରଭାବ ପଡ଼ିବ ନାହିଁ। ଏତିକି କଥା ଲେଖୁଛି, ଆସନ୍ତା ଚିଠିରେ ଆଉ କଥା ଲେଖିବି ବାଇନ ଦାସ।
1: ହଁ ବାଇନ ଭାଇ, ସବୁବେଳେ କେମିତି ଆମର ସମାଜର ମଙ୍ଗଳ ହେବ ଏବଂ କୃଷିର ମଙ୍ଗଳ ହେବ ଏବଂ ସମସ୍ତେ କିଭଳି ଭାବରେ ଏଇ ମା ମାଟି ସହିତ ଯୁଝିକିରି ସେଥିରୁ କିଛି ଉତ୍ପାଦନ କରିପାରିବେ ଏବଂ ନିଜେ ଭଲ ଜିନିଷ ଖାଇବା ସହିତ ବିକ୍ରିବଟା କରିକିରି ଅଧିକ ପଇସା

ପାଇପାରିବେ ଏବଂ କିଛି ଲୋକକୁ ନିଯୁକ୍ତି ମଧ୍ୟ ଦେଇପାରିବେ ଯେଉଁମାନେ କୃଷି କ୍ଷେତ୍ରରେ କାମ କରିବେ। ତେବେ କଥା ହେଉଛି ବର୍ତ୍ତମାନ ସମୟ ଆସିଯାଇଛି, ଆମେ ଜାଣିଲୁ ଯେ ଦରଦାମ ବଢ଼ିବା ଦ୍ୱାରା ଆମର ପାରିବାରିକ ସ୍ଥିତି ସବୁବେଳେ ଅସଜଡ଼ା ହେଇଯାଉଛି। ଯେତେବେଳେ ଯାହା ଆମେ ଭାବୁଛେ ଯେ ଏତେ ଟଙ୍କାର ଆମେ ପରିବା ଆଣିଲେ ଆମର ଘର ଚଳିଯିବ, କିନ୍ତୁ ସେତିକି ବି ପରିବା ଅକୁଳାନ ରହିଯାଉଛି, ବନ୍ଧୁବାନ୍ଧବଙ୍କୁ ନେଇକରି ଆମକୁ ଚଳିତେ ପଡ଼ୁଛି। ତେଣୁ ଆମେ ପରିବା କିଣାଠୁ କିଭଳି ଭାବରେ ମୁକ୍ତି ପାଇବା, ସେଥିପାଇଁ

0: ଭାବରେ ମୁକ୍ତି ପାଇବା। ସେଥିପାଇଁ ସେ ଲେଖିଛନ୍ତି ଯେ ବାଡ଼ି ଘରେ ନିଶ୍ଚିତ ଭାବରେ ତିନି ଚାରିଟା ଗଛକୁ ଆମେ ସବୁବେଳେ ପ୍ରାଧାନ୍ୟ ଦେବା। ଏଇ ଯେମିତି ଅମୃତଭଣ୍ଡା ଗଛ, ସଜନା ଗଛ, କଦଳୀ ଗଛ, ଏଇଭଳିଆ ଗଛ ଯଦି ଆମେ ଲଗେଇବା ତାହେଲେ କମ୍ ପରିଶ୍ରମରେ ଆମେ ଲାଭ ବେଶୀ ପାଇବା, ବା ଥରେ ଲଗେଇଦେନେ ଇଏ ବର୍ଷ ବର୍ଷ ଧରିକିରି ଫଳିବ। ତାର ଟିକେ ଆମେ ଯତ୍ନ ନେବା, ତା ମୂଳକୁ ଟିକେ ସଫା କରିବା, ମାଟି ଦେବା ଏବଂ ଖତ କିଛି ଦେବା। ତାପରେ ସେ ଲେଖିଛନ୍ତି ଯେ ଜୈବିକ ଚାଷ କେମିତି ଆମର କରାଯାଇପାରିବ, ଏବଂ ଏଇ ଜୈବିକ ଚାଷ କଲେ ନିଶ୍ଚିତ ଭାବରେ ଆମର ପ୍ରଥମ ମାଟିର ଯେଉଁ ଉର୍ବରତା ଶକ୍ତି ରହିଛି, ମାଟିର ଯେଉଁ ଗୋଟେ ତାର ଗୁଣବତ୍ତା ରହିଛି ସେଇଟା ବଜାୟ ରହିବ। କାରଣ ଆମେ ଯଦି ସାର, ଔଷଧ, ରାସାୟନିକ ଆମେ ଯଦି ଦେବା ତାହେଲେ ଆମର ମାଟିର ଯେଉଁ ମୂଳ ଜିନିଷ ସେଟା ବିଗିଡ଼ିଯିବ। ଏଇ ଦେଖୁନାହାନ୍ତି ଆପଣମାନେ କେଞ୍ଚୁଆ ଆମେ ଆଉ ଦେଖତେ ପାଉନେ ଠିକ୍ ଭାବରେ,
1: ଜିଆ
0: ଯେଉଁଟା, ତାପରେ ମାଟିରେ ଯେଉଁ ଛୋଟ ଛୋଟ ପୋକ ଥିଲେ ବା ଯେଉଁ ଭଅଁର ଟାଇପ୍ର ଯେଉଁ ଜିନିଷ ଗୁଡ଼ାକ, ଗୋବର ପୋକ, ଏଗୁଡ଼ାକ ଧୀରେ ଧୀରେ ଆମର ସେମାନେ ସବୁ ଉପକାରୀ ବନ୍ଧୁ। ସେମାନେ ଯଦି ମରିଯିବେ ତାହେଲେ ମାଟିର ଯେଉଁ ଉର୍ବର ଶକ୍ତି କେମିତି ହେବ? ମାଟିକୁ ସେମାନେ ଖୋଳି ଦେଉଥିଲେ, ମାନେ ପବନ ଯିବା ଆସିବା କରୁଥିଲା ଜିଆ ଗୁଡ଼ିକ ସବୁ, ଆଉ ଗେଣ୍ଡା, ଏମିତି ଅନେକ କଥା ଆପଣମାନେ ନିଜେ ଅନୁଭବ କରୁଥିବେ ଯେ ସେଇଟା ଆଉ ଆମେ ଧୀରେ ଧୀରେ ଦେଖତେ ପାଉନେ। ତେଣୁ ଆମକୁ ନିଜକୁ ଟିକେ ସଜାଗ ରହିତେ ପଡ଼ିବ। ଏଥର ତ ଚାରିଆଡ଼େ ଗୋଟେ ପ୍ରଚାର ପ୍ରସାର ଚାଲିଲାଣି ଯେ ଜୈବିକ ଖତର କେମିତି ଆମେ ପ୍ରୟୋଗ କରିବା। ଆମ ଘରୁ ଯେଉଁ ପରିବା ଚୋପା ବି ବାହାରୁଛି ସିଏ ବି ଗୋଟେ ଜୈବିକ ଖତ ଆଜ୍ଞା। ତେଣୁ ଆମେ ପରିବା ଚୋପାକୁ, ପିଆଜ ଚୋପା, ରସୁଣ ଚୋପା ଏସବୁକୁ ଯଦି ଆମେ
1: କରିକି ଆମ ଦେବଦେବୀଙ୍କ ପାଖରେ ଯେଉଁ ପୂଜା କରୁଛୁ
0: ଫୁଲ,
1: ସେଟାକୁ ନଦୀରେ ନ ଫୋପାଡ଼ିକି କ'ଣ ସିଆଡ଼େ ନ ପକେଇକି ତାଙ୍କୁ ଖତ ବ୍ୟବହାର କଲେ ସେଇ ପୁଣି ଫୁଲ ଗଛରେ ଯଦି ବି ଆମେ ବ୍ୟବହାର କରିବା ଭଲ ଫୁଲ ପାଇପାରିବା, ଏବଂ ଆମର ଦେବଦେବୀଙ୍କୁ ଘରେ ଯାହା ରଖିଛୁ ମନ୍ଦିରରେ ଯାହାକୁ ପୂଜା କରତେ ଯାଉଛୁ ତାକୁ ବି ଦେଇପାରିବା।

ଲଗେଇବା, ସେଥିରେ ବି ପ୍ରଚୁର ପରିମାଣରେ ପାଣି ବ୍ୟବହାର ହୁଏ। ତା ସହିତ ଏଟା ମଧ୍ୟ ଆପଣ ଜାଣୁଥିବେ, ଆପଣଙ୍କ ପିଲାମାନେ ଜାଣୁଥିବେ, ଯେଉଁମାନେ ଛାତ୍ରଛାତ୍ରୀ ଅଛନ୍ତି, ଡାଟା ସେଣ୍ଟରକୁ ଯେଉଁଠି ସବୁ ମେସିନ୍ ରହିଛି, ଯାହା ସବୁ ଆଧୁନିକ ଯନ୍ତ୍ରପାତି ରହିଛି, ତାକୁ ଥଣ୍ଡା କରିବା ପାଇଁ ପ୍ରଚୁର ପରିମାଣରେ ପାଣି ବ୍ୟବହାର ହୁଏ। ଅନେକ ଚିନ୍ତାଶୀଳ ବ୍ୟକ୍ତି ଯେଉଁମାନେ ବ୍ୟବସ୍ଥାରେ ଅଛନ୍ତି କହୁଛନ୍ତି ଯେ ଆମ ଭାରତରେ ପାଣିର କମତି ନାହିଁ, ବହୁତ ଅଛି ଆମର, କିନ୍ତୁ ପ୍ରକୃତରେ ସେଇଟା ଠିକ୍ ନୁହେଁ। ତାହେଲେ ଆମେ ବଟଲରେ ପିଇବା ପାଣି କିଣନ୍ତେ କି ଲାଗି? ସେଇଟା ତ ଆଉ 10-15 ବର୍ଷ ପୂର୍ବରୁ ସେ ଅବସ୍ଥା ନଥିଲା। ଅର୍ଥାତ୍ ବିଶୁଦ୍ଧ ପାନୀୟ ଜଳ ଆମର ଅଭାବ ହେଲାଣି ଏବଂ ଆଗକୁ ଆହୁରି ସଙ୍କଟାପନ୍ନ ହେବ ଅବସ୍ଥା। ତେଣୁ ଆମେ ନିଶ୍ଚିତ ଭାବରେ ପରିବର୍ତ୍ତନ ହେବା, ଏବଂ ସେଥିପାଇଁ ଆପଣଙ୍କର ମତାମତ ମଧ୍ୟ ନିହାତି ଜରୁରୀ। ଆମ ବାରିପଦା ଆକାଶବାଣୀ ଭଳିଆ ଗୋଟେ ସକ୍ରିୟ ଗଣମାଧ୍ୟମ ଆପଣଙ୍କ ନିକଟରେ ଥିଲାବେଳେ ଆପଣ ଟିକେ ନିଶ୍ଚିତ ଭାବରେ ଟିକେ ଇଚ୍ଛା ଶକ୍ତି ବଢ଼ାନ୍ତୁ, ଆମ ସହିତ ସମ୍ପର୍କ ରଖନ୍ତୁ। ଚାଷବାସ କାର୍ଯ୍ୟକ୍ରମ ଯାହା ଆମେ କରୁଛୁ କିପରି ଭାବରେ ଆପଣଙ୍କର ଉପଯୋଗୀ ହେଉଛି ବା ନ ହେଉଛି, ବା ଆପଣଙ୍କର ଯଦି ସକ୍ରିୟ ଚିନ୍ତା କିଛି ରହିଛି।

ତେବେ ସମୟ ତ ହେଲାଣି ଚାଷୀ ଭାଇମାନଙ୍କୁ ଶ୍ରୋତା ଭାଇମାନଙ୍କୁ କହିବା କଥା। ଆମେ ଅନେକ କଥା ଆଲୋଚନା କରୁ, ବାରିପଦା ଆକାଶବାଣୀ ଗୋଟେ ଲୋକାଲ ରେଡିଓ ଷ୍ଟେସନ ହେଉଥିବା ବେଳେ, ତଥାପି ଆମେ ଚିନ୍ତା କରୁ କିପରି ଭାବରେ ଆମର ଜାତୀୟ ସ୍ତରର କଥା, ଅନ୍ତର୍ଜାତୀୟ ସ୍ତରର କଥା ଏବଂ ଆମର ସମୁଦାୟ, ଆମର ବସୁଧା କଥା, ପରିବେଶ କଥା ଆମେ ଆଲୋଚନା କରୁ। ଏବଂ ୟା ଭିତରେ ଆପଣ ବହୁତ ପରିବର୍ତ୍ତନ ଦେଖିଲେଣି, ଅନେକ ଯେଉଁ ଅର୍ଥନୀତିର ପରିବର୍ତ୍ତନ ସେ କଥା ବି ଆପଣ ଅଙ୍ଗେ ଦିଭେଇଲେଣି। ବିଭିନ୍ନ ରେଟ୍ରେ ଆମର କବଜା ରହୁନି, ମୁଦ୍ରାସ୍ଫୀତିର ରୂପ କଥା ଆପଣ ଜାଣିଲେଣି, ଟଙ୍କାର ଭାଲ୍ୟୁ କିପରି ଭାବରେ କମୁଛି। ତାପରେ ଆଉ ଗୋଟେ ଯେଉଁ କମ୍ୟୁନିକେସନରେ ଯେଉଁ କମ୍ପ୍ୟୁଟର ବା ଡିଜିଟାଲାଇଜେସନ ଯୋଗୁଁ ଡାଟା ସେଣ୍ଟର ଆମର ବଡ଼ ବଡ଼ ରାଷ୍ଟ୍ର ଯେଉଁମାନେ ଉନ୍ନତି ମାନେ ଶୀର୍ଷ ସ୍ଥାନରେ ଅଛନ୍ତି, ସେମାନେ ଡାଟା ସେଣ୍ଟର ସେଠି ତାଙ୍କ ନିଜ ଦେଶରେ ନ କରିକି ସେମାନେ ପ୍ରିଫର କରୁଛନ୍ତି। କ'ଣ ଭାରତ ଭଳି ଦେଶ ଯେଉଁମାନେ ଡେଭଲପିଂ, ଆଜିକି କେତେ ବର୍ଷ ଧରିକି ଆମେ ଡେଭଲପିଂ ବୋଲି ନିଜକୁ ବ୍ୟବହାର କରୁଛୁ ଏବଂ ଚାରିଆଡ଼େ ଭାଷଣରେ ଦିଆହେଉଛି ସେଇଆ, ଆମେ ଟେକ୍ ଅଫ୍ ଷ୍ଟେଜ୍ରେ ଅଛୁ କିନ୍ତୁ ପହଞ୍ଚିନୁ ଶୀର୍ଷରେ। ତ ଆମରି ଏଠି ଡାଟା ସେଣ୍ଟର ରହିବା ଦ୍ୱାରା ଆପଣମାନେ ଜାଣୁଥିବେ, ସେଦିନ ଆମେ କଥାବାର୍ତ୍ତା ହେଉଥିଲୁ ଯେ ଇଥାନଲ ତିଆରି କରିବାରେ ଆମର ସମ୍ପୂର୍ଣ୍ଣ ଭାବରେ ବିଶୁଦ୍ଧ ହେଉଛି ପରିବେଶ, ତା ସହିତ ପିଇବା ପାଣିର ଯଥେଷ୍ଟ ଅଧିକ ପରିମାଣରେ ବ୍ୟବହାର ହୁଏ। ସିଏ ମକା ଗଛରୁ ଇଥାନଲ ବାହାରୁ ବା ଆଖୁ ଗଛରେ ହେଉ ବା ଅନ୍ୟାନ୍ୟ ଯେଉଁଠି ଶର୍କରା ଜାତୀୟ ଗଛ

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ର ଏହି ନୂତନ ଅଧ୍ୟାୟରେ ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ଆପଣମାନେ ଜାଣିଛନ୍ତି ଯେ ଏହା ଏଭଳି ଗୋଟିଏ ମଞ୍ଚ ଯେଉଁଠି ଆମେ ନୂଆ ନୂଆ ପ୍ରଚେଷ୍ଟା ଉପରେ ଆଲୋକପାତ କରିଥାଉ, ଦେଶବାସୀଙ୍କ ଇନୋଭେଟିଭ୍ ଆଇଡିଆଜ୍ ଉପରେ ଆଲୋଚନା କରିଥାଉ। ଏଗୁଡ଼ିକ ମଧ୍ୟରୁ ଅନେକ ଆଇଡିଆ ଏଭଳି ହୋଇଥାଏ ଯାହା ପଛରେ ଲୋକେ ନିଜ ଜୀବନର ସମସ୍ତ ଶକ୍ତି ବିନିଯୋଗ କରିଦେଇଥାନ୍ତି। ବନ୍ଧୁଗଣ, କିଛିଦିନ ପୂର୍ବେ ସୋସିଆଲ ମିଡିଆରେ କେହି ଜଣେ ଲେଖିଥିଲେ ଯେ ଆଷାଢ଼ ଏକାଦଶୀର ପବିତ୍ର ଅବସରରେ ମୋତେ ଏହା ଜଣାଇବାରେ ବହୁତ ଖୁସି ଲାଗୁଛି ଯେ ଇତିହାସକୁ ରୁଚିକର କରିବାର ନିଜ ପ୍ରଚେଷ୍ଟାର ମୁଁ ଶୁଭାରମ୍ଭ କରିବାକୁ ଯାଉଛି। ଆଗକୁ ସେ ଲେଖିଥିଲେ ଯେ ଏହି ଚିନ୍ତାଧାରାଟି ଖୁବ୍ ସହଜ, ଆପଣ ଏହି ୱେବସାଇଟ୍କୁ ଯାଆନ୍ତୁ ଏବଂ ଯେକୌଣସି ବର୍ଷକୁ ଚୟନ କରନ୍ତୁ। ସେଠାରେ ଆପଣ ଜାଣିପାରିବେ ଯେ ସେହି କାଳରେ ଭାରତର କେଉଁ ଅଞ୍ଚଳ କାହାର ଶାସନାଧୀନ ଥିଲା। ମୋତେ ମଧ୍ୟ ଏହା ବହୁତ ଚିତ୍ତାକର୍ଷକ ଲାଗିଲା। ଏହା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଆଗ୍ରହ ହେଲା। ମୁଁ ଜାଣିପାରିଲି ଯେ ଏହି କାର୍ଯ୍ୟ ମୁମ୍ବାଇରେ ରହୁଥିବା ଶ୍ରୀଯୁକ୍ତ କୃଷ୍ଣ ଶେଷାଦ୍ରୀ ମହୋଦୟ କରିଛନ୍ତି। ମଜା କଥା ହେଲା ଯେ କୃଷ୍ଣଜୀ ଏହି ୱେବସାଇଟ୍ର ନାଁ ମଧ୍ୟ ଖୁବ୍ ସହଜ ରଖିଛନ୍ତି, www.bharatrajya.com। ତାଙ୍କର ଏହି ପ୍ରଚେଷ୍ଟା ସମ୍ପର୍କରେ ସୂଚନା ଆପଣମାନଙ୍କ ନିକଟକୁ ମଧ୍ୟ ପହଞ୍ଚିବା ଆବଶ୍ୟକ, ତେଣୁ ମୁଁ ଚିନ୍ତା କଲି ଏ ବିଷୟରେ କୃଷ୍ଣଜୀଙ୍କ ସହିତ ସିଧାସଳଖ କାହିଁକି କଥା ନ ହେବା। ବନ୍ଧୁଗଣ, କୃଷ୍ଣଜୀ ଆମ ସହିତ ଫୋନ୍ରେ ଯୋଡ଼ି ହେଉଛନ୍ତି। କୃଷ୍ଣଜୀ ନମସ୍କାର।
2: ନମସ୍କାର ସାର୍। ନମସ୍କାର
1: ଭାଇ। ମୁଁ ଜାଣିବାକୁ ପାଇଲି ଯେ ନା ଆପଣ ବୈଷୟିକ କୌଶଳ ଦୁନିଆର ଲୋକ ନା ଇତିହାସ ଶିକ୍ଷକ, ତଥାପି ଆପଣ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଇତିହାସ ଉପରେ ଆଧାରିତ ଗୋଟିଏ ୱେବସାଇଟ୍ ତିଆରି କରିଦେଇଛନ୍ତି, ତେଣୁ ଏହା କେମିତି କଲେ?

0: ସେ ସବୁ ବିଷୟରେ ଜାଣିବା ପାଇଁ ମୁଁ ବହୁତ ଉତ୍କଣ୍ଠିତ।
1: ଧନ୍ୟବାଦ ସାର୍, ଆପଣଙ୍କ ସହିତ କଥା ହେବା ମୋର ବହୁତ ବଡ଼ ସୌଭାଗ୍ୟ। ସାର୍, ଯଦି ମୁଁ ମୋ ବିଷୟରେ କିଛି କହେ, ତେବେ ମୁଁ ଜଣେ ଇଞ୍ଜିନିୟର ଥିଲି, ପରେ ମୁଁ MBA କଲି, ତାପରେ ମୁଁ ମାର୍କେଟିଂ କ୍ଷେତ୍ରକୁ ଚାଲିଗଲି। କିନ୍ତୁ ଏସବୁ କରିବା ସତ୍ତ୍ୱେ ପିଲାଦିନୁ ମୋର ଇତିହାସରେ ଗଭୀର ରୁଚି ଥିଲା, ତେଣୁ ଇତିହାସ ଉପରେ କିଛି କରିବା ପାଇଁ, ଏହାକୁ ରୁଚିକର କରିବା ପାଇଁ ସବୁବେଳେ ମୋ ମନରେ ଆଗ୍ରହ ରହୁଥିଲା। ମୁଁ ଏହା ମଧ୍ୟ ଅନୁଭବ କରୁଥିଲି ଯେ ଆମେ ଯେଉଁଭଳି ଭାବରେ ଇତିହାସର ଶିକ୍ଷା ଦେଉଛୁ, ସେଥିରେ ଆମେ ବହୁତ କିଛି ସୁଧାର କରିପାରିବା, ବହୁତ କିଛି ପରିବର୍ତ୍ତନ କରିପାରିବା, ଇତିହାସକୁ କାହାଣୀ ଆକାରରେ ଲୋକଙ୍କ ନିକଟକୁ ପହଞ୍ଚାଇ ପାରିବା।
0: କୃଷ୍ଣଜୀ, ଭାରତୀୟ ଇତିହାସର ଏଭଳି କେଉଁ ଦିଗ ରହିଛି ଯେଉଁ ବିଷୟରେ ଅଧିକରୁ ଅଧିକ ଲୋକେ ଜାଣିବା ଦରକାର ବୋଲି ଆପଣ ଅନୁଭବ କଲେ?
1: ସାର୍, ଆପଣ ଲକ୍ଷ୍ୟ କରିଥିବେ ଯେ ଆମ ସ୍କୁଲ କଲେଜମାନଙ୍କରେ ଇତିହାସ ଶିକ୍ଷାଦାନ ସମୟରେ ଏହା କୌଣସି ଏକ ସାମ୍ରାଜ୍ୟ କିମ୍ବା ରାଜ୍ୟର ଦୃଷ୍ଟିକୋଣରୁ ଶିଖାଯାଇଥାଏ ଏବଂ ସେହି ସାମ୍ରାଜ୍ୟ ଉପରେ ଅସମାନୁପାତିକ ଧ୍ୟାନ ଦିଆଯାଇଥାଏ। ଏଭଳି ପରିସ୍ଥିତିରେ ଅନ୍ୟ ବହୁତ ମହାନ ସାମ୍ରାଜ୍ୟ ଯେମିତିକି ଚୋଳ, ପଲ୍ଲବ, କର୍କଟ ବଂଶ ଥିଲେ, କାଶ୍ମୀରରେ ମଧ୍ୟ ଅହୋମ ଥିଲେ, ଯେଉଁମାନେ ଅତି କମ୍ରେ 600 ବର୍ଷ ଆସାମରେ ନିଜ ସଂସ୍କୃତି, ନିଜ ମୂଲ୍ୟବୋଧକୁ ବଜାୟ ରଖିଥିଲେ, ଏସବୁ ବିଷୟରେ ପ୍ରାୟତଃ ଆମେ ଜାଣିପାରୁନାହିଁ। ତେଣୁ ମୁଁ ଭାବିଲି ଯେ ଏଭଳି କୌଣସି ଗୋଟିଏ ୱେବସାଇଟ୍ ତିଆରି କରାଯିବା ଉଚିତ, ଯାହାଦ୍ୱାରା ଏଭଳି ମହାନ ସାମ୍ରାଜ୍ୟଗୁଡ଼ିକ ସହ ମଧ୍ୟ ଲୋକେ ପରିଚିତ ହେବେ।
0: କୃଷ୍ଣଜୀ, ଆପଣ ଏତେ ପରିଶ୍ରମ କରୁଛନ୍ତି, ମୁଁ ଆପଣଙ୍କୁ ଗୋଟେ ହାଇପୋଥେଟିକାଲ ପ୍ରଶ୍ନ ପଚାରୁଛି। ଯଦି ଆପଣଙ୍କୁ ଭାରତୀୟ ଇତିହାସର କୌଣସି 3 ଜଣ ବ୍ୟକ୍ତିତ୍ୱଙ୍କ ସହିତ କଥା ହେବାର ସୁଯୋଗ ମିଳେ, ତେବେ ଆପଣ କାହା ସହିତ କଥା ହେବାକୁ ଚାହିଁବେ ଆଉ କାହିଁକି?
1: ହଁ ସାର୍, ପ୍ରଥମେ ମୁଁ ରାଜରାଜ ଚୋଳ କିମ୍ବା ରାଜେନ୍ଦ୍ର ଚୋଳଙ୍କ ସହିତ କଥା ହେବାକୁ ଚାହିଁବି, ଯିଏ ଚୋଳ ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜାମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କଠାରୁ ମୁଁ ଜାଣିବାକୁ ଚାହିଁବି ଯେ ବୃହଦେଶ୍ୱର ମନ୍ଦିର କିମ୍ବା ଗଙ୍ଗେଇକୁଣ୍ଡା ଚୋଳପୁରମରେ ରହିଥିବା ବଡ଼ ଶିବ ମନ୍ଦିର ନିର୍ମାଣ କରିବାର ଦୂରଦୃଷ୍ଟି କେଉଁଠୁ ପାଇଲେ? ଏଭଳି ଚିନ୍ତାଧାରା କେମିତି ଜୁଟିଲା ଯେ ଏମିତି କିଛି ନିର୍ମାଣ କରିଦେବା ଯାହା ଆଗାମୀ 1000-2000 ବର୍ଷ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ପାରିବ? ତାଙ୍କଠାରୁ ମୁଁ ଏକଥା ଜାଣିବାକୁ ଚାହୁଁଛି। ଦ୍ୱିତୀୟ ବ୍ୟକ୍ତିତ୍ୱ ମୋ ମତରେ ଭାରତୀୟ ଇତିହାସର ଜଣେ ଅଣ୍ଡର ରେଟେଡ୍ ପର୍ସନାଲିଟି ସାର୍, ତାଙ୍କ ନାଁ ହେଉଛି ହେମୁ। ଭାରତୀୟ ଇତିହାସରେ ତାଙ୍କ ବିଷୟରେ ଅତି ବେଶୀରେ ମାତ୍ର 2-3 ଧାଡ଼ି ଦେଖିବାକୁ ମିଳେ। ସେ ଜଣେ ସାଧାରଣ ମଣିଷ ଥିଲେ, ଜଣେ ବ୍ୟବସାୟୀ ଥିଲେ, ଯିଏ ଗୋଟିଏ ସାମ୍ରାଜ୍ୟ ସୃଷ୍ଟି କଲେ, ଏବଂ କେବଳ ସାମ୍ରାଜ୍ୟ ସୃଷ୍ଟି କଲେ ତାହା ନୁହେଁ, ସେ ଜଣେ ମିଲିଟାରୀ ଥିଙ୍କର ଥିଲେ, ଜଣେ ମିଲିଟାରୀ ଜିନିୟସ୍ ଥିଲେ, ଯିଏ ନିଜ ସମୟରେ 23ଟି ଯୁଦ୍ଧ ଲଢ଼ିଥିଲେ ଏବଂ ସେଥିରୁ 22ଟି ଯୁଦ୍ଧରେ ବିଜୟ ଲାଭ କରିଥିଲେ। ଜଣେ ସାଧାରଣ ମଣିଷଠୁ ଏତେ ବଡ଼ ରାଜା ହେବା ପଛରେ ରହିଥିବା ତାଙ୍କର ଚିନ୍ତାଧାରା ଏବଂ ତାଙ୍କ ଜୟଯାତ୍ରା ସମ୍ପର୍କରେ ଜାଣିବା ପାଇଁ ମୋର ବହୁତ ଆଗ୍ରହ ରହିଛି। ତୃତୀୟ ବ୍ୟକ୍ତିତ୍ୱ ଜଣକ ଅଧିକ କୌତୁହଳପ୍ରଦ ସାର୍, ସେ ଜଣେ ମହିଳା, ସେ ହେଉଛନ୍ତି ତ୍ରିଭୁବନ ମହାଦେବୀ। ସେ ତତ୍କାଳୀନ ଓଡ଼ିଶାର ଭୌମକର ବଂଶ ସହିତ ଜଡ଼ିତ। ତାଙ୍କ କାହାଣୀ ମଧ୍ୟ ବହୁତ କୌତୁହଳପ୍ରଦ। ଖ୍ରୀଷ୍ଟାବ୍ଦ 850 ପାଖାପାଖି ଯେତେବେଳେ ତାଙ୍କ ପଡ଼ୋଶୀ ପାଳ ସାମ୍ରାଜ୍ୟ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲା, ସେଥିରେ ଏଠାକାର ରାଜା ଯିଏକି ତାଙ୍କ ସ୍ୱାମୀ ଥିଲେ, ସେ ଏହି ଯୁଦ୍ଧରେ ଶହୀଦ ହୋଇଯାଇଥିଲେ, ଯାହାଫଳରେ ତାଙ୍କ ରାଜ୍ୟର ସୀମା ବହୁତ ଛୋଟ ହୋଇଯାଇଥିଲା। ଏବଂ ଯିଏ ଏହାର ସର୍ଦ୍ଦାର ଥିଲେ ଏବଂ ଯିଏ ତାଙ୍କର ଲିଡର ଥିଲେ, ସେ ସେହି ସାମ୍ରାଜ୍ୟ ତ୍ୟାଗ କରି ଚାଲିଯାଇଥିଲେ। ସେହିଭଳି ସମୟରେ ତ୍ରିଭୁବନ ମହାଦେବୀ ଜଣେ ମହିଳା ହୋଇଥିବା ସତ୍ତ୍ୱେ ଶାସନ ଭାର ନିଜ ହାତକୁ ନେଇଥିଲେ ଏବଂ ଭାରତୀୟ ଇତିହାସରେ ସେ ପ୍ରଥମ ସ୍ୱାଧୀନ ଶାସକ ହୋଇପାରିଥିଲେ। ସେ ଶାସନକୁ କେବଳ ଯେ ସ୍ଥିରତା ପ୍ରଦାନ କଲେ ତାହା ନୁହେଁ, ବରଂ ଏହାକୁ ଏତେ ଶକ୍ତିଶାଳୀ କରି ଗଢ଼ିଦେଲେ ଯେ ଏହାର ପରବର୍ତ୍ତୀ 100 ବର୍ଷ ପର୍ଯ୍ୟନ୍ତ କଳିଙ୍ଗ ଏବଂ ସେହି ଅଞ୍ଚଳରେ ରାଜୁତି କରିଙ୍କ ସହ ମୁଁ ସାକ୍ଷାତ କରିବାକୁ ଚାହିଁବି।
0: କୃଷ୍ଣଜୀ, ଲାଗୁଛି ଆପଣ ସମ୍ପୂର୍ଣ୍ଣ ଭାବେ ଇତିହାସରେ ନିମଗ୍ନ। ମୁଁ ମଧ୍ୟ ଅତି ଉତ୍କଣ୍ଠାର ସହିତ ଆପଣଙ୍କ ୱେବସାଇଟ୍ ଦେଖିଛି ଏବଂ ମୋତେ ଏହା ସବୁଠାରୁ ଭଲ ଲାଗିଲା ଯେ ଆପଣ ଏହି ୱେବସାଇଟ୍ରେ ଏଭଳି ଗୋଟିଏ ଟ୍ୟାବ୍ ରଖିଛନ୍ତି ଯେଉଁଠାରେ ଲୋକେ ଏଥିରେ ସଂଶୋଧନ ଏବଂ ପରାମର୍ଶ ପାଇଁ ମତାମତ ଦେଇପାରିବେ। ଏହିଭଳି ଗଠନମୂଳକ ମତାମତକୁ ସ୍ୱାଗତ କରିବା ଆପଣଙ୍କର ବହୁତ ବଡ଼ ବଦାନ୍ୟତା। କ'ଣ ଆପଣ ଲୋକଙ୍କଠାରୁ କିଛି ପ୍ରସ୍ତାବ ପାଇଲେଣି ଏବଂ ଏହା ଉପରେ ଆପଣ କିଛି କାମ କଲେଣି କି?
1: ହଁ ସାର୍, ଲୋକଙ୍କଠାରୁ ଅନେକ ପରାମର୍ଶ ମିଳୁଛି। ବିଶେଷତଃ 2 ପ୍ରକାରର ପରାମର୍ଶ ମିଳୁଛି। ପ୍ରଥମତଃ ଏଭଳି ପରାମର୍ଶ ମିଳୁଛି ଯାହା ତଥ୍ୟମୂଳକ ସଂଶୋଧନ ବିଷୟରେ ରହୁଛି, ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ କୌଣସି ରାଷ୍ଟ୍ରରେ ଏହି ରାଜାଙ୍କ ରାଜତ୍ୱ ଥିଲା କିମ୍ବା ଏହି ସମୟରେ

0: ଏଇ ଯୁଦ୍ଧ ହୋଇଥିଲା। ଦ୍ୱିତୀୟତଃ ଏହି ୱେବସାଇଟ୍ରେ ବିଭିନ୍ନ ଫିଚର ସାମିଲ କରିବା ପାଇଁ ମଧ୍ୟ ଲୋକେ ପରାମର୍ଶ ଦେଉଛନ୍ତି, ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ ଏହି ପ୍ରଦେଶରେ ଅମୁକ ରାଜା ଥିଲେ, କିମ୍ବା ଜଣେ କେହି ପରାମର୍ଶ ଦେଲେ ଯେ ଭାରତ ସ୍ତରରେ ଆପଣ ଦେଖାଇଛନ୍ତି, କିନ୍ତୁ ଯଦି ପ୍ରଦେଶ ସ୍ତରରେ ମଧ୍ୟ ଏହାକୁ ଦର୍ଶାଇ ପାରନ୍ତେ ତେବେ ଆହୁରି ଭଲ ହୁଅନ୍ତା। ଏହାକୁ ଭିତ୍ତି କରି ଆମେ ସେହି ସୁବିଧା ମଧ୍ୟ କାର୍ଯ୍ୟକାରୀ କଲୁ। ଅନ୍ୟ ଗୋଟିଏ ଫିଚର ସମ୍ପର୍କରେ ପ୍ରସ୍ତାବ ଆସିଥିଲା, ଯେଉଁଥିରେ ଆମେ ଗୋଟିଏ ଟ୍ରମ୍ପ କାର୍ଡ ଭଳି ବ୍ୟବସ୍ଥା କରିଥିଲୁ, ଯେଉଁଥିରେ ସମସ୍ତ ସାମ୍ରାଜ୍ୟଗୁଡ଼ିକର ତଥ୍ୟ ଆଧାରିତ ପରିସଂଖ୍ୟାନ ରହିଥିଲା, ଯାହାଫଳରେ ଏହା ପିଲାଙ୍କ ନିକଟକୁ ପହଞ୍ଚିପାରିବ। ଏହି ସମସ୍ତ ତଥ୍ୟକୁ ଗୋଟିଏ ସ୍ଥାନରେ ଦେବା ପାଇଁ କେହି ଜଣେ ପରାମର୍ଶ ଦେଲେ, ଯାହାଫଳରେ ସେ ଏହି ତଥ୍ୟକୁ ଡାଉନଲୋଡ୍ କରି ସେୟାର କରିପାରିବେ। ଆମେ ଏହି ଫିଚରକୁ ମଧ୍ୟ ଇମ୍ପ୍ଲିମେଣ୍ଟ କରିବାକୁ ଯାଉଛୁ। ଆମେ ଏକଥା ଜାଣିବା ଦରକାର ଯେ ଆମ ଦ୍ୱାରା କୌଣସି ତ୍ରୁଟି ବିଚ୍ୟୁତି ହୋଇପାରେ, କାରଣ ଆମେ ସର୍ବଶ୍ରେଷ୍ଠ ନୁହଁ। ସେଥିପାଇଁ ଆମେ ଏହି କରେକ୍ସନ୍ ଟ୍ୟାବ୍ ବ୍ୟବସ୍ଥା କରିଥିଲୁ, ଯାହାଫଳରେ ଏହା ଆମ ସମସ୍ତଙ୍କ ୱେବସାଇଟ୍ ହେବ ଓ ଆଗକୁ ସମସ୍ତଙ୍କ ସହଯୋଗରେ ଆମେ ଏଭଳି ଗୋଟିଏ ୱେବସାଇଟ୍ ତିଆରି କରିପାରିବା ଯାହା ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଇତିହାସକୁ ଗୋଟିଏ ରୁଚିକର ବିଷୟ ଭାବେ ଗଢ଼ି ତୋଳିବ।
1: କୃଷ୍ଣଜୀ, ଆପଣ ପ୍ରକୃତରେ ଗୋଟିଏ ବହୁତ ବଡ଼ କାମ କରିଛନ୍ତି। ଆଚ୍ଛା, ଇତିହାସ ବ୍ୟତୀତ ଆପଣଙ୍କର ଆହୁରି ଅନେକ ହବିଜ୍ ଥିବ ଏବଂ ଆହୁରି ବହୁତ କିଛି ଆପଣ କରୁଥିବେ।
0: ଆଜ୍ଞା ନା ସାର୍, ମୁଁ ଟିକେ ବୋରିଂ ଟାଇପ୍ର ଲୋକ ତ ସାର୍। ମୁଁ ଟେକ୍ନୋଲୋଜିରେ ଖୁବ୍ ରୁଚି ରଖେ ଆଉ ଇତିହାସରେ ବି। ବର୍ତ୍ତମାନ ଯେତେବେଳେ ଟେକ୍ନୋଲୋଜି ଆଉ ଇତିହାସ ମିଶିଗଲାଣି, ମୁଁ ଏଇଥିରେ ସାରା ଦିନ ମଜି ରହୁଛି।
1: କୃଷ୍ଣଜୀ, ଆପଣଙ୍କୁ ମୋର ଅନେକ ଅନେକ ଶୁଭକାମନା। ଆପଣ ଏକ ଭଲ କାମ ଆରମ୍ଭ କରିଛନ୍ତି ଆଉ ଆପଣଙ୍କ କାର୍ଯ୍ୟଶୈଳୀ ମଧ୍ୟ ଏଭଳି ଯେ ଲୋକମାନେ ଏଥିରେ ଯୋଡ଼ି ହେବେ, ଏହା ମୋର ପୂର୍ଣ୍ଣ ବିଶ୍ୱାସ। ମୋ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭକାମନା। ବନ୍ଧୁଗଣ, କୃଷ୍ଣଜୀଙ୍କର ଏହି ପ୍ରଚେଷ୍ଟା କେବଳ ଇତିହାସର ଛାତ୍ରଛାତ୍ରୀମାନଙ୍କୁ ନୁହେଁ, ଆମ ସମସ୍ତଙ୍କୁ ନିଜର ଅତୀତକୁ ରୋଚକପୂର୍ଣ୍ଣ ଢଙ୍ଗରେ ଜାଣିବାକୁ ସାହାଯ୍ୟ କରିବ। ଆପଣଙ୍କ ପାଖରେ ବି ଯଦି ଏପରି ପ୍ରଚେଷ୍ଟା ସମ୍ପର୍କରେ ତଥ୍ୟ ରହିଛି ତେବେ ତାକୁ ନିଶ୍ଚିତ ସେୟାର କରନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ନଶା ମୁକ୍ତ ୟୁବା ଫର୍ ବିକଶିତ ଭାରତ ଏବେ ଏହି ଅଭିଯାନ ସମଗ୍ର ଦେଶରେ ଦ୍ରୁତଗତିରେ ଆଗେଇ ଚାଲିଛି। ଏହାର ଲକ୍ଷ୍ୟ ଏକଦମ ସ୍ପଷ୍ଟ, ନିଶାମୁକ୍ତ ଯୁବପିଢ଼ି, ଡ୍ରଗ୍ ଫ୍ରି ଇଣ୍ଡିଆ। ବହୁତ ଲୋକ ବିଶେଷ କରି ଆମ ଯୁବକମାନେ ବିପୁଳ ସଂଖ୍ୟାରେ ଏଥିରେ ଅଂଶୀଦାର ହେବାରେ ଲାଗିଛନ୍ତି। ପ୍ରକୃତରେ ଏହା ଭାରତର ଯୁବକମାନଙ୍କର ହେଲ୍ଥ, ତାଙ୍କ ହାପିନେସ୍ ଓ ଉଜ୍ଜଳ ଭବିଷ୍ୟତ ପାଇଁ ହିଁ ଆମର ସାମୂହିକ ସଂକଳ୍ପ। ବନ୍ଧୁଗଣ, ନିଶାର ଅଭ୍ୟାସ କେବଳ ଜଣେ ବ୍ୟକ୍ତିଙ୍କୁ କବଳିତ କରେ ନାହିଁ, ଏହାର ଦୁଷ୍ପରିଣାମ ସମ୍ପୂର୍ଣ୍ଣ ପରିବାର ଓ ସମାଜକୁ ମଧ୍ୟ ଭୋଗିବାକୁ ପଡ଼ିଥାଏ। ମୁଁ ସେହି ଲୋକମାନଙ୍କୁ ପ୍ରଶଂସା କରିବି ଯିଏ ଡ୍ରଗ୍ସ ବିରୁଦ୍ଧରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି ଓ ନିଶା ଦ୍ୱାରା ଆସକ୍ତ ଲୋକମାନଙ୍କର ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ନିଶାମୁକ୍ତ ଭାରତ ପାଇଁ କ'ଣ ଆପଣ ଗୋଟେ ପାୱାରଫୁଲ୍ ସ୍ଲୋଗାନ ତିଆରି କରିପାରିବେ? କ'ଣ ଆମ ୟଙ୍ଗ ମ୍ୟୁଜିସିଆନ୍ସ ଏପରି ଗୀତ ରଚନା କରିପାରିବେ ଯେଉଁଥିରେ ଡ୍ରଗ୍ ଫ୍ରି ଲାଇଫ୍ର ମେସେଜ୍ ଥିବ? କ'ଣ ଷ୍ଟୁଡେଣ୍ଟସ୍ ଓ ଥିଏଟର ଗ୍ରୁପ୍ସର ହୃଦୟକୁ ଛୁଇଁଗଲା ଭଳି ସର୍ଟ ପ୍ଲେଜ୍ ଲେଖିପାରିବେ ଯେଉଁଥିରେ ଡ୍ରଗ୍ସର ବିପଦ ସହିତ ସେଥିରୁ ମୁକୁଳିବାର ରାସ୍ତା ବି ଥିବ? ଆମ ଦେଶରେ ଉନ୍ନତମାନର କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କର ଅଭାବ ନାହିଁ। ମୋର ଅନୁରୋଧ, ସେମାନେ ଅଲଗା ଅଲଗା ଭାଷାରେ ଏପରି କଣ୍ଟେଣ୍ଟ ବନାନ୍ତୁ ଯାହାଦ୍ୱାରା ଏ କ୍ଷେତ୍ରରେ ସମାଜକୁ ଲାଭ ମିଳିପାରିବ। ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହ୍ୟାସ୍ଟ୍ୟାଗ୍ ସହ ସୋସିଆଲ୍ ମିଡିଆରେ ବି ନିଶ୍ଚୟ ସେୟାର କରନ୍ତୁ। ଅନେକ ଥର କ୍ରିଏଟିଭ୍ ଏଫର୍ଟ ଫର୍ମାଲ୍ କ୍ୟାମ୍ପେନ୍ ଠାରୁ ବି ଅଧିକ ପ୍ରଭାବଶାଳୀ ହୋଇଥାଏ। ଆସନ୍ତୁ ଭାରତର ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା। ନିଶାଠାରୁ ମୁକ୍ତ କରିବାର ଏହି ପବିତ୍ର କାର୍ଯ୍ୟରେ ସମସ୍ତେ ନିଜର ଭୂମିକା ନିର୍ବାହ କରିବା। ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହ୍ୟାସ୍ଟ୍ୟାଗ୍ ନଶାମୁକ୍ତ ୟୁବା କେ ସାଥ ସହ ସୋସିଆଲ୍ ମିଡିଆରେ ବି ନିଶ୍ଚୟ ସେୟାର କରନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ମାସରେ ଆମେ ଚାରିଆଡ଼େ ଦେଶଭକ୍ତିର ଅନେକ ରଙ୍ଗ ଦେଖିବାକୁ ପାଉ। ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ମନରେ ରାଷ୍ଟ୍ରପ୍ରେମର ଭାବନା ଆହୁରି ପ୍ରବଳ ହୋଇଉଠେ। ନ୍ୟାସନାଲ୍ ହ୍ୟାଣ୍ଡଲୁମ୍ ଡେ ଏବଂ ଭାରତ ଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତିଠାରୁ ଆରମ୍ଭ କରି ବିଭାଜନ ବିଭୀଷିକା ସ୍ମୃତି ଦିବସ ଏହାକୁ ଅନନ୍ୟ କରିଥାନ୍ତି। ସ୍ୱାଧୀନତା ଦିବସ ଓ ନ୍ୟାସନାଲ୍ ସ୍ପେସ୍ ଡେ, ଏହି ଦୁଇ ଅବସର ପ୍ରତ୍ୟେକ ଦେଶବାସୀଙ୍କୁ ଗୌରବାନ୍ୱିତ କରିଥାଏ। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଆହୁରି ସୁଦୃଢ଼ କରିଥାଏ। ବନ୍ଦେ ମାତରମର 150 ବର୍ଷ ପୂରଣ ଉପଲକ୍ଷେ ଚଳିତ ବର୍ଷ ଆହୁରି ବିଶେଷ ହୋଇଉଠିଛି। ଏଥର 8 କୋଟିରୁ ଅଧିକ ତ୍ରିରଙ୍ଗା ସେଲ୍ଫି ଅପଲୋଡ୍ କରାଯାଇଛି। ତ୍ରିରଙ୍ଗାର ଏହି ଉତ୍ସବ କେବଳ ଭାରତ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହି ବର୍ଷ ସୂର୍ଯ୍ୟପଥ ତ୍ରିରଙ୍ଗା ମାଧ୍ୟମରେ ଆମ ତ୍ରିରଙ୍ଗା ସମଗ୍ର ବିଶ୍ୱର ଏକ ଅନନ୍ୟ ଯାତ୍ରାରେ ବାହାରିଛି। ଫିଜିର ସୁବାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ସହ ତ୍ରିରଙ୍ଗା ଉଡ଼ାଗଲା। ଏହାପରେ ଏସିଆ, ଆଫ୍ରିକା, ୟୁରୋପ ଓ ତାପରେ ଆମେରିକାର ସାନ୍ ଫ୍ରାନ୍ସିସ୍

ୟୁନେସ୍କୋ ପର୍ଯ୍ୟନ୍ତ ଇଣ୍ଡିଆନ ମିଶନ୍ସ ଓ ପୋଷ୍ଟରେ ତ୍ରିରଙ୍ଗା ଫରଫରେଇ ଉଡ଼ିଲା। ଆପଣ କଳ୍ପନା କରନ୍ତୁ ଏହି ଦୃଶ୍ୟ କେତେ ଅଦ୍ଭୁତ ହୋଇଥିବ। ବିଶ୍ୱରେ ଯେଉଁପରି ଭାବେ ସୂର୍ଯ୍ୟ ଆଗକୁ ବଢ଼ିବାକୁ ଲାଗିଲେ, ସେହିପରି ଭାବେ ଭାରତୀୟ ତ୍ରିରଙ୍ଗା ବି ଉଡ଼ିବାକୁ ଲାଗିଲା। ଏପରି ପ୍ରଚେଷ୍ଟା ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ଏହାଦ୍ୱାରା ଏହି ଦେଶମାନଙ୍କ ସହ ବି ଆମ ସମ୍ପର୍କ ଆହୁରି ଘନିଷ୍ଠ ହୋଇଉଠେ। ଏହି ପ୍ରଚେଷ୍ଟାରେ ଜଡ଼ିତ ସମସ୍ତଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ। ମୋର ପ୍ରିୟ ଦେଶବାସୀଗଣ, ଆମ ସହର ଓ ଗାଁମାନଙ୍କର ସଡ଼କ ଉପରେ ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏ ଲକ୍ଷାଧିକ ମହିଳା ନିଜ ନିଜ କାମରେ ଲାଗିଥାନ୍ତି। କିଏ ପରିବା ବିକ୍ରି କରେ ତ କିଏ ଫଳ, କିଏ ଚାର ଠେଲା ଲଗାଇଥାଏ, ଆଉ କିଏ ଫୁଲ ଦୀପ ପୂଜା ସାମଗ୍ରୀ ବିକ୍ରି କରେ। ଅନେକ ଥର ଅଳ୍ପ କିଛି ପୁଞ୍ଜିର ଅଭାବ ଏମାନଙ୍କ କାରବାରକୁ ଆଗକୁ ବଢ଼ିବାରେ ଅନ୍ତରାୟ ସୃଷ୍ଟି କରେ। କିନ୍ତୁ ଏବେ ଏପରି ଲକ୍ଷାଧିକ ମା ଭଉଣୀମାନଙ୍କୁ ପିଏମ୍ ସ୍ୱନିଧି ଯୋଜନା ଦ୍ୱାରା ନୂଆ ଶକ୍ତି ମିଳିପାରିଛି। ମହିଳା ସଶକ୍ତ ଚର୍ଚ୍ଚା ହେଉନାହିଁ। ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ପାଖାପାଖି 46% ହେଉଛନ୍ତି ମହିଳା। କହିବାକୁ ଗଲେ ସମଗ୍ର ଦେଶ ପାଖାପାଖି 35 ଲକ୍ଷ ମହିଳା ଏହି ଯୋଜନା ସହ ଯୋଡ଼ି ହୋଇ ନିଜ ନିଜ ବ୍ୟବସାୟକୁ ଆଗକୁ ବଢ଼ାଉଛନ୍ତି। ବନ୍ଧୁଗଣ, ଗାଜିଆବାଦର ବବିତା ଶର୍ମା ଜୀ ଏହାର ବହୁତ ସୁନ୍ଦର ଉଦାହରଣ। ବବିତା ଜୀ ପୂଜା ସାମଗ୍ରୀର ଏକ ଛୋଟିଆ ଷ୍ଟଲ ଦେଇଥିଲେ। ଫୁଲ, ଦୀପ, ଧୂପକାଠି, ନଡ଼ିଆ ଇତ୍ୟାଦି ଜିନିଷ ବିକ୍ରି କରି ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସାହାଯ୍ୟ କରୁଥିଲେ। ଖୁବ୍ ପରିଶ୍ରମ କରୁଥିଲେ, କିନ୍ତୁ ବ୍ୟବସାୟ ବଢ଼ାଇବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ପିଏମ୍ ସ୍ୱନିଧିରୁ ତାଙ୍କୁ ଆର୍ଥିକ ସହାୟତା ମିଳିଲା। ସେ ତାଙ୍କ ଷ୍ଟଲରେ ଅଧିକ ଜିନିଷ ରଖିଲେ, ବ୍ୟବସାୟରେ ବୃଦ୍ଧି କଲେ। ଏହାଫଳରେ ଗ୍ରାହକ ବଢ଼ିଲେ, ଆମଦାନୀ ବଢ଼ିଲା, ଆଉ ଧୀରେ ଧୀରେ ସଡ଼କ କଡ଼ରେ ଥିବା ତାଙ୍କର ଏହି ଛୋଟ ଷ୍ଟଲ ଏକ ଦୋକାନରେ ପରିଣତ ହୋଇଗଲା। ବନ୍ଧୁଗଣ, ବେଙ୍ଗାଲୁରୁର ଟିଏସ୍ ନିନ୍ଗମାଜୀଙ୍କର ଉଦାହରଣ ମଧ୍ୟ ଖୁବ୍ ପ୍ରେରଣାଦାୟୀ। ନିନ୍ଗମାଜୀ ଓ ତାଙ୍କ ସ୍ୱାମୀ ଦୁହେଁ ମିଶି ଇଟିଲି, ଦୋସା ଓ ସାମ୍ବର ବିକ୍ରି କରିବାର ଏକ ଛୋଟ କାମ ଆରମ୍ଭ କଲେ। କାମ ଆରମ୍ଭ ହୋଇଗଲା, କିନ୍ତୁ ଏହାକୁ ଆଗକୁ ନେବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ନିନ୍ଗମାଜୀଙ୍କୁ ମଧ୍ୟ ପିଏମ୍ ସ୍ୱନିଧିରୁ ସହଯୋଗ ମିଳିଲା। ସେ ତାଙ୍କ କାର୍ଡକୁ ସରସ ସୁନ୍ଦର କଲେ, ପାଇକାରୀ ଦରରେ ଜିନିଷ କିଣିଲେ ଓ ମେନ୍ୟୁରେ କିଛି ନୂଆ ନୂଆ ଖାଦ୍ୟ ଜିନିଷ ଯୋଡ଼ିଲେ। ଏହାଫଳରେ ଗ୍ରାହକ ବଢ଼ିଲେ, ଉପାର୍ଜନ ବି ବଢ଼ିଲା, ତତ୍ସଙ୍ଗେ ପରିବାରର ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ ହୋଇପାରିଲା। ଆଜି ସେ ନିଜର 3 ଜଣ ପିଲାଙ୍କୁ ଉନ୍ନତମାନର ଏଜୁକେସନ୍ ଦେବାରେ ସକ୍ଷମ ହୋଇପାରିଛନ୍ତି। ବନ୍ଧୁଗଣ, ଯେତେବେଳେ ଜଣେ ମହିଳାର ବ୍ୟବସାୟ ବଢ଼େ, ତା ସହିତ ତା ପରିବାରର ଭବିଷ୍ୟତ ମଧ୍ୟ ଆଗକୁ ବଢ଼ିଥାଏ। ପିଲାମାନଙ୍କୁ ଉନ୍ନତମାନର ଏଜୁକେସନ୍ ମିଳେ, ଘରର ଆବଶ୍ୟକତା ପୂରଣ ହୁଏ ଓ ମହିଳାଙ୍କ ଆତ୍ମବିଶ୍ୱାସ ଆହୁରି ସୁଦୃଢ଼ ହୋଇଥାଏ। ଏହା ହିଁ ତ ମହିଳା ସଶକ୍ତିକରଣର ଏକ ଜୀବନ୍ତ ରୂପ। ମୁଁ ଉଠା ଦୋକାନ ସହ ଜଡ଼ିତ ସବୁ ଭଉଣୀମାନଙ୍କୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛତାର ଏକ ବହୁତ ବଡ଼ ବିଶେଷତ୍ୱ ରହିଛି। ଯେତେବେଳେ କୌଣସି ଜାଗାକୁ ପରିଷ୍କାର ରଖିବାର ସଂକଳ୍ପ ସେଠାକାର ଲୋକମାନଙ୍କର ନିଜସ୍ୱ ସଂକଳ୍ପ ହୋଇଯାଏ, ସେତେବେଳେ ପରିବର୍ତ୍ତନ କେବଳ ପରିଷ୍କାର ପରିଚ୍ଛନ୍ନତା ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ। ଏହାଦ୍ୱାରା ସେହି ଜାଗାର ପରିଚୟ ହିଁ ବଦଳିଯାଏ। ଦେଶର ବିଭିନ୍ନ ଭାଗରେ ସ୍ୱଚ୍ଛତା ପାଇଁ ହେଉଥିବା ଏପରି ପ୍ରଚେଷ୍ଟା ଆମକୁ ନିରନ୍ତର ପ୍ରେରଣା ଯୋଗାଇଥାଏ। ଉତ୍ତରପ୍ରଦେଶର ରାମପୁରର ଏକ ଗାଁ ହେଉଛି ପଟୱାଇ। ସେହି ଗାଁର ଆକାଶ ଓ ରୋହନ ନାମକ ଦୁଇ ସାଙ୍ଗ ଦେଖିଲେ ଯେ ତାଙ୍କ ଆଖପାଖ ଅଞ୍ଚଳ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି। ବାସ୍, ତାପରେ ଆଉ କ'ଣ, ଆକାଶ ଓ ରୋହନ ଦୁହେଁ ଅଳିଆ ଡବା ହାତରେ ଧରି ପରିଷ୍କାର କରିବା ପାଇଁ ବାହାରି ପଡ଼ିଲେ। ଧୀରେ ଧୀରେ ଅନ୍ୟ ଯୁବକମାନେ ବି ତାଙ୍କ ସହିତ ଯୋଡ଼ି ହେବାରେ ଲାଗିଲେ। ତାପରେ ଏକ ଟିମ୍ ଗଢ଼ି ଉଠିଲା, ଯାହାର ନାଁ ହେଲା କ୍ଲିନ୍ ଅପ୍ ପଟୱାଇ। ଏହି ଯୁବକମାନେ ଆଜି ସୁଦ୍ଧା 4ଟି ଗଙ୍ଗାଘାଟ ପରିଷ୍କାର କରିସାରିଲେଣି, 1 ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାର କରିସାରିଲେଣି। ଏମାନେ ଅନେକ ପୁଷ୍କରିଣୀ ଓ ସାର୍ବଜନିକ ସ୍ଥାନମାନଙ୍କୁ ପରିଷ୍କାର କରିଛନ୍ତି। ବନ୍ଧୁଗଣ, ଏଥର ଶ୍ରୀ ଅମରନାଥଜୀଙ୍କ ଯାତ୍ରାରେ ବି ସ୍ୱଚ୍ଛତା ଓ ଜନସହଯୋଗର ଏପରି ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି। କଠିନ ରାସ୍ତାରେ ହଜାର ହଜାର ସ୍ୱଚ୍ଛତା କର୍ମୀ ଦିନରାତି ସେବା କାର୍ଯ୍ୟରେ ଲାଗି ରହିଥିଲେ। ଏହି ବର୍ଷ ଯାତ୍ରା ସମୟରେ 400 ମେଟ୍ରିକ୍ ଟନ୍ରୁ ଅଧିକ ଆବର୍ଜନାକୁ କଲେକ୍ଟ ଓ ପ୍ରୋସେସ୍ କରାଯାଇଛି। ଏହି ପ୍ରଚେଷ୍ଟାରେ ମୋତେ ଗୋଟିଏ କଥା ବିଶେଷ ରୂପେ ଭଲ ଲାଗିଲା। ସ୍ୱଚ୍ଛତାର ଏହି ଅଭିଯାନରେ ଶ୍ରଦ୍ଧାଳୁମାନେ ମଧ୍ୟ ଭାଗ ନେଇଥିଲେ। 16,000ରୁ ଉର୍ଦ୍ଧ୍ୱ ଯାତ୍ରୀ ସ୍ୱଚ୍ଛତାର ସଂକଳ୍ପ ନେଲେ। 10,000ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ରେସ୍ପନ୍ସିବୁଲ ଯାତ୍ରୀ ସାର୍ଟିଫିକେଟ୍ ବି ଦିଆଗଲା। ଏଠାରେ ଏକ ଅଦ୍ଭୁତ ପ୍ରୟୋଗ ବି ହେଲା। ଯାତ୍ରାରେ ଘୋଡ଼ା ଓ ଖଚରମାନଙ୍କ ଗୋବରକୁ ବାୟୋଗ୍ୟାସରେ ପରିଣତ କରାଗଲା ଓ ସେହି କ୍ଲିନ୍ ଏନର୍ଜି ଦ୍ୱାରା ସ୍ୱଚ୍ଛତା ଜ୍ୟୋତି

ଜଳିତ କରାଗଲା। ଅର୍ଥାତ୍ ବାବା ବର୍ଫାନୀଙ୍କର ଏହି ପବିତ୍ର ଯାତ୍ରାରେ ସ୍ୱଚ୍ଛତା ବି ସେବା ଓ ଆସ୍ଥାର ଏକ ସ୍ୱରୂପରେ ପରିଣତ ହେଲା। ବନ୍ଧୁଗଣ, ଆମ ଗାଁ ହେଉ ବା ସହର, ଆମ ନଦୀ ହେଉ ବା ତୀର୍ଥସ୍ଥଳ, ଆମ ବ୍ୟବହାରରୁ ଏହାର ପରିଚୟ ସୃଷ୍ଟି ହୁଏ। ଆଉ ଯେତେବେଳେ ସ୍ୱଚ୍ଛତା ଏହି ବ୍ୟବହାରରେ ସାମିଲ ହୋଇଯାଏ, ସେତେବେଳେ ଏହି ସ୍ଥାନର ଶୋଭା ଆହୁରି ଅଧିକ ବଢ଼ିଯାଏ। ମୋର ପ୍ରିୟ ଦେଶବାସୀଗଣ, କେବେ କେବେ ଆମର ଛୋଟିଆ ରୁଚିଟିଏ ଆମ ଜୀବନର ଗୋଟିଏ ବଡ଼ ସମ୍ଭାବନାର ରାସ୍ତା ଖୋଲିଦିଏ। ନାଗାଲାଣ୍ଡର ଫେକ୍ ଜିଲ୍ଲାର ୱେସେଲୁ ପୁରଜୀଙ୍କର ଯାତ୍ରା ମଧ୍ୟ କିଛି ଏହିଭଳି ଥିଲା। ୱେସେଲୁଜୀଙ୍କ ଲାଳନ ପାଳନ ଗୋଟିଏ କୃଷକ ପରିବାର ରହିଥିଲା। ବାଲ୍ୟକାଳରୁ ସେ ତାଙ୍କର ପିତାମାତା କୃଷି କରୁଥିବାର ଦେଖି ଆସିଛନ୍ତି ଏବଂ ତାଙ୍କ ନିଜର ମଧ୍ୟ ଫୁଲ ଚାଷ ପ୍ରତି ବଡ଼ ଆଗ୍ରହ ଥିଲା। 2021 ମସିହାରେ ସେ ଏକ ସଉକ ଭାବରେ ଏକ ଛୋଟ ଧରଣର ଫୁଲ ଚାଷ ଆରମ୍ଭ କଲେ। ଧୀରେ ଧୀରେ ତାଙ୍କୁ ଏଥିରେ ଏକ ବଡ଼ ସମ୍ଭାବନା ଦେଖିବାକୁ ମିଳିଲା। ସେ ଦେଖିଲେ ବିବାହ ହେଉ ବା ଅନ୍ୟ କିଛି ପର୍ବ ହେଉ, ସବୁଥିରେ ଫୁଲର ବେଶ ଚାହିଦା ରହୁଛି। ୱେସେଲୁଜୀ ତାଙ୍କର ଏହି ସଉକ ବା ରୁଚିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କଲେ। ତାଙ୍କର ଏହି ଯାତ୍ରାରେ ସେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବୈଜ୍ଞାନିକ ପ୍ରଣାଳୀରେ ଫୁଲ ଚାଷର ପ୍ରଶିକ୍ଷଣ ନେଲେ। ତାପରେ ସେ ମାତ୍ର ଏକ ଚତୁର୍ଥାଂଶ ଏକର ଜମିରେ ଗ୍ଲାଡିଓଲ୍ସ ଫୁଲର ଚାରା ଲଗାଇଲେ। ପ୍ରଥମ ଚେଷ୍ଟାରେ ସେହି ଜମିରେ 5000ରୁ ଅଧିକ ଫୁଲ ଫୁଟି ଉଠିଲା। ବନ୍ଧୁଗଣ, ଏହି ସଫଳତା ୱେସେଲୁଜୀଙ୍କ ପାଇଁ ଏକ ନୂତନ ଶୁଭାରମ୍ଭ ଥିଲା। ସେ ଫୁଲ ଚାଷକୁ ଆହୁରି ଆଗକୁ ବଢ଼ାଇଲେ। ଯେଉଁ ଫୁଲ ପ୍ରଥମେ ସ୍ଥାନୀୟ ବଜାରରେ ବିକ୍ରି ହେଉଥିଲା, ଏବେ ତାହା ନାଗାଲାଣ୍ଡରୁ ବାହାରି ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରମାନଙ୍କୁ ପଠାଯାଉଛି। ୱେସେଲୁଜୀଙ୍କର ଏହି ଯାତ୍ରାରୁ ଜଣାଯାଉଛି ଯେ ଛୋଟିଆ ରୁଚିଟିଏ ଯେତେବେଳେ ପରିଶ୍ରମ ଏବଂ ମାର୍ଗଦର୍ଶନ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଗୋଟିଏ ନୂତନ ସମ୍ଭାବନାର ରାସ୍ତା ଖୋଲି ଦେଇପାରେ। ମୋର ପ୍ରିୟ ଦେଶବାସୀଗଣ, ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଛୋଟିଆ ପ୍ରୟାସ ଆରମ୍ଭ କରନ୍ତି ଏବଂ ଦେଖୁ ଦେଖୁ ତାହା ବହୁ ଲୋକଙ୍କ ଜୀବନରେ ପରିବର୍ତ୍ତନ ରାସ୍ତା ଖୋଲି ଦେଇଥାଏ। ଓଡ଼ିଶାର ଦେବ୍ରିଗଡ଼ରେ ଧୋଡ଼ର କୁସୁମ ବୋଲି ଗାଁଟି ଅଛି। କିଛି ବର୍ଷ ପୂର୍ବେ ଏହି ଗାଁର ମୈଥିଳି ଭୁଏଜୀ ପ୍ରାୟ ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ, କେବେ ଜାଳେଣୀ କାଠ ଆଣିବାକୁ, କେବେ ମହୁଲ, କେବେ କେନ୍ଦୁପତ୍ର ତୋଳିବା ପାଇଁ, ଆଉ କେତେବେଳେ ବାଉଁଶ କରଡ଼ି କିମ୍ବା ଅନ୍ୟ ବନ୍ୟଜାତ ଜିନିଷ ପାଇଁ। ତାଙ୍କର ଓ ତାଙ୍କ ଗାଁର ଅନେକ ପରିବାରର ବହୁତ ଆବଶ୍ୟକତା ଏହି ଜଙ୍ଗଲରୁ ପୂରଣ ହେଉଥିଲା। କିନ୍ତୁ ପୁଣି ମୈଥିଳିଜୀ ଦେବ୍ରିଗଡ଼ର ଇକୋ ଟୁରିଜିମ୍ କାମରେ ଲାଗିଲେ। ଏବେ ଜଙ୍ଗଲ ସହିତ ତାଙ୍କର ସମ୍ପର୍କ ଗୋଟିଏ ନୂତନ ଦିଗକୁ ବଦଳିଗଲା। ଏବେ ଜଙ୍ଗଲ ସଂରକ୍ଷଣ ମଧ୍ୟ ତାଙ୍କ ଜୀବନଧାରଣର ମାଧ୍ୟମ ହୋଇଗଲା। ବନ୍ଧୁଗଣ, ମୈଥିଳିଜୀଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରିତ କଲା। ଆଜି 60 ଜଣରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣ କାମରେ ଲାଗିପଡ଼ିଛନ୍ତି। କିଏ ବନ୍ୟଜୀବମାନଙ୍କର ସୁରକ୍ଷାର ଦାୟିତ୍ୱ ସମ୍ଭାଳୁଛି, ଆଉ କିଏ ଘାସ ପଡ଼ିଆର ବିକାଶରେ ଲାଗିଛି, ତ କିଛି ମହିଳା ଇକୋ ଟୁରିଜିମ୍ ଆକ୍ଟିଭିଟିଜ୍ରେ ଯୋଗଦାନ ଦେଉଛନ୍ତି। ବନ୍ଧୁଗଣ, ମୈଥିଳିଜୀ ଏବଂ ଦେବ୍ରିଗଡ଼ର ଏହି ଭଉଣୀମାନେ ଦେଖାଇ ଦେଇଛନ୍ତି ଯେ ପ୍ରକୃତିର ସଂରକ୍ଷଣ ବି ହୋଇପାରେ ଏବଂ ଜୀବନରେ ସମୃଦ୍ଧି ମଧ୍ୟ ଆସିପାରେ। ଏ ସମସ୍ତ ଭଉଣୀମାନଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ସ୍ରୋତ ଅଟେ। ବନ୍ଧୁଗଣ, ଆଜି ଆମ ଝିଅମାନଙ୍କର ସ୍ୱପ୍ନର ଉଡ଼ାଣ ପୃଥିବୀରୁ ବାହାରି ଅନ୍ତରୀକ୍ଷକୁ ଛୁଇଁଲାଣି ଏବଂ ଆପଣ ଜାଣି ଗର୍ବ ଅନୁଭବ କରିବେ ଯେ ଭାରତ ଏଭଳି ସ୍ୱପ୍ନ ଦେଖୁଥିବା ଦୁନିଆର ହଜାର ହଜାର ଝିଅମାନଙ୍କୁ ଗୋଟିଏ ଡୋରିରେ ବାନ୍ଧୁଛି। ଏହି ପ୍ରୟାସର ନାଁ ହେଲା ମିଶନ ଶକ୍ତି ସ୍ୟାଟ୍। ଏହା ମାଧ୍ୟମରେ 108ଟି ଦେଶର 12,000 ଛାତ୍ରୀଙ୍କୁ ସାଟେଲାଇଟ୍ ଟେକ୍ନୋଲୋଜି ଶିଖିବା ଏବଂ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବାର ସୁବିଧା ମିଳୁଛି। ଅଗଷ୍ଟ 23 ନ୍ୟାସନାଲ ସ୍ପେସ୍ ଡେ ଅବସରରେ ଏହି ମିଶନର ଗୋଟିଏ ସୁନ୍ଦର ଚିତ୍ର ଉତ୍ତରପ୍ରଦେଶର ଗ୍ରେଟର ନୋଇଡାରେ ଦେଖିବାକୁ ମିଳିଲା। ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟରେ ମିଶନ ଶକ୍ତି ସ୍ୟାଟ୍ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହେଲା। ଏହି ଅବସରରେ ପୃଥିବୀର ଭିନ୍ନ ଭିନ୍ନ ଦେଶରୁ ଏବଂ ଭାରତରୁ ଆସିଥିବା ପ୍ରାୟ 100 ଛାତ୍ରୀ ଏକତ୍ରିତ ହୋଇଥିଲେ। ଭାରତର ଦୂରଦୂରାନ୍ତ ଅଞ୍ଚଳରୁ ଚୟନ କରାଯାଇଥିବା ଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି। ଏହି ସମଗ୍ର ପ୍ରୟାସର ଲକ୍ଷ୍ୟ ମଧ୍ୟ କିଛି ବିଶେଷ। କେବଳ ଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୋଟିଏ ସାଟେଲାଇଟ୍କୁ ଚନ୍ଦ୍ରର କକ୍ଷକୁ ପ୍ରେରଣ କରିବାର ପ୍ରସ୍ତୁତି ଚାଲିଛି। ବନ୍ଧୁଗଣ, ମୋର ବିଶ୍ୱାସ ଅଛି ଯେ ଏମାନଙ୍କ ମଧ୍ୟରୁ ଅନେକ ଛାତ୍ରୀ ଆଗାମୀ ଦିନରେ ସାଇନ୍ସ, ଟେକ୍ନୋଲୋଜି ଏବଂ ଇନୋଭେସନ୍ କ୍ଷେତ୍ରରେ ନିଜର ନୂତନ ପରିଚୟ ସୃଷ୍ଟି କରିବେ। ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଆଭୋକାଡୋ ଫଳ ବଡ଼ ଚର୍ଚ୍ଚାରେ ଅଛି। ଏହି ଫଳକୁ ଆଗରୁ ବୋଧହୁଏ କେହି ଜାଣୁନଥିଲେ। ଏହାର ମୂଲ୍ୟ ଏବଂ ଚାହିଦା ଉଭୟ ଖୁବ୍ କମ୍ ଥିଲା, କିନ୍ତୁ ଆଜିକାଲି ଏହାକୁ ଡାଇନିଂ ଟେବୁଲରେ ପ୍ରାୟ ଦେଖିବାକୁ ମିଳୁଛି। ଆଜିକାଲି ଏହା

ହେଲ୍ଥ ଏବଂ ପ୍ରିମିୟମ ମାର୍କେଟର ପସନ୍ଦ ହୋଇଯାଇଛି। ଆମର କୃଷକ ଭାଇ ଭଉଣୀମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ। ଆନ୍ଧ୍ରପ୍ରଦେଶର କଡ୍ଡପାର ବରଦରାଜୀ ହେଉଛନ୍ତି ଏହାର ଉଦାହରଣ। ସେ ଅନେକ ବର୍ଷ ଧରି ନିଜ ଜମିରେ ବିଲାତି ବାଇଗଣ ଏବଂ କଦଳୀ ଚାଷ କରୁଥିଲେ। ଦିନେ ସେ ନିଜ ବନ୍ଧୁଙ୍କ ଜମିରେ ଆଭୋକାଡୋ ଚାଷ ହୋଇଥିବାର ଦେଖିଲେ। ତାପରେ ସେ ୟୁଟ୍ୟୁବରୁ ସୂଚନା ଏକାଠି କଲେ। ଏ ଯାଏଁ ସେ ପ୍ରାୟ 4 ଟନ୍ ଆଭୋକାଡୋ ଉତ୍ପାଦନ କରିସାରିଲେଣି। ଏବେ ସେ ସ୍ଥାନୀୟ ଦୋକାନଗୁଡ଼ିକୁ ସିଧାସଳଖ ସପ୍ଲାଏ କରୁଛନ୍ତି। ନୂଆ ଫସଲ, ବୈଜ୍ଞାନିକ ପରାମର୍ଶ ଏବଂ ଡାଇରେକ୍ଟ ମାର୍କେଟିଂ ପାଇଁ ତାଙ୍କର ଛୋଟିଆ ଫାର୍ମର ରୋଜଗାର ସମ୍ପୂର୍ଣ୍ଣ ବଦଳି ଯାଇଛି। ତାମିଲନାଡୁର କୋଡାଇକନାଲର କୃଷକ ଚନ୍ଦ୍ରଶେଖରନ୍ ଜୀ ଅଧ ହେକ୍ଟର ଜମିରେ ଆଭୋକାଡୋ ଉତ୍ପାଦନ ଆରମ୍ଭ କଲେ। ତାଙ୍କୁ ଏହାର ଭଲ ଦାମ୍ ମିଳୁଛି ଏବଂ ତାଙ୍କର ରୋଜଗାର ମଧ୍ୟ ବଢ଼ିଛି। କର୍ଣ୍ଣାଟକର ଚିକ୍କମଗଲୁରର କେତେକ କୃଷକ ଭାଇ ଭଉଣୀ ତ କଫି ପ୍ଲାଣ୍ଟେସନ ମଝିରେ ଆଭୋକାଡୋ ଲଗାଇଛନ୍ତି। ଏହାଦ୍ୱାରା ସେମାନଙ୍କୁ କଫି ଏବଂ ଗୋଲମରିଚ ସହିତ ଅତିରିକ୍ତ ରୋଜଗାର ମଧ୍ୟ ମିଳୁଛି। ବନ୍ଧୁଗଣ, ଆମେମାନେ ସହରର ରେଷ୍ଟୁରାଣ୍ଟରେ ପ୍ରାୟ ଆଭୋକାଡୋ ଟୋଷ୍ଟ ବିଷୟରେ ଶୁଣୁଛୁ, କିନ୍ତୁ ଏହି ଆଭୋକାଡୋ ଜରିଆରେ ଆମର ଇନୋଭେଟିଭ କୃଷକ ରୋଜଗାରର ଆଉ ଏକ ପନ୍ଥା ମଧ୍ୟ ଖୋଜି ନେଇଛନ୍ତି। ଅର୍ଥାତ୍ ଆମ ଦେଶର ଆଭୋକାଡୋରୁ ଆପଣଙ୍କ ଟୋଷ୍ଟର ସ୍ୱାଦ ମଧ୍ୟ ବଢ଼ିଛି ଏବଂ କୃଷକମାନଙ୍କର ରୋଜଗାର ମଧ୍ୟ ବଢ଼ିଛି। ମୋର ପ୍ରିୟ ଦେଶବାସୀଗଣ, ଏହି କିଛି ଦିନ ଭିତରେ ସେପ୍ଟେମ୍ବର 3 ତାରିଖରେ ଆମେମାନେ ମହାନାୟକ ଉତ୍ତମ କୁମାର ଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା। ବନ୍ଧୁଗଣ, ଉତ୍ତମ କୁମାର ଜୀ ଜଣେ ବହୁମୁଖୀ ଅଭିନେତା ଥିଲେ, ଯିଏକି ନିଜ ଅଭିନୟ ଦ୍ୱାରା ଲୋକମାନଙ୍କ ହୃଦୟରେ ସ୍ଥାନ ପାଇଥିଲେ। ଚଳଚ୍ଚିତ୍ର ପ୍ରେମୀଙ୍କ କହିବା ଅନୁଯାୟୀ ଶ୍ରୀ ସତ୍ୟଜିତ ରାୟ ତାଙ୍କ ଚଳଚ୍ଚିତ୍ର 'ନାୟକ ଦି ହିରୋ'ର ସମ୍ପୂର୍ଣ୍ଣ ସଂଳାପ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଧ୍ୟାନରେ ରଖି ଲେଖିଥିଲେ। ଶ୍ରୀ ସତ୍ୟଜିତ ରାୟ କହିଥିଲେ ଯେ ତାଙ୍କଠାରେ ଡିଗ୍ନିଟି ସହିତ ଗଭୀର ଭାବପ୍ରବଣତା ମଧ୍ୟ ଥିଲା। ଚରିତ୍ରକୁ ଜୀବନ୍ତ ଭାବେ ଉପସ୍ଥାପନା ପାଇଁ ସେ ବହୁତ ପରିଶ୍ରମ କରୁଥିଲେ। ଉତ୍ତମ କୁମାର ଜୀ ତାଙ୍କ ନିଜର ସରଳତା ସହିତ ଦାନଶୀଳତା ପାଇଁ ମଧ୍ୟ ଲୋକପ୍ରିୟ ଥିଲେ। ତାଙ୍କ ଜୀବନରୁ ଆଉ ଏକ ବଡ଼ ଶିକ୍ଷା ମିଳେ ଯେ ଜୀବନରେ କେବେ ବି ହାର ମାନିବା ନାହିଁ। ତାଙ୍କର ପ୍ରାରମ୍ଭିକ ଫିଲ୍ମଗୁଡ଼ିକ ସେତେ ଚାଲିଲା ନାହିଁ, କିନ୍ତୁ ସେ ତାଙ୍କର କାମ ଉପରେ ଧ୍ୟାନ ଜାରି ରଖିଲେ, ଫଳରେ ସେ ଶିଖରକୁ ଛୁଇଁ ପାରିଥିଲେ। ବନ୍ଧୁଗଣ, ମୋର ମନେ ଅଛି ଯେତେବେଳେ ମୁଁ କଲିକତାରେ ରୋଡ୍ ଶୋ କରୁଥିଲି, ସେତେବେଳେ ମୁଁ ଉତ୍ତମ କୁମାର ଜୀଙ୍କର ଘର ଆଗ ଦେଇ ଯାଇଥିଲି। ସେଠାରେ ଜଣେ ଲୋକ ମୋତେ ତାଙ୍କର ଫଟୋଟିଏ ଉପହାର ଦେଇଥିଲେ। ମୁଁ ପୁଣି ଥରେ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ସଦାସର୍ବଦା ଆମମାନଙ୍କ ହୃଦୟରେ ରାଜା ହୋଇ ରହିବେ। ମହାନାୟକ ଉତ୍ତମ କୁମାର ଚିରଦିନ ମାନୁଷେର ହୃଦୟ ରାଜ କରବେନ୍। ମୋର ପ୍ରିୟ ଦେଶବାସୀଗଣ, ଆମର ପର୍ବ ଏବଂ ଉତ୍ସବଗୁଡ଼ିକ ଆମ ପରମ୍ପରା ସହିତ ଆମକୁ ଯୋଡ଼ି ହେବାର ସୁଯୋଗ ଦେଇଥାଏ। ଆଗାମୀ ଦିନରେ ଆମେମାନେ ଆହୁରି ଅନେକ ବିଶିଷ୍ଟ ପର୍ବ ପାଳନ କରିବାକୁ ଯାଉଛୁ। ସେପ୍ଟେମ୍ବର 4 ତାରିଖରେ ଜନ୍ମାଷ୍ଟମୀର ପବିତ୍ର ଉତ୍ସବ, ସେହି ସେପ୍ଟେମ୍ବରରେ ଆମେ ବିଶ୍ୱକର୍ମା ପୂଜା ମଧ୍ୟ ପାଳନ କରିବା। ଏହି ଅବସରରେ ନିଜ ଆଖପାଖର କାରିଗର, ଶିଳ୍ପକାର ଏବଂ ବିଶ୍ୱକର୍ମା ସାଥୀମାନଙ୍କୁ ସମ୍ମାନ କରିବା ଉଚିତ। କିଛି ମାସ ପରେ ଦୀପାବଳି ମଧ୍ୟ ଆସିବ, ଏଥିପାଇଁ ଧୀରେ ଧୀରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଉତ୍ସବର ଏହି ଋତୁରେ ମୁଁ ପୁଣି ଥରେ ଆପଣମାନଙ୍କୁ ଭୋକାଲ ଫର୍ ଲୋକାଲ ପାଇଁ ପୁନଃ ଅନୁରୋଧ କରୁଛି। ଭୋକାଲ ଫର୍ ଲୋକାଲର ଅର୍ଥ ଖାଲି ମାଟିର ଦୀପ କିଣିବା ନୁହେଁ, ତାର ଦୂରଦୃଷ୍ଟି ବହୁତ ଅଧିକ। ଆମେ ନିଜ ଘର ପାଇଁ ଯେଉଁ ଜିନିଷ କିଣୁଛେ, ତାକୁ ଥରେ ନିଶ୍ଚୟ ଦେଖିନିଅନ୍ତୁ ଯେ ତାହା ଭାରତରେ ତିଆରି ହୋଇଥିବ। ଭାରତରେ ତିଆରି ହେଉଥିବା ଜିନିଷ ପାଇଁ ଗର୍ବ କରିବା ଦ୍ୱାରା ଭାରତ ଆତ୍ମନିର୍ଭରଶୀଳ ହେବାର ଦ୍ୱାର ପ୍ରଶସ୍ତ ହେବ। ଏହି ସନ୍ଦେଶକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ମଧ୍ୟ ଆମମାନଙ୍କର ଦାୟିତ୍ୱ। ଆମ କ୍ରିଏଟିଭ ୱାର୍ଲଡର ସାଥୀ ଇନ୍ଫ୍ଲୁଏନ୍ସର୍ସ ଏବଂ ସେଲିବ୍ରିଟିଜ୍ମାନଙ୍କର ମଧ୍ୟ ଏଥିରେ ବହୁତ ବଡ଼ ଭୂମିକା ଅଛି। ମୋର ଆପଣମାନଙ୍କୁ ଅନୁରୋଧ ଯେ ନିଜେ ବି ଭୋକାଲ ଫର୍ ଲୋକାଲକୁ ଆପଣେଇ ନିଅନ୍ତୁ ଏବଂ ଅନ୍ୟକୁ ମଧ୍ୟ ଏଥିପାଇଁ ପ୍ରେରଣା ଦିଅନ୍ତୁ। ବନ୍ଧୁଗଣ, ଆପଣଙ୍କ ଆଖପାଖରେ ମଧ୍ୟ ଏମିତି ଅନେକ ଲୋକ ଥିବେ ଯେଉଁମାନେ ନିଜର ଛୋଟ ଛୋଟ ଚେଷ୍ଟା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ଆଣିପାରୁଛନ୍ତି। ଆପଣ 'ମନ୍ କି ବାତ୍' ପାଇଁ ସେମାନଙ୍କ ବିଷୟରେ ଲେଖନ୍ତୁ। ଆପଣ ପଠାଇଥିବା ଅନୁଭୂତି ଦେଶର କେଉଁ କୋଣରେ କୌଣସି ଲୋକ ପାଇଁ ନୂଆ ପ୍ରେରଣା ହୋଇପାରେ। ଆପଣଙ୍କ ପରାମର୍ଶ ଏବଂ ଅନୁଭୂତିର ଅପେକ୍ଷାରେ ରହିଲି। ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।
1: ଅସଲି ନୋଟ୍ରେ କାହିଁକି ଖେଳୁଛୁ?
2: ବ୍ରୁ, ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ୍ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: RBI କହେ, ସ୍ମାର୍ଟ ବନ, କୁଲ ରୁହ।